ଆକାଶବାଣୀ ଭବାନୀପାଟଣା। ଆଜି ଶୁକ୍ରବାର 1948 ଶତାବ୍ଦ ଆଶ୍ୱିନ ତିନି ଦିନ 2026 ମସିହା ସେପ୍ଟେମ୍ବର 25 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ତଥା ସେହି ବିଶ୍ୱନିୟନ୍ତା ପରମବ୍ରହ୍ମ ପରମେଶ୍ୱରଙ୍କ ପାଦପଦ୍ମରେ ସକଳ ମଙ୍ଗଳ କାମନାର ପ୍ରାର୍ଥନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ, ଏଫ୍ଏମ୍ ଯୋଗେ 100.3 ମେଗା ହର୍ଜ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ସମୟ ପ୍ରାତଃ 5:58।

ଜଗତର ନାଥ ବୋଲି ତୋତେ ଏତିକି କପଟ ତୋର ଅନ୍ତର ଫଟାଇ ଡାକି ତୋତେ ଯିଏ କରୁ ତାକୁ ସାତ ପର। ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଏହି ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଶ୍ରୀକାନ୍ତ ଦାସ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ଶିଶିରା ଦାସ। ଛିଡ଼ା ହୋଇ ଜଗମୋହନ ଗରୁଡ଼ ପଛରେ ବହନ ଅନାରେ ଧଳା ହଳଦିଆ କାଳିଆ ବଦନ ଦେଖି ଦମ୍ଭକର ଚୁନାରେ। ରଚନା ବୈଷ୍ଣବ ପାଣି।

ବନ୍ଦନାର ଶେଷ କ୍ରମରେ ଆସନ୍ତୁ ଶୁଣିବା ଶିଳ୍ପୀ ସୁରେନ୍ଦ୍ରନାଥ ଦାସଙ୍କ ପରିବେଷିତ ଭକ୍ତିଗୀତଟି ଶୁଭ ନାରାୟଣ ସ୍ୱାଇଁଙ୍କ ରଚନାରୁ। ଏ ମନ ମନ୍ଦିରେ ଜଗତର ନାଥ ତୁହି ସଦା ବିରାଜିତ, ଜୀବନ ସାଗରେ ଭାସିଯାଏ ପ୍ରଭୁ ତୋ ବିନା ନଦୀ ସେ ପଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଜୀବନର ଗତିପଥରେ ବେଳେବେଳେ ଆମର ଅନେକ ଭୁଲ ହୋଇଯାଏ। ଏ ଭୁଲ ହେଉଛି ଅନେକ ପ୍ରକାରର। କେତେକ ଭୁଲ ଯୋଗୁଁ ଆମ ନିଜର କ୍ଷତି ହୁଏ, ଆଉ କାହାର ହୁଏ ନାହିଁ। ଧରାଯାଉ, ବ୍ୟବସାୟରେ ବୃତ୍ତି କ୍ଷେତ୍ରରେ ଆମେ ଗୋଟିଏ ଭୁଲ ନିଷ୍ପତ୍ତି ନେଇଗଲୁ, ଯାହା ଭାବିଥିଲୁ ତାହା ହେଲା ନାହିଁ। ପରେ ଜାଣିଲୁ ଯେ ଆମର ନିଷ୍ପତ୍ତିଟି ଭୁଲ ହୋଇଗଲା। ଆମେ ହୁଏତ କ୍ଷତି ସହିଲୁ, କିନ୍ତୁ ଏଥିରେ ଅନ୍ୟ କାହାର କ୍ଷତି ହେଲା ନାହିଁ। କିନ୍ତୁ ଆମେ ଏଭଳି କିଛି ଭୁଲ ବେଳେବେଳେ କରୁ ଯାହାଦ୍ୱାରା ପରିବାରର, ଅନ୍ୟମାନଙ୍କର, ବେଳେବେଳେ ସମାଜର କ୍ଷତି ହୋଇଯାଏ। ଆମକୁ ଲୋକେ ଯେଉଁ ବିଶ୍ୱାସ କରିଥାନ୍ତି ସେ ବିଶ୍ୱାସ କଟିଯାଏ। ଯଦି ଆମ ଅଜ୍ଞାତରେ ବା ଆମର ଅଜ୍ଞାନ ହେତୁ ଭୁଲ ହୋଇଯାଇଛି, ତେବେ ତ ଲୋକ ଆମକୁ କ୍ଷମା କରିଦେବେ। ଯଦି ସେମାନେ ଭାବନ୍ତି ଯେ ଆମ ଅଜାଣତରେ ଗୋଟିଏ ଭୁଲ ହେଲା ଏବଂ ତାହାଦ୍ୱାରା କ୍ଷତି ହେଲା, ତେବେ ଲୋକେ କଥାଟାକୁ ଧରିବେନି, ଭୁଲିଯିବେ। କିନ୍ତୁ ଯଦି ସେମାନଙ୍କର ହୃଦବୋଧ ହୁଏ ଯେ ଆମେ ଜାଣିଶୁଣି ଗୋଟିଏ ଭୁଲ କାମ କରିଛୁ, ତାହେଲେ ସେମାନେ ଆମକୁ କ୍ଷମା କରିବେ ନାହିଁ। ଆମେ ଅନେକ ଭୁଲ କାମ ଜାଣିଶୁଣି କରୁ। ଆମର କାମନା, ବାସନା, ଲାଳସା, ସ୍ୱାର୍ଥ ଆମକୁ ଅନେକ ଭୁଲ କାମ ଆଡ଼କୁ ଟାଣି ନେଇଯାଆନ୍ତି। ଆମେ ଜାଣୁଥାଉ ଯେ ଆମେ ଭୁଲ କାମ କରୁଛୁ, ତଥାପି ଆମେ ତାହା କରୁଥାଉ। ଏହାଫଳରେ ଆମେ ନିଜେ ନିନ୍ଦିତ ହେଉ, ପରିବାର ନିନ୍ଦିତ ହୁଅନ୍ତି, ସମାଜର ମଧ୍ୟ କ୍ଷତି ହୁଏ। ଯେତେବେଳେ ଭୁଲମାନେ ଗରିହିତ ହୋଇଯାଆନ୍ତି, ତାକୁ କୁହାଯାଏ ଅକ୍ଷମଣୀୟ ଭୁଲ।

ଏବଂ ଏ ଭୁଲ ଦ୍ୱାରା ଯଦି ଅନେକଙ୍କର କ୍ଷତି ସାଧନ ହୁଏ, ତାହା ଆଉ ଭୁଲ ସ୍ତରରେ ନ ରହି ଅପରାଧ ହୋଇଯାଏ ଏବଂ ତାକୁ କୁହାଯାଏ ଅକ୍ଷମଣୀୟ ଅପରାଧ। ମଣିଷ ମାତ୍ରକେ ଭୁଲ ଅଛି, ଛୋଟ ହେଉ ବଡ଼ ହେଉ। ଯଦି ଆମେ ଗୋଟିଏ କାମ ଭଲ ହେବ ବୋଲି କରୁଛୁ, ତାହା ଭୁଲ ହୋଇଗଲା, ତେବେ ସେଥିରେ ପ୍ରଥମେ ଆମେ ମର୍ମାହତ ହେବା। ତାପରେ ସେଥିରେ ଯଦି ଅନ୍ୟମାନଙ୍କର କ୍ଷତି ହେଲା ବୋଲି ଜାଣିବା, ତେବେ ସାଙ୍ଗେ ସାଙ୍ଗେ କ୍ଷମା ମାଗିବାରେ ଆମର ଆଦୌ ଆପତ୍ତି ରହିବ ନାହିଁ, ବରଂ ସ୍ୱେଚ୍ଛାରେ ଯୋଡ଼ହସ୍ତରେ କ୍ଷମା ମାଗିବା ପାଇଁ ଆମର ବ୍ୟାକୁଳତା ଆସିବ। ଏହା ହେଲେ ଲୋକେ ବି ଆମକୁ କ୍ଷମା କରିଦେବେ ଉଦାର ଗୁଣରେ। କିନ୍ତୁ ଏବେ ଯାହା ସମାଜରେ ଦେଖାଯାଉଛି, ଅନେକ ଲୋକ ଅଜ୍ଞାନତା ହେତୁ ଭୁଲ କାମ କରୁନାହାନ୍ତି, ସମ୍ପୂର୍ଣ୍ଣ ଜାଣିଶୁଣି ବହୁ ଲୋକଙ୍କର କ୍ଷତି କରି ନିଜର ସ୍ୱାର୍ଥ ପାଇଁ ଭୁଲ କାମ କରୁଛନ୍ତି। ସମାଜ ଦୃଷ୍ଟିରେ, ନୀତି ଦୃଷ୍ଟିରୁ ତାହା ଭୁଲ କାମ, କିନ୍ତୁ କରୁଥିବା ଲୋକ ତାକୁ ଭୁଲ ବୋଲି ବିଚାରେ ନାହିଁ, କାରଣ ତା ଆଖିରେ ସ୍ୱାର୍ଥର ଅନ୍ଧପୁଟୁଳି ବନ୍ଧା ହୋଇଥାଏ। ଏଭଳି କାମ ଭୁଲ ନୁହନ୍ତି, ସେମାନେ ଅପରାଧ ହୋଇଯାଆନ୍ତି। ଏଭଳି ଅପରାଧ କରି ଧରାପଡ଼ି ସମାଜରେ ଲୋକଙ୍କ ଦୃଷ୍ଟିରେ, ଏପରିକି ନିଜ ପରିବାର ଲୋକଙ୍କ ପାଖରେ ନିନ୍ଦିତ ଏବଂ ଭର୍ଛିତ ହେବା ପରେ କର୍ତ୍ତବ୍ୟ କ'ଣ? ଏକମାତ୍ର କର୍ତ୍ତବ୍ୟ ହେଉଛି କ୍ଷମା ପ୍ରାର୍ଥନା। ଈଶ୍ୱର ମଣିଷ ଭିତରେ ଅନେକ ସଦ୍ଗୁଣ ଭିତରେ ଗୋଟିଏ ଦେଇଛନ୍ତି, ତାହା ହେଲା କ୍ଷମା। ଏ କ୍ଷମା ବଳରେ ଅନେକ ଭୁଲ ଭୁଲି ହୋଇଯାଉଛି, ଅନେକ ଅପରାଧର କାଳି ଧୋଇ ହୋଇଯାଉଛି। କିନ୍ତୁ ଭୁଲ କରିଥିବା ଲୋକ କ୍ଷମା ମାଗିବା ପାଇଁ ପ୍ରସ୍ତୁତ ହେବା ଦରକାର। ଥରେ ସେ କ୍ଷମା ମାଗିବା ପାଇଁ ମନ ସ୍ଥିର କରିଦେଲେ କ୍ଷମା ମାଗିପାରିବ ଏବଂ ଏଥିରୁ ତାକୁ ସୁଫଳ ମିଳିବ। ସେ ଜାଣି କରିଥାଉ ବା ଅଜଣାରେ କରିଥାଉ, କ୍ଷମା ମାଗିଲେ ଲୋକେ ନିଶ୍ଚୟ କ୍ଷମା କରିବେ। କିନ୍ତୁ ଦୁଃଖର କଥା ହେଉଛି, ଭୁଲ କରି ଅପରାଧ କରି ଲୋକେ କ୍ଷମା ମାଗିବା ତ ଦୂରେ ଥାଉ, ସେ ଭୁଲକୁ ମାନୁନାହାନ୍ତି। ସେ ଭୁଲକୁ ଭୁଲ ନୁହେଁ ବୋଲି ସାବ୍ୟସ୍ତ କରିବା ପାଇଁ ଲଢ଼ୁଛନ୍ତି, ତାଙ୍କର କେହି କିଛି କରିପାରିବ ନାହିଁ ବୋଲି ବାହାସ୍ଫୋଟ ବି ମାରୁଛନ୍ତି। ଏଥିରେ ଭୁଲ କରିବାର, ଅପରାଧ କରିବାର ବଳ ଏବଂ ଅଭ୍ୟାସ ଆହୁରି ବଢ଼ୁଛି। ଭୁଲ କରି କ୍ଷମା ମାଗିଲେ ମଣିଷର ସଂସ୍କାର ହୁଅନ୍ତା, ତା ମନର ଅନେକ ଅନୁତାପ ଧୋଇ ହୋଇଯାଆନ୍ତା। କିନ୍ତୁ କ୍ଷମା ମାଗିବାଟାକୁ ଲୋକେ ଗୋଟିଏ ଅପମାନଜନକ କାମ ବୋଲି ଭାବୁଛନ୍ତି, ଭ୍ରଷ୍ଟାଚାର କରୁଛନ୍ତି, ଧରା ପଡ଼ୁଛନ୍ତି, କିନ୍ତୁ କ୍ଷମା ପ୍ରାର୍ଥନା କରିବାର ଦେଖାଯାଉନାହିଁ କୌଣସି କ୍ଷେତ୍ରରେ। ଇଂରାଜୀରେ ଲୋକେ ଭୁଲ କରିଦେଲେ ସରି କହିଦିଅନ୍ତି, ଯଦିଓ ଏହାର ଅର୍ଥ ମୁଁ ଦୁଃଖିତ, ଏହା ବି ଗୋଟିଏ ପ୍ରକାର କ୍ଷମା ପ୍ରାର୍ଥନା। କିନ୍ତୁ ଆମ ସମାଜରେ ଭୁଲ କରି କ୍ଷମା ମାଗିବାର ପରମ୍ପରାଟି ଏବେ ଟିକେ ଟିକେ ଊଣା ହୋଇଯାଉଛି, ଫଳରେ ଏହି ସ୍ୱର୍ଗୀୟ ଗୁଣଟି ତା'ର ସୁଫଳ ଦେଖାଇ ପାରୁନାହିଁ। ପୃଥିବୀର ବହୁତ ବଡ଼ ବଡ଼ ଲୋକ, ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ତାଙ୍କର ଚାରିତ୍ରିକ ଦୁର୍ବଳତା ପାଇଁ ସମଗ୍ର ଆମେରିକାବାସୀଙ୍କ ନିକଟରେ, ବିଶ୍ୱର ଏକ ନମ୍ବର ଗଲ୍ଫ ଖେଳାଳି ଟାଇଗର ଉଡ୍ସ ତାଙ୍କର ଚାରିତ୍ରିକ ଦୁର୍ବଳତା ପାଇଁ ନିଜ ପରିବାରବର୍ଗଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି, ଏବଂ ଏସବୁ ଗଣମାଧ୍ୟମମାନଙ୍କରେ ପ୍ରକାଶ ବି ପାଉଛି। ଏଇଥିରୁ ଜଣାପଡ଼ୁଛି କ୍ଷମା ପ୍ରାର୍ଥନାର ସୁଫଳ କେତେ। କବି ନନ୍ଦକିଶୋର ବଳ ତାଙ୍କ ଶର୍ମିଷ୍ଠା କାବ୍ୟରେ କ୍ଷମାକୁ ନେଇ ଖୁବ୍ ସୁନ୍ଦର କଥା ଲେଖିଛନ୍ତି। ଶୁକ୍ରାଚାର୍ଯ୍ୟଙ୍କ ମୁହଁରେ ନିଜ ଝିଅ ଶର୍ମିଷ୍ଠାଙ୍କ ପ୍ରତି ସେ କହୁଛନ୍ତି, କ୍ଷମା କଲେ ଝିଅ କ୍ଷମା ତ ମିଳେଇ, କ୍ଷମାର ନ ମିଳେ ଅନ୍ତ, କ୍ଷମାଦାତା ଆଉ କ୍ଷମାର ଗ୍ରହିତା ଏ ଭୁବନେ ଭାଗ୍ୟବନ୍ତ। ଶ୍ରୋତାବନ୍ଧୁ, ଏଥିରୁ ବୁଝନ୍ତୁ କ୍ଷମା ମାଗିବା ଏବଂ କ୍ଷମା ଦେବା କେଡ଼େ ଉତ୍ତମ କର୍ମ।

ଶୁଣିଲି ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣନ୍ତୁ ଏହାର 28ତମ ଭାଗ ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି ପ୍ରଯୋଜନା ସୁହାସ ମହାନ୍ତି

କଳି ପ୍ରବେଶ କଥା ଶୁଣି ପରୀକ୍ଷିତ ଦିଗ୍ବିଜୟରେ ବାହାରିଲେ। ଉତ୍ତର କୁରୁଦେଶର ରାଜାମାନଙ୍କୁ ବସ କଲେ। ତାଙ୍କ ଆଗରେ କେତେଜଣ କୃଷ୍ଣଙ୍କ ଚରିତ ବର୍ଣ୍ଣନା କଲେ। ପାଣ୍ଡବମାନଙ୍କ ସର୍ବଦା ସହାୟ ଶ୍ରୀକୃଷ୍ଣଙ୍କ କଥା ଶୁଣି ମହାରାଜା କହିବା ଲୋକଙ୍କ ଉପରେ ସନ୍ତୁଷ୍ଟ ହେଲେ। ସେମାନଙ୍କୁ ଧନ ରତ୍ନ ମଣିହାର ଆଦି ପୁରସ୍କାର ଦେଲେ। ଏହି ସମୟରେ ଦିନେ ଧର୍ମ ଏକପାଦ ଥିବା ବୃଷ ରୂପରେ ଗାଈ ରୂପୀ ଧରଣୀକୁ ଭେଟିଲେ। ସେ ଗାଈ ବହୁତ ଦୁଃଖରେ କାନ୍ଦୁଥିଲା। ଧର୍ମ ବୃଷଭ ସହାନୁଭୂତି ଦେଖାଇ ତାର କାନ୍ଦିବା କାରଣ ପଚାରିଲେ। ସେଇମାନଙ୍କ କଥା ଏଥର ଶୁଣିବା।

ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ତିନି ନମ୍ବର ଦିନେ ଗଲାକାଲି ବିରୋଧୀ ସଦସ୍ୟମାନଙ୍କର ହୋହଲ୍ଲା ଭିତରେ ଦୁଇଟା ବିଲ୍ ଅନୁମୋଦନ ପାଇଛି। ବିଲ୍ ସବୁ ହେଉଛି ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଆଉ ନିୟୋଜନ କର ବିଲ୍ 2026 ଆଉ ଭାରତୀୟ ଷ୍ଟାମ୍ପ ବିଲ୍ 2026। ହୋହଲ୍ଲା ଲାଗି ବିଲ୍ ଉପରେ ଆଲୋଚନା ନାହିଁ ହୋଇପାରିଥିବା ବେଳେ ବହୁମତଥି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଏତାକେ ପାରିତ ଘୋଷଣା କରିଥିଲେ। ରାଜ୍ୟର ସମବାୟ କ୍ଷେତ୍ରକେ ଆହୁରି ବରଖସ୍ତ କରିବାର ଲାଗି ଗୋଟିଏ ମେଗା ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧ ଆଜ ମୂଲ ହେବା। ଭୁବନେଶ୍ୱର କୃଷି ଶିକ୍ଷା ସଦନ ଓୟୁଏଟିଠାରେ ସକାଳ ବେଳା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇତାର ଶୁଭାରମ୍ଭ କରିବେ। ଇତାର ସହିତ ଡିଜିଟାଲ ଜରିଏ ସଦସ୍ୟତା ପଞ୍ଜୀକରଣକେ ସହଜ ଆଉ ସ୍ୱଚ୍ଛ କରିବା ଲାଗି ନୂଆ ମୋବାଇଲ ଆପ୍ଲିକେସନର ବିଲ୍ ଶୁଭାରମ୍ଭ କରାଯିବା। ଏ ଅବସରରେ ସମବାୟ କ୍ଷେତ୍ରର ଭୋଟେ ପ୍ରକଳ୍ପର ଶୁଭାରମ୍ଭ ଆଉ ଭିତ୍ତିପ୍ରସ୍ତର ସ୍ଥାପନା ହେବା। କାର୍ଯ୍ୟକ୍ରମଟି ସବୁ ଜିଲ୍ଲାକେ ଆବାସୀ ଜରିଏ ଯୋଡ଼ାଯିବା। ଇତାର ସହିତ ଓଡ଼ିଶା ସମବାୟ ଇତିହାସରେ ପହିଲା ଥର ଲାଗି ପ୍ୟାକ୍ସ ଆଉ ଲ୍ୟାମ୍ପସ୍ମାନଙ୍କର ଚାଷୀ ସଦସ୍ୟତାମାନଙ୍କୁ ଲାଭାଂଶ ଦିଆଯିବାର କାର୍ଯ୍ୟସୂଚୀ ରହିଛି। ସେନ୍ତା ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନା ସହିତ ବହୁତ ବୃହତ୍ ଶସ୍ୟ ସଂରକ୍ଷଣ ଯୋଜନା ଅଧୀନତି ତିଆରି ହେବାରକେ ଥିବା ଗୋଦାମ ଘରର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବା। ସମବାୟ ନିରୀକ୍ଷକ ଆଉ ରାଜ୍ୟ ପଣ୍ୟାଗାର ନିଗମର ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ନିଯୁକ୍ତି ପତ୍ର ବିଲ୍ ବାଣ୍ଟିବେ। କାର୍ଯ୍ୟକ୍ରମଟି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଲ୍ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 AM ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 138 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରି ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଟି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ନୂଆ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟଙ୍କୁ ମନୋନୀତ କରାଯାଇଛି। ଆଇନ ବିଭାଗ ତରଫରୁ ଗଲାକାଲି ଏ ବାବଦେ ଗୋଟିଏ ବିଜ୍ଞପ୍ତି ବାହାରିଛି। ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ରାଉତରାୟ ଭିନ୍ ଭିନ୍ ଆଇନସେବା କାର୍ଯ୍ୟକ୍ରମର ପ୍ରଶାସନିକ ଆଉ ନୀତିଗତ ଦିଗେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ତରଫରୁ 2027 ବର୍ଷରେ ହେବାରକେ ଥିବା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଆଉ ଧନ୍ଦାମୂଳକ ପରୀକ୍ଷା ଲାଗି ଆଇବା 1 ତାରିଖରୁ ଫର୍ମ ଭରବାର ପ୍ରକ୍ରିୟା ମୂଲ ହେବା। ରେଗୁଲାର ଆଉ ଏକ୍ସରେଗୁଲାର ଛାତ୍ରଛାତ୍ରୀମାନଙ୍କ ଲାଗି 26 November ତକ ଫର୍ମ ଭରବାର ଲାଗି ଶେଷ ତାରିଖ ଖାରିଜ କରାଯାଇଛି। ଏଥିଲାଗି ଗାଇଡ୍ଲାଇନ୍ ବାହାର କରାଯାଇଛି ବୋଲି ସିଏଚ୍ଏସ୍ସି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଡଲ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷନ ଜିଲ୍ଲା ପ୍ରଶାସନ ତରଫରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ବାବଦ ଗୋଟିଏ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବଦେ ଅତିଥିମାନେ ଜଣାଇଥିଲେ। ଏ ଅବସରରେ ନିଶା ବନ୍ଦ, ତାର ଖରାପ ପ୍ରଭାବ ଆଉ ନିଶା କରବାନୁ ମାନସିକ ସ୍ୱାସ୍ଥ୍ୟର ନୁକସାନ ବାବଦେ ବିଲ୍ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲା ନ୍ୟାୟିକ ଭବନ ଅଧୀନତି କେତେଟା ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଆବାସୀ ଜରିଏ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ନୂଆପଡ଼ା, ଖଡ଼ିଆଲ ଆଉ ଖରିଆର ରୋଡ୍ ଏନ୍ଏସିର ଭିନ୍ ଭିନ୍ ଉନ୍ନୟନମୂଳକ କାମ, ଆର୍ଥିକ ସ୍ଥିତି, ରାଜସ୍ୱ ଆଦାୟ, ସହରାଞ୍ଚଳ ଭିତ୍ତିଭୂମି ଆଉ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସହିତ ଭିନ୍ ଭିନ୍ କାମର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ଓ ତାକେ ଲାଗିକରି ଥିବା ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଗଭୀର ଅବପାତ ଆନ୍ଧ୍ରପ୍ରଦେଶ କଳିଙ୍ଗପଟନମଠାରେ ସ୍ଥଳଭାଗ ଛିଇଁଲା ଉତ୍ତରୁ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଉଛି। ତାର ଉତ୍ତରୁ ଧୀରେ ଧୀରେ ଦୁର୍ବଳ ହୋଇକରି ଅବପାତି ବଦଳିବାର ସମ୍ଭାବନା ରହିଛି। ଏତାର ପ୍ରଭାବରେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗ 24 ଘଣ୍ଟା ଭିତରେ ନୂଆପଡ଼ା ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବରନୁ ଅତି ଜବର ବର୍ଷାକେ ନେଇକରି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେନ୍ତା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ବଲାଙ୍ଗୀର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଆର୍ ମାଲକାନଗିରି ଜିଲ୍ଲାନ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟ ବର୍ଷା ପରିସ୍ଥିତି ବାବଦେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିକରି କହିଛନ୍, ଗଭୀର ଅବପାତ ଲାଗି ରାଜ୍ୟର 6 ଜିଲ୍ଲାର 37 ବ୍ଲକର 127 ଗ୍ରାମ ପଞ୍ଚାୟତର 273 ଗାଁ ପ୍ରଭାବିତ ହୋଇଛି। ଇତାର ସହିତ 5 ସହରାଞ୍ଚଳର 20 ୱାର୍ଡ ବିଲ୍ ପ୍ରଭାବିତ ହୋଇଛି। ଏ ସମୟ ଭିତରେ 8082 ଲୋକଙ୍କୁ ସୁରକ୍ଷିତ ଜାଗାକେ ସ୍ଥାନାନ୍ତର କରାଯାଇଥିବା ମନ୍ତ୍ରୀ କହିଛନ୍। ଭିନ୍ ଭିନ୍ ଜିଲ୍ଲାନୁ ମିଳିଥିବା ରିପୋର୍ଟ ଅନୁସାରେ ଏବେତ କେନ୍ସି ବଡ଼ ଧରଣର ନୁକସାନ ହୋଇଥିବାର ସୂଚନା ନାହିଁ ମିଳି ବୋଲି ମନ୍ତ୍ରୀ କହିଛନ୍। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଉମଙ୍ଗ ଯୁବବାଣୀ କାର୍ଯ୍ୟକ୍ରମରେ ସମ୍ଭାବନା ଶୁଣିପାରିବେ ଅପରାହ୍ନ 5:30 ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ଅବସରରେ ଲାଭାଂଶ ବଣ୍ଟନ ଓ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର କୃଷି ଶିକ୍ଷା ସଦନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏଥିରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ 70ଟି କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘରର ଲୋକାର୍ପଣ ସହ 4ଟି ଆଦର୍ଶ ମଣ୍ଡି ଓ 3ଟି ଗୋଦାମ ଘରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅବପାତ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଉପକୂଳ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଯାଇଛି। ରାଜ୍ୟର 7ଟି ସ୍ଥାନରେ ଅତି ପ୍ରବଳ ବର୍ଷା ଓ 58ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କୋରାପୁଟର ଶିମିଳିଗୁଡ଼ାରେ ସର୍ବାଧିକ 193.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅବପାତ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ନୂଆପଡ଼ା ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡ଼ି ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ପାଇଁ ବନ୍ଦ ରଖାଯାଇଛି। ରାୟଗଡ଼ାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ 4ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ 6ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେଠାରେ ବିପଦ ସଂକେତ ସ୍ତର 18.33 ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର 18.35 ମିଟର ରହିଛି। ନବରଙ୍ଗପୁର ଇନ୍ଦ୍ରାବତୀ ଜଳଭଣ୍ଡାରର ତୃତୀୟ ଗେଟ୍ ଖୋଲାଯାଇଛି। 3ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ 973 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ କୃଷି

0: ଦାନ୍ତ ବେଳେବେଳେ ପଡ଼ିଯାଏ। ଆପଣ ଦେଖିବେ ସାଧାରଣତଃ ଆମେ ଯେତେବେଳେ ଆଘାତ କଥା କହୁ ମାରିକିରି ଦାନ୍ତ ଭାଙ୍ଗିଦେବି, ତା କାରଣ ହେଲା ମୁହଁର ସବୁଠାରୁ ଆଗରେ ଅଛି ଦାନ୍ତ, ତେଣୁ ଯେତେବେଳେ ଆଘାତ ଲାଗେ ମୁହଁ ମାଡ଼ି ପଡ଼ିଲେ ୟୁଜୁଆଲି ଦାନ୍ତ ଗୁଡ଼ାକ ଆଗ ଆଘାତ ପାଆନ୍ତି ଓ ଆଗ ଭାଙ୍ଗିଯାଆନ୍ତି, ତେଣୁ ଅସମୟରେ ଦାନ୍ତ ପଡ଼ିବାର ତାହା ବି ଗୋଟେ କାରଣ। ଏହା ଛଡ଼ା କିଛି କିଛି ରୋଗ ହେଲେ ଦାନ୍ତ ଅସମୟରେ ପଡ଼ିଯାଏ, ଯଥା ପୁଷ୍ଟିକର ଖାଦ୍ୟ ଖାଇନଥିବେ ତେଣୁ ଏ ରଜୁ ବା ଯେଉଁ ଅସ୍ଥି ଏଗୁଡ଼ିକ ଦୁର୍ବଳ ଥାନ୍ତି ପଡ଼ିଯାଏ, ବା ମାଢ଼ିରେ ଯଦି ଘା ହେବ, ମାଢ଼ି ଘା ହେଲେ ସଂଲଗ୍ନ ଅସ୍ଥି ଏବଂ ରଜୁ ଗୁଡ଼ିକ ଆସ୍ତେ ଆସ୍ତେ ଖାଇନେବ। ଯେକୌଣସି ଘା ଆଉ ସବୁଠୁ ତ ବଡ଼ ଘା ଆଜିକାଲି କ୍ୟାନ୍ସର, ତେଣୁ ସେଥିପାଇଁ ଯଦି କୌଣସି ଘା ଟିକେ ହେଲା ତାର ଆମେ ଯତ୍ନ ନେଲେନି ବଢ଼ି ବଢ଼ି ବଢ଼ି ବଢ଼ି ସେ ଅସ୍ଥି ମଜା ଖାଇଯାଏ, ତେଣୁ ଅସମୟରେ ଯଦି ଦାନ୍ତ ହଲେ ଆମେ ତାର ପ୍ରତିକାର କରିବା ଉଚିତ। କାହିଁକି ଅସମୟରେ ହଲିଲା ଏହାକୁ ନେଇ ଦେଖେଇଦେଲେ ହୁଏତ ଆମ କାରଣ ଜାଣିପାରିବା। ଏହା ଛଡ଼ା ଦାନ୍ତ ଶୀଘ୍ର ପଡ଼ିବାର କାରଣ ହେଲା ଯାହା ଆପଣଙ୍କୁ କହିଥିଲି ବର୍ତ୍ତମାନ, କିଛି ରୋଗ ଯେଉଁଟାକି ଅସ୍ଥି ଆଉ ରଜକୁ ସବଳ କରିବାରେ ସାହାଯ୍ୟ କରନ୍ତି ସେଗୁଡ଼ିକ ଧରନ୍ତୁ ରକ୍ତଜନିତ ରୋଗ, ଲ୍ୟୁକିମିଆ ବା ଅନ୍ୟ କୌଣସି ରୋଗ ଯେଉଁଥିରେ କି ହାଡ଼ ଗୁଡ଼ିକ ନରମ ହେଇଯାଏ, ସେଗୁଡ଼ିକ ବୋନ୍ ଫମ୍ପା ହେଇଯାଏ, ସେସବୁଥିରୁ ବି ଦାନ୍ତ ଦୁର୍ବଳ ହେଇ ଦାନ୍ତ ଅସମୟରେ ପଡ଼ିଯାଏ। କିନ୍ତୁ ସେମିତି ଦାନ୍ତର ପଡ଼ିବା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ସମୟ ନାହିଁ। ଆପଣମାନେ ଲକ୍ଷ୍ୟ କରିଥିବେ ବହୁତ ଲୋକ 70-80 ବର୍ଷ ପର୍ଯ୍ୟନ୍ତ ବି ତାଙ୍କ ଦାନ୍ତ ଦମ୍ଭ ଥାଏ, ତା କାରଣ ଦାନ୍ତର ଯତ୍ନ, ରଜୁଗୁଡ଼ିକ ଯେମିତି ଠିକ୍ ରହିବ, ଦାନ୍ତର ହାଡ଼ଗୁଡ଼ିକ ଯେମିତି ଠିକ୍ ରହିବ, ତାକୁ ଧରି ରଖିବ, ତାହେଲେ ଦାନ୍ତ ଅସମୟରେ ପଡ଼େ ନାହିଁ। ନହେଲେ ଅସମୟରେ ଦାନ୍ତ ପଡ଼ି ଆମେ ଖାଇବା ପିଇବାରେ ଅସୁବିଧା ଭୋଗ କରିବା ଏବଂ ନାନା ରୋଗରେ ପଡ଼ିବାର ସମ୍ଭାବନା ଅଛି।
1: ଆମ ସ୍ୱାସ୍ଥ୍ୟରେ ଶୁଣୁଥିଲେ ଅସମୟରେ ଦାନ୍ତ ପଡ଼େ କାହିଁକି, ଆଲୋଚକ ଥିଲେ ଡକ୍ଟର ଇନ୍ଦୁଭୂଷଣକର। ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସେବା ସଂକଳ୍ପ ଅଭିଯାନ ଅଧୀନରେ ବାରାଣସୀରୁ ଭଦନଗରକୁ ଯାଉଥିବା ଯାତ୍ରୀମାନଙ୍କ ସହିତ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦେଶର ସୁରକ୍ଷା ଏବଂ କୂଟନୀତି ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଉପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ। ନବସୃଜନ ପ୍ରତିଯୋଗିତାର ପ୍ରଥମ ସଂସ୍କରଣକୁ ଆଜି ବେଙ୍ଗାଲୁରୁରେ ଉଦ୍ଘାଟନ କରିବେ ଶିକ୍ଷାମନ୍ତ୍ରୀ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ଆଜି ନୂଆଦିଲ୍ଲୀରେ ଉଦ୍ଘାଟିତ ହେବ ଆରୋଗ୍ୟ ମନ୍ଥନ 2026 ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି 2 ରୌପ୍ୟ ଓ 3 ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ। ସେବା ସଂକଳ୍ପ ଅଭିଯାନ ଅଧୀନରେ ଉତ୍ତରପ୍ରଦେଶର ବାରାଣସୀରୁ ଗୁଜରାଟର ଭଦନଗରକୁ ଯାଉଥିବା ସେବା ଯାତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭାବ ବିନିମୟ କରିବେ। ଏହି ଅବସରରେ ସେବାଯାତ୍ରୀମାନେ ବିଶେଷ କରି ଯୁବବର୍ଗଙ୍କୁ ଏହି ଯାତ୍ରାର ଅଭିଜ୍ଞତା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବାର ଏକ ସୁଯୋଗ ମିଳିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର 25 ବର୍ଷର ସାଧାରଣ ଜୀବନ ଉପରେ ଆଲୋକପାତ କରି ଦେଶବ୍ୟାପୀ ଆରମ୍ଭ ହୋଇଥିବା ସେବା ସଂକଳ୍ପ ଅଭିଯାନର ଏକ ଅଂଶସ୍ୱରୂପ ଗତ 17 ତାରିଖରୁ ଏହି ସେବାଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ସମୟରେ ସେବାଯାତ୍ରୀମାନେ ସ୍ଥାନୀୟ ସମ୍ପ୍ରଦାୟ ତଥା ଗୋଷ୍ଠୀମାନଙ୍କ ସହିତ ସ୍ୱଚ୍ଛ ଭାରତ ଭଳି ବିଭିନ୍ନ ସେବାଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଯାତ୍ରା ଆସନ୍ତା ମାସ 7 ପର୍ଯ୍ୟନ୍ତ ଚାଲିବ। ଗତକାଲି ପ୍ରଧାନମନ୍ତ୍ରୀ ଭଦନଗରରୁ ବାରାଣସୀ ଯାଉଥିବା ସେବାଯାତ୍ରୀଙ୍କ ସହିତ ବାର୍ତ୍ତାଳାପ କରି 2047 ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ସେମାନଙ୍କ ଏହି ଯାତ୍ରା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି। ଏହାଛଡ଼ା ସେବା କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ନେବା ଦିଗରେ ଯୁବବର୍ଗଙ୍କ ଭୂମିକା ଉପରେ ମଧ୍ୟ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
2: 2047 तक विकसित भारत के निर्माण में हमें युवा शक्ति की बहुत बड़ी भूमिका को एकदम से मजबूती के साथ आगे बढ़ाना है। आज की युवा पीढ़ी विकसित भारत की निर्माता भी है और यही पीढ़ी एक बड़ी लाभार्थी भी होगी। और इस दायित्व को निभाने के लिए भारत को जमीन पर जानना, समझना, देश की हर बारीकियों को ଅନୁଭବ କରନା ବହୁତ ଜରୁରୀ। ଆର୍ ଇସ୍ମେ ସେବା ସଂକଳ୍ପ ଯାତ୍ରା ନିଶ୍ଚିତ

ସ୍ୱଚ୍ଛତା ଓ ସ୍ୱଚ୍ଛ ଜୀବନ ସମ୍ପର୍କରେ ଯେତେବେଳେ ପ୍ରଶ୍ନ ଉଠେ, ଆମେ ଏହାକୁ କେବଳ ବ୍ୟକ୍ତିଗତ ବ୍ୟାପାର ଭାବିଥାଉ। ଆମ ଶରୀର, ଆମ ଘର ଏବଂ ଆମ ଘର ଚାରିପାଖର ସ୍ୱଚ୍ଛତା ହିଁ କେବଳ ସ୍ୱଚ୍ଛତା ନୁହେଁ, ସାଧାରଣ ଏବଂ ସାର୍ବଜନୀନ ସ୍ଥାନର ସ୍ୱଚ୍ଛତା ମଧ୍ୟ ଅନୁରୂପ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ଆମେ ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ହସ୍ପିଟାଲର କଥା ଦେଖିବା। ଏସବୁ ଯେଉଁ ଅବସ୍ଥାରେ ରହିଛି ନ କହିବା ଭଲ। କାରଣ ହେଉଛି, ଘରର ପାଇଖାନାକୁ ଆମେ ନିଜର ଭାବୁ, ତାକୁ ସଫାସୁତୁରା ରଖୁ। ଏପରିକି ଆଜିକାଲି ବେଡ୍ରୁମ୍ରେ, କିଚେନ୍ ପାଖରେ ମଧ୍ୟ ଆଟାଚ୍ଡ ପାଇଖାନାର ବ୍ୟବସ୍ଥା କରୁଛୁ। ଆମେ କେବେ ଚିନ୍ତା କରିଛୁ, ଯଦି ସାର୍ବଜନୀନ ପାଇଖାନାର ଅବସ୍ଥା ଭଳି ଏହାର ଅବସ୍ଥା ହେବ, ଆମେ କ'ଣ ଘରେ ରହିପାରିବା? ରହିପାରିବା ନାହିଁ। ସେଥିପାଇଁ ଆମେ ଏତେ ଯତ୍ନବାନ ହେଉ। କିନ୍ତୁ ବାହାରକୁ ଗଲେ ଆମେ ଭାବୁ, ଏହା ଜନସାଧାରଣଙ୍କ ପାଇଖାନା, ଆମ କାମ ସରିଗଲେ ହେଲା, ଆମର ଯାଏ ଆସେ କେତେ। ଏଭଳି ସାର୍ବଜନୀନ ସ୍ଥାନରେ, ଘରୋଇ କ୍ଷେତ୍ରରେ ମଧ୍ୟ ବିଭିନ୍ନ ସ୍ଥାନରେ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଏସବୁର ଅବସ୍ଥା ମଧ୍ୟ ଭଲ ନୁହେଁ। ସଫାସୁତୁରା ମରାମତି କାମ ମଧ୍ୟ କରାଯାଉନାହିଁ, ସରକାରୀ ହେଉ କିମ୍ବା ଘରୋଇ ହେଉ। କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନିହାତି ଭାବରେ ଦେବା କଥା। ତା ସହିତ ଜନସାଧାରଣ

ସାଧାରଣରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ରେଳ ଷ୍ଟେସନରେ, ବସ୍ ଷ୍ଟେସନରେ କିମ୍ବା ହସ୍ପିଟାଲରେ ଆମର ଥରକରେ କାମ ଶେଷ ହେଉନାହିଁ। ଏଭଳି ସ୍ଥାନକୁ ଆମର ବାରମ୍ବାର ଯିବାକୁ ପଡ଼େ। ଆମେ କାମ ସାରି ଚାଲି ଆସୁ, ଭାବୁ ଆମର ତ କାମ ସରିଗଲା, କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁ ଦୁର୍ଗନ୍ଧ ବାହାରେ, ଜାଗା ଅସନା ହୁଏ, ତାକୁ ଉପେକ୍ଷା କରିଥାଉ। ଫଳରେ ପରିବେଶ ଦୂଷିତ ରହିବା ସହିତ ବିଭିନ୍ନ ରୋଗ ମଧ୍ୟ ସଂକ୍ରମିତ ହୋଇଥାଏ। ହସ୍ପିଟାଲ ଭଳି ଜାଗାରେ ଯେଉଁଠିକି ଆମେ ଜୀବନ ରକ୍ଷା ପାଇଁ ଯାଉ, ସେଠି ଯଦି ଏଭଳି ଅବସ୍ଥା ରହିବ, ତାହେଲେ ଫଳ କ'ଣ ହେବ? ରୋଗୀ ଆରୋଗ୍ୟ କ'ଣ ହେବ? ତାର ରୋଗ ଆହୁରି ବଢ଼ିବା ସହିତ ଯେଉଁମାନେ ତା ସହିତ ଯାଇଥିବେ ସେମାନେ ମଧ୍ୟ ରୋଗଗ୍ରସ୍ତ ହୋଇପଡ଼ିବେ। ତେଣୁ ସ୍ୱଚ୍ଛତାର ଯେତେବେଳେ ପ୍ରସଙ୍ଗ ଉଠୁଛି, ବ୍ୟାପକ ସଚେତନତା ହିଁ ଏହାର ସଫଳତାର ଚାବିକାଠି। ଘର ଭଳି ସାର୍ବଜନୀନ ସ୍ଥାନକୁ ମଧ୍ୟ ଆମେ ଯଦି ନିଜର ଭାବିବା, ଏହାର ସମାଧାନ ହୋଇପାରିବ।

ଶୁଣିଥିଲି ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଶ୍ରୋତବନ୍ଧୁ ଆସନ୍ତୁ ଜାଣିବା କିଛି ସର୍ବସାଧାରଣ ଉପଯୋଗୀ ସୂଚନା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରିବା, ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରିବା। ପ୍ରତ୍ୟେକ ବ୍ୟକ୍ତି ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରିବା। ପାଣି ନଷ୍ଟ କରିବା ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାଇବା ନାହିଁ, ବର୍ଷା ଜଳ ଅମଳ କରିବା। ଘରୁ ବାହାରକୁ ଯାଉଥିବା ସମୟରେ ଏବଂ ଆବଶ୍ୟକ ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ ରଖିବା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ। କଣ୍ଠଶିଳ୍ପୀ ଥିଲେ ଅନୁରାଧା ପଡ଼ୱାଲ। ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଶୁଣିବା ଚେସର କଥା।
1: ଆମର ଚାଷୀ ତଥା ଭାଇ ଭଉଣୀମାନେ ସମିଆ ଆର୍ ବେଲକାଲ ଦେଖିକିନା ଚାଷବାସ ସବୁ କରୁଛ। ମୁଗ ମୁସରି କିଲସନୁ ଆରମ୍ଭ କରିକିନା ପନିପରିବା ପତେ ସବୁ ଚାଷ ନେ ଭଲ ଅମଲ ବି କରିପାରୁଛନ୍। ସେନ୍ତା ଏବେ ସରକାରୀ ସୁବିଧାମାନେ ପାଇକରି ନେଇ କରୁଥିବାର ଚାଷମାନକେ ବି କରବାର ଲାଗି ଅଟା ଭିଡ଼ୁଛନ୍। ହେତିର୍ ଲାଗି ଖୁବ୍ ହଜି ଯାଉଥିବାର ଚାଷମାନେ ବି ଏବେ ଆମର ଚାଷୀ ଦଦାମାନେ ଫେର ଥରେ କରବାରଟା ଦେଖବାକେ ମିଳୁଛି। ହେନ୍ତା ଚାଷ ଭିତରେ ମଡ଼ିଆ ଗୋଟେ ଏବେ ସବୁଆଡ଼େ ଜୋରସୋର ନେ ଚାଲିଛି। ମଡ଼ିଆ ଚାଷ କରବାର ଲାଗି ନି ପାନିଆ ଆରୁ ଢିପ୍ ଜାଗା ହେଲେ ଖୁବ୍ ତିଆର। ପାନ ଜମୁଥିବାର ଜାଗା କି ପାନ ପଚ ପଚ କରୁଥିବା ଜାଗା ହେଲେ ଇ ଚାଷ ନାଇଁ କରବାର କଥା। ଚାଷ ଯେତେବେଳେ କର୍ମା ବୋଇଲେ ତାର ଆଗନୁ ତାର ବିହନ ପାତନ ବାବଦେ ଆମକେ ଜାନବାକେ ପଡ଼ବା। ମଡ଼ିଆର କିସମ ଭିତରେ ଦିବ୍ୟ ସିନା 90 ଦିନିଆ, AKP 85-95 ଦିନିଆ, ନୀଲାଚଲ 105-110 ଦିନିଆ, ଗୋଦାବରୀ 110-115 ଦିନିଆ, ଶୁଭ୍ରା 100-105 ଦିନିଆ, ଭୈରବୀ 100-105 ଦିନିଆ, ଚିଲିକା 110-115 ଦିନିଆ, ଓଇବି 526 105-110 ଦିନିଆ, ଓଇବି 532 110-115 ଦିନିଆ, ସପ୍ତଗିରି 105-110 ଦିନିଆ, ଭିଏଲ 149 90-100 ଦିନିଆ, ଭିଆର 708 90-95 ଦିନିଆ। ଏନ୍ତା କିସମମାନେ ଚାଷ କରାଯାଇପାରବା। ଗୋଟେ ଏକର ଜମି ଲାଗି 4 KG ପତେ ମୁଞ୍ଜି ଦରକାର ହେସି। ତ ଇ ମୁଞ୍ଜିକେ ବୁନବାର ଆଗନୁ ବିଶୋଧନ କରବାକେ ପଡ଼ବା। ହେତିର୍ ଲାଗି କେଜି ପିଛା 3 ଗ୍ରାମ ଥିରାମ କି 2 ଗ୍ରାମ କାର୍ବେଣ୍ଡାଜିମ୍ ଗୁଲି କରି ମୁଞ୍ଜିକେ ବିଶୋଧନ କରାହେବା। ଗୋଟେ ବଛର ନେ 3 ଥର ମଡ଼ିଆ ବୁନା ଯାଇପାରବା। ଇଟାକେ ଆମେ ରୁଇ ବି ପାର୍ମା ଆରୁ ବୁନି ବି ପାର୍ମା। ଜୁନ୍ ମାସର ପହିଲା 2 ହପ୍ତା ଭିତରେ, ସେପ୍ଟେମ୍ବର 15 ଅକ୍ଟୋବର ଭିତରେ ଆର୍ ଜାନୁଆରୀ 20 ଫେବୃଆରୀ ଶେଷ ଭିତରେ ବୁନା ଯାଇପାରବା। ଇତିର୍ ଲାଗି ମାଟକେ ବତର ବନାବାକେ ପଡ଼ବା। 4-5 ଥର ଚିରା ଦୁହୁରା କରିକିନା ମାଟକେ ହାଲକା କରିଦେଲେ ଭଲ। ଶେଷ କ୍ଷେପେ ତସଲା ବେଲେ ଏକର ପିଛା 5-6 ଗାଡ଼ି ସଡ଼ା ଗୋରୁ ଖତ କି କମ୍ପୋଷ୍ଟ ମାଟ ନେ ଦେଲେ ଚାଷର ଲାଗି ଖୁବ୍ କାମେ ଆଇବା। ମାଟ ବତର ହେଇଗଲେ ଧାଡ଼ିକେ ଧାଡ଼ି 20-25 ସେଣ୍ଟିମିଟର ଆରୁ 3-4 ସେଣ୍ଟିମିଟର ଗାଡ଼ାନେ ବିହନକେ ବୁନବାର କଥା। ବୁନବାର ଠାନୁ ମଡ଼ିଆକେ ରୁଇଲେ ଟିକେ ଅଧିକା

0: ଆୟ ହେସି। ହେତିର୍ ଲାଗି ରୁଇବାର ଥିଲେ ଗୁଟେ ଏକର ଲାଗି 5 ଡିସମିଲ୍ ଜାଗାନେ ତଲି ପକାବାର କଥା। ତଲିର ପଟାଲିନେ 2 କେଜି ଯବକ୍ଷାରଜାନ, 2 କେଜି ଫସ୍ଫରସ୍ ଆରୁ 50 ରୁ 100 କେଜି ସଡ଼ା ଗୋରୁଖତ୍ କି କମ୍ପୋଷ୍ଟ ତଲି ପକାବାର ଆଗନୁ ଦି ଦେଲେ ଭଲ। ତଲିକେ 3 ହପ୍ତା ହେଇଗଲେ ସେଟାକେ ମାରିକରି ଧାଡ଼ିକେ ଧାଡ଼ି 20 ସେଣ୍ଟିମିଟର ଆରୁ ଗଛକେ ଗଛ 10 ସେଣ୍ଟିମିଟର ଦୂରିଆନେ ରୁଇବାର କଥା। ନଙ୍ଗଲଗାରେ ବି ତଲି ରୁଆ ଯାଇ ପାର୍ବା। ଏନ୍ତା ହିସାବେ ରୁଇଲେ ଧାଡ଼ିକେ ଧାଡ଼ି 20 ସେଣ୍ଟିମିଟର ଆରୁ ଗଛକେ ଗଛ 10 ସେଣ୍ଟିମିଟର ଦୂରିଆ ରଖବାର କଥା। ରୁଇ ସାରିଲେ କି ବୁନି ସାରିଲେ ଗୁଟେ ଏକର୍ନେ 2 ଟନ୍ ଗୋବର ଖତ ସଙ୍ଗେ ସଙ୍ଗେ 16 କେଜି ଯବକ୍ଷାର ଯାନ, 8 କେଜି ଫସ୍ଫରସ୍ ଆରୁ 8 କେଜି ପଟାସ୍ ଜମିନେ ଦେଇଦେଲେ ଗଛ ଉଠବାରନେ ସାଇଜା ହେସି। ବୁନ୍ଲା ବେଲେ ଅଧା ଯବକ୍ଷାର ଯାନ ସାର ଆରୁ ସବୁ ଫସ୍ଫରସ୍ ଆରୁ ପଟାସ୍ ଦେଇଦେବାର କଥା। ଅଲଗି ଥିବା 50 ଭାଗ ଯବକ୍ଷାର ଯାନକେ 15 ରୁ 20 ଦିନ ପଛେ ଦେଇକରି ବନେକରି କୁଡ଼ାକୁସା କରବାର ସନେ ସନେ ଘାସ ବାଛିଦେଲେ ମଡ଼ିଆ ଗଛ ଖଣେ ଉଧେଇ ପାର୍ବା। ମଡ଼ିଆ ବୁନିଥିଲେ 15 ରୁ 20 ଦିନ ଭିତରେ ଗଛକେ ପତଲା କରିକିନା ଗୁଟେ ବର୍ଗ ମିଟରନେ କମ୍ସେ କମ୍ 50ଟା ଗଛ ରଖବାର କଥା। ଅଧିକା ଗଛ ରହିଲେ ରୋଗ ହେସି ଆରୁ ଅମଲ କମିଯାଇସି। ଇ ସମିଆ ଭିତରେ ବି କୁଡ଼ାକୁସା ଆରୁ ଘାସ ବଛା ଯାଇପାର୍ବା। ସବୁ ଚାଷକେ ଯେନ୍ତା ପାଏନର ଦରକାର ହେସି ହେନ୍ତା ମଡ଼ିଆନେ ବି ପାଏନ ମଡ଼ାବାର ପଡ଼୍ବା। ଶୀତଦିନେ ଆର୍ ଖରାଦିନେ ବି ପାଏନର ଦରକାର ହେବା। ସେନ୍ତା ପିଲ୍ ଦେଲା ସମିଆନେ ଆରୁ ଫୁଲ ଉଡ଼ାବାର ସମିଆନେ ପାଏନ ମଡ଼ାବାର କଥା। ମଡ଼ିଆ ଗଛ ବଢି ଆସିଲେ ଇନେ ରୋଗ ପୋକ ଲାଗ୍ବାରଟା ଦେଖାଯାଇସି। ସେଥିର୍ ଲାଗି ଆମକେ ଜାକ୍ତିଆର ହେବାକେ ପଡ଼୍ବା। ମହିଷା ରୋଗ ହେଲେ ମଡ଼ିଆ ଗଛର ପତର ଖେନା ଆରୁ ଗଣ୍ଠିନେ ନଟୁ ଭଳିଆ କମଲା ରଙ୍ଗର ଦାଗ ଦେଖାଯାଇସି। ଇ ରୋଗକେ କମ୍ କରବାର ଲାଗି ଏକର ପିଛା 200 ଗ୍ରାମ କାର୍ବେଣ୍ଡାଜିମ୍ କି 120 ଗ୍ରାମ ଟ୍ରାଇ ସାଇକ୍ଲାଜୁଲ 200 ଲିଟର ପାଣିନେ ଗୁଲି କରି ତଲି ଘରାନେ ଆରୁ 2 ଥର ମଡ଼ିଆ ବାହାରିଲା ବେଳେ ଝିଟବାର କଥା। ମଡ଼ିଆ ବାହାରିଲା ପଛେ ପଛେ ଖେଡ଼ମନେ ହଲଦିଆ ରଙ୍ଗ ହେଲେ କାଟି ଆଣିଲେ ଭଲ। ସେଟାକେ ଠେଙ୍ଗାନେ ପିଟି କରି କି ହଲେ ମଡ଼େ କରି ବି ଅମଲ କରାଯାଇପାର୍ବା। ଭଲ ହିସାବେ ଚାଷ ହେବା ବେଲେ ଗୋଟେ ଏକର୍ନେ 8 ରୁ 10 କ୍ୱିଣ୍ଟାଲ ତକ ମଡ଼ିଆ ଆମେ ଅମଲ କରିପାର୍ମା।
1: ଶୁଣିଲି ଚାଷର କଥା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଧାରାବାହିକ ନାଟକ ଆଦିଗାଥା। ରଚନା ଉମା ଶଙ୍କର ପଣ୍ଡା, ପ୍ରଯୋଜନା ମାନଭଞ୍ଜନ ହୋତା। ଶୁଣନ୍ତୁ କାର୍ଯ୍ୟକ୍ରମର ତୃତୀୟ ଭାଗ।
2: ଦୁଃଖ ଜୟ କରିବାକୁ ହେବ। ଦୁଃଖ ଆନନ୍ଦ ସେ ତ ସରତର ମେଘ ଶତ୍ରୁ କ୍ଷଣ ଥାଇ ଥାଇ ସୁଖ ସିଏ ତ ବସ୍ତୁକ ମେଘର ବିଦ୍ୟୁତ ପ୍ରଭାବ କ୍ଷଣ କରି ଫେରେଇ ଯାଏ। ଆଉ ଜୀବନ ସେହି ତ ଜଳ ବୁଦ ପରି ଶଣିତ
3: କିଏ ମିତ୍ର ଯୁବକ?
4: ହଁ ଯୁବରାଜ, ଆପଣଙ୍କ ପାଇଁ ଆଣିଛି ଅନିଦ୍ରାର ଔଷଧ। ଭୋଜନାନନ୍ତର ପ୍ରତିରାତ୍ରିରେ ସେବନ କଲେ ଏ ବ୍ୟାଧିର ନିରାକରଣ ହୋଇଯିବ।
3: ଔଷଧ ସେବନ କରିବି? ବିଷବଟିକା ନୁହେଁ ତ?
4: ହେ ଆପଣ କ'ଣ କହୁଛନ୍ତି ଯୁବରାଜ, ମୁଁ ବୈଦ୍ୟ। ବ୍ୟାଧିର ନିରାକରଣ କରି ପୀଡ଼ିତକୁ ପ୍ରାଣଦାନ କରିବା ମୋର ଧର୍ମ। ତା ଛଡ଼ା ଆପଣଙ୍କର ପ୍ରାଣନାଶ କରି ମୋର ଲାଭ କ'ଣ?
3: କାହିଁକି ରାଜ୍ୟ ରାଜସିଂହାସନ?
4: ମୁଁ ମଗଧର ଏକ ଅକିଞ୍ଚନ ଅନାଥ ଯୁବକ, ରାଜଭୃତ୍ୟ।
3: କିଏ କହୁଛି ତମେ ରାଜଭୃତ୍ୟ? ତମେ ରାଜପୁତ୍ର ଯୁବକ, ରାଜପୁତ୍ର।
4: ମୋତେ କାହିଁକି ଏ ନିଷ୍ଠୁର ପରିହାସ କରୁଛନ୍ତି ଯୁବରାଜ? ପରାଣ୍ଣ ପାଳିତ ଏ ଯୁବକକୁ ଆପଣ ଏ କଠୋର ଆଘାତ କରୁଛନ୍ତି କାହିଁକି?
3: ପରିହାସ ନୁହେଁ, କଠୋର ସତ୍ୟ ହିଁ ପ୍ରକାଶ କରୁଛି ବନ୍ଧୁ। ତମେ ବି ମୋର ଏକ ପ୍ରତିଦ୍ୱନ୍ଦ୍ୱୀ।
4: ରାଜ୍ୟ ରାଜସିଂହାସନରେ ମୋର କୌଣସି ଲୋଭ ନାହିଁ କୁମାର। ତା ହେଇଥିଲେ ତ ମୁଁ ଯୁଦ୍ଧବିଦ୍ୟା ଶିକ୍ଷା କରିଥାନ୍ତି, ଆୟୁର୍ବେଦ ଅଧ୍ୟୟନ କଲି କାହିଁକି? ମଣିଷର ହିତ ପାଇଁ, କଲ୍ୟାଣ ପାଇଁ, ସୁଖ ପାଇଁ ସମର୍ପିତ ଏ ଜୀବନ। ଯେଉଁଠି ସେବା ଓ ତ୍ୟାଗ ସମୁଚ୍ଚଳ, ସେଠି ଭୋଗ ଓ ଲୋଭର ସ୍ଥାନ କେଉଁଠି କୁମାର? ଏତଦ୍ ବ୍ୟତୀତ ମୁଁ ତଥାଗତଙ୍କର ଆଶ୍ରିତ। ସାଂସାରିକ ଭୋଗବିଳାସ ମୋ ନିକଟରେ ବିନ୍ଦୁ ମାତ୍ର ଲୋଭନୀୟ ନୁହେଁ।
3: ସତ୍ୟ କହୁଛ ମିତ୍ର ଯୁବକ, ତମର ମୈତ୍ରୀରେ ମୁଁ ବିଶ୍ୱାସ କରିପାରେ?
4: ଆପଣ ନିଶ୍ଚିନ୍ତ ରହିପାରନ୍ତି।
3: ଜାଣ ମିତ୍ର ଯୁବକ, ଏ ବୁକ ଭିତରେ ଅସହ୍ୟ ଜ୍ୱାଳା ଆଉ ପ୍ରତିହିଂସା ଯେତେବେଳେ ତାକୁ ଅଧିକାର କରିନିଏ, ସେତେବେଳେ ସେ ଆହତ ସର୍ପଠାରୁ ବି ନିଷ୍ଠୁର ହୋଇପଡ଼େ। ସେହି ଅବସ୍ଥାରେ ସୁନିଦ୍ରା ଆସିବ କାହୁଁ?
4: କାହିଁକି କୁମାର?
3: ଆଶଙ୍କା, କେବଳ ଆଶଙ୍କା। ସଦାସର୍ବଦା ମନେ ହୁଏ ମୋ ଚତୁର୍ଦିଗରେ ଯେପରି ଚକ୍ରାନ୍ତ ଚାଲିଛି।

0: ଉତ୍ତରାଧିକାରରୁ ବଞ୍ଚିତ କରିବାର ଚକ୍ରାନ୍ତ।
1: ସେଭଳି କୌଣସି ସମ୍ବାଦ କ'ଣ ଯୁବରାଜଙ୍କର ହସ୍ତଗତ ହୋଇଛି?
0: ନା, ସେଭଳି କୌଣସି ସମ୍ବାଦ ଦୃଷ୍ଟିଗୋଚର ହୋଇନାହିଁ। ତେବେ ସମ୍ରାଟ ବିମ୍ବିସାରଙ୍କର ଗୁଢ଼ ପୁତ୍ର ଅନେକ, ତା ଭିତରେ ଅବଶ୍ୟ ପ୍ରତିଭାଧର, କେବଳ ଅମାତ୍ୟ ଅଭୟ ଓ ତୁମେ ନିଜେ।
1: ଯଦି କେବଳ ଆମେ ଦୁହେଁ ଆପଣଙ୍କର ଅନିଦ୍ରାର କାରଣ, ତେବେ କହୁଛି ଆପଣ ନିଶ୍ଚିନ୍ତରେ ନିଦ୍ରା ଯାଇପାରନ୍ତି। କାରଣ ଆମେ ପିତାପୁତ୍ର ଉଭୟ ହିଁ ତଥାଗତଙ୍କର ଅନୁଗାମୀ, ତାଙ୍କର ଚରଣାଶ୍ରିତ।
0: ତେବେ କାହିଁକି କାହିଁକି ଏ ଜ୍ୱାଳା?
1: ସେ ଜ୍ୱାଳା ତ ତହ୍ନାର, ତୃଷ୍ଣାର। ସେ ତହ୍ନାର ଜ୍ୱାଳା ଅତୀବ ନିଦାରୁଣ କୁମାର। ଆସନ୍ତୁ, ମୁଁ ଆପଣଙ୍କ ବୁକୁରେ ହାତ ବୁଲେଇ ଦେଉଛି।
0: ଆହ, କେତେ କୋମଳ ତୁମର ସ୍ୱସ୍ଥ ଜୀବକ, କେତେ ମୋହକ ତୁମର ସାନ୍ନିଧ୍ୟ। ତମ ଉପରେ ମୁଁ ଅଖଣ୍ଡ ବିଶ୍ୱାସ ସ୍ଥାପନ କଲି ମିତ୍ର ଜୀବକ। ଏଥର ମୁଁ ନିଶ୍ଚିନ୍ତରେ ଶୋଇପାରିବି, ନିଶ୍ଚିନ୍ତରେ ଶୋଇପାରିବି ଏଥର।

0: ଏ ଅକିଞ୍ଚନର ପ୍ରଣାମ ଗ୍ରହଣ କରନ୍ତୁ ପ୍ରଭୁ।
1: ରାଜଗୃହର ମଙ୍ଗଳ ହେଉ ସମ୍ରାଟ।
0: ଏ ସଂସାର ବନ୍ଧନରୁ ମୁକ୍ତ କରନ୍ତୁ ପ୍ରଭୁ। ମୋର କଣ ପ୍ରବଚାର ସମୟ ଉପଗତ ହୋଇନାହିଁ।
1: ସଂସାର ଧର୍ମ ବିତ ଧର୍ମ ଆର୍ଯ୍ୟ ପୁତ୍ର, ସଂସାର ତ ଦ୍ୱିତୀୟ ଆଶ୍ରମ, ଏତଦ୍ ବ୍ୟତୀତ ଯେ ଗୃହୀ ତାରି ପାଇଁ ତ ରହିଛି ପଞ୍ଚଶୀଳ। ସତ୍ସଙ୍ଗ, ସତ୍ଚିନ୍ତା, ସତ୍ସଂକଳ୍ପ, ସତ୍ବାକ୍ୟ, ସତ୍କର୍ମରେ ବ୍ରତୀ ରହନ୍ତୁ, ଚିତ୍ତ ଆପେ ଆପେ ସଂସ୍କାର ମୁକ୍ତ ହୋଇଯିବ। ଈର୍ଷା ଓ କ୍ରୋଧ ପରିତ୍ୟାଗ କରନ୍ତୁ, ମନ ଦର୍ପଣ ପରି ସ୍ୱଚ୍ଛ ହୋଇଯିବ ଆପେ ଆପେ।
0: କିନ୍ତୁ ବନ୍ଧନ ବାସନା ସେ ତ ବିଷମୟ ପ୍ରଭୁ, ତା ଛଡ଼ା ଏ ଶରୀର,
1: ଶରୀରଟା ତ ଏକ ଜୀର୍ଣ୍ଣ କୁଳାୟ ସଦୃଶ ସମ୍ରାଟ। ଶରୀର ପ୍ରତି ନିସ୍ପୃହ ରହନ୍ତୁ, ଅର୍ଥଯୁକ୍ତ, ବ୍ୟଞ୍ଜନାଯୁକ୍ତ ଏବଂ ସମଗ୍ର ପରିପୂର୍ଣ୍ଣ ଓ ପରିଶୁଦ୍ଧ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ, ଶରୀର ଆପେ ଆପେ ଶୁଦ୍ଧ ହୋଇଯିବ।
0: ଲାଳସା ଭୋଗ ବାସନାରେ ପଲ୍ଲବିତ ଓ ପୁଷ୍ପିତ ଏ ରାଜପ୍ରାସାଦରେ ଏହା କ'ଣ ସମ୍ଭବ ପ୍ରଭୁ?
1: ସୁଖଂ ଯାବ ଜରାଶୀଲଂ ସୁଖା ସଦ୍ବା ପ୍ରତିଷ୍ଠିତା। ଆର୍ଯ୍ୟ, ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଶୀଳ ପାଳନ ହିଁ ସୁଖକର, ଶ୍ରଦ୍ଧାରେ ପ୍ରତିଷ୍ଠିତ ହେବା ହିଁ ସୁଖଦାୟକ।
0: ମୁଁ ତ ଏ ଯାବତ୍ ତ୍ରିଶରଣ ନେଇନି ପ୍ରଭୁ, ବୌଦ୍ଧଗୃହୀ ଭାବରେ ମୁଁ କେବଳ ଧର୍ମ ଓ ସଂଘର ଉପାସକ ମାତ୍ର, ମୁଁ ଶ୍ରମଣ ନୁହେଁ କି ପ୍ରବ୍ରଜିତ ନୁହେଁ।
1: କେଶ ଶ୍ମଶ୍ରୁ ବର୍ଜନ କରି କଷାୟ ବସନ ପରିଧାନ କରି ଆପଣ ଦିନଯାପନ କରନ୍ତି ନାହିଁ ସତ୍ୟ। ତେବେ ବୌଦ୍ଧ ଗୃହୀ କ'ଣ ସେମାନଙ୍କର ନିର୍ଦ୍ଦିଷ୍ଟ ଧର୍ମକର୍ମ କରିବି ଗୃହୀର ଜୀବନଯାପନ କରନ୍ତି ନାହିଁ?
0: କରନ୍ତି ପ୍ରଭୁ କରନ୍ତି, ଅଜ୍ଞାନତା ଜନିତ ମୋର ଅପରାଧ ମାର୍ଜନା କରନ୍ତୁ। କିନ୍ତୁ ମୁଁ ଆପଣଙ୍କୁ ଆହୁରି ନିବିଡ଼ ଭାବରେ ପାଇବାକୁ ଚାହେଁ, ଶ୍ରମଣ ରୂପେ ଜୀବନଯାପନ କରି ଉପସମ୍ପଦ ପ୍ରାର୍ଥନା କରିବାକୁ ଚାହେଁ, ମୋତେ ଶରଣ ପ୍ରଦାନ କରନ୍ତୁ ପ୍ରଭୁ।
1: ଆର୍ଯ୍ୟ, ଆପଣ ଷୋଡ଼ଶ ମହାଜନପଦର ଅଧୀଶ୍ୱର, ଆପଣ ନ୍ୟାୟ ବା ଅନ୍ୟାୟ ଏ ଯାବତ୍ ଯାହା କିଛି ବି କରି ଆସିଛନ୍ତି ତାର ତ ଫଳ ଭୋଗ କରିବା ପାଇଁ ହେବ। ଆପଣ ଗିରିବ୍ରଜ, ରାଜଗୃହ ଅଥବା ବୈଶାଳୀରେ କ'ଣ କରିଛନ୍ତି ତାକୁ ଚିନ୍ତା କରି ଦେଖନ୍ତୁ। ମୋର ବିଶ୍ୱାସ, ମଣିଷ ଭୁଲ କରେ ଏବଂ ମଣିଷ ହିଁ ସଂଶୋଧନ କରେ। ଆପଣ ନିଜକୁ ସଂଶୋଧନ କରି ନିଅନ୍ତୁ ସମ୍ରାଟ। ଆର୍ଯ୍ୟପୁତ୍ର, ଯାହା ସତ୍ୟ ତାହା ନିର୍ମମ, ସତ୍ୟକୁ ଅସ୍ୱୀକାର କରିବାର କୌଣସି ଯୁକ୍ତି ବି ନାହିଁ। କର୍ତ୍ତବ୍ୟ କରିଯାଅ, ଏଇ ଶରୀର ରୂପ ପଞ୍ଜୁରୀକୁ ଏଇଠାରେ ଦିନେ ନା ଦିନେ ଆମକୁ ତ୍ୟାଗ କରି ଯିବାକୁ ହେବ। ସେହି ଯିବାର ପଥ ପବିତ୍ର କରନ୍ତୁ ସମ୍ରାଟ, ସବୁକିଛି ସରଳ ଓ ସହଜ ହୋଇଯିବ। ସବୁକିଛି ସରଳ ଓ ସହଜ ହୋଇଯିବ। ସବୁକିଛି ସରଳ ଓ ସହଜ ହୋଇଯିବ।
0: ସବୁକିଛି ସରଳ ଓ ସହଜ ହୋଇଯିବ।
2: ହଁ, ସବୁକିଛି ସହଜ ଓ ସରଳ ହୋଇଯିବ। ସବୁକିଛି

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଶିଳ୍ପୀ କୁଲଦୀପ ପଟ୍ଟନାୟକ ଗାଇଥିବା ଗୀତଟି, ଅଭୟ କୁମାର ମହାନ୍ତିଙ୍କ ରଚନାରୁ।

ରାତି ପାହିଲାରୁ ରାବଣ ସୈନ୍ୟ ଅଣାଇ ସେମାନଙ୍କୁ ବରଣ କଲା। ସେମାନଙ୍କୁ କବଚ, ରତ୍ନମାଳା, ଅସ୍ତ୍ରଶସ୍ତ୍ର ଓ ବସ୍ତ୍ର ଦେଲା ଓ ତିନି ଦିଗକୁ ଅଲଗା ଅଲଗା ପଠାଇଲା। ରାବଣର ପୁତ୍ରମାନେ ଯୋଦ୍ଧା ବେଶରେ ସାରଥି ଓ ରଥି ସହ ବାହାରିଲେ। ସେମାନେ କହିଲେ, ଏହି ଶାଖା ମୃଗ ବା ବାନରମାନଙ୍କୁ ବ୍ୟାଧ ମୃଗ ଶିକାର କଲା ଭଳି ମାରିବୁ। ନିଜର ପ୍ରବଳ ସୈନ୍ୟବାହିନୀ ଚାହିଁ ରାବଣ କହିଲା, ଆଜି ରଣରେ ମାରିଦିଅ ସମସ୍ତଙ୍କୁ, ବାନର ଓ ନର ତୁମକୁ କେତେ ମାତ୍ର, ମନ୍ଥିଦିଅ ସେମାନଙ୍କୁ। ଗତିବିଧି ଜଣା ନ ପଡ଼ିବା ପାଇଁ ପରସ୍ପରରେ କଥା ହେଲେ ନାହିଁ ଓ ବାଦ୍ୟ ମଧ୍ୟ ବଜାଇଲେ ନାହିଁ। ବିପିନରେ ପିନଶିଳା ବା ଉଚ୍ଚା ପଥର ପଛରେ ଦୁଇପି ବା ବାଘ ଲୁଚିବା ଭଳି ଅବିଦିତ ବା ଅଜଣା ହୋଇ ରହିଲେ। ଅନୀଳ ବା ପବନ ବେଗରେ ଗତି କରି ରାବଣ ନୀଳ ସେନାପତିର ଛାଉଣି ପାଖରେ ପହଞ୍ଚିଲା, ସାଙ୍ଗରେ ତାର ଚତୁରଙ୍ଗ ସେନା। ଏହା ଦେଖି ବିରାଧର ଅରି ବା ଶତ୍ରୁ ପ୍ରଭୁ ରାମଚନ୍ଦ୍ର ଧନୁ ଧରି ବାହାରି ପଡ଼ିଲେ। ଜାମ୍ବବାନ ମଙ୍ଗଳାରୋପଣ କରି ତାଙ୍କ ମଥାରେ ଗୋରଚନା ଟିକା ଦେଇ ବୈରୀ ମାରି ଗୌରୀ ବା ଗୌରବର୍ଣ୍ଣା ସୀତାଙ୍କୁ ପ୍ରାପ୍ତ ହେବା କଲ୍ୟାଣ କଲେ। କରୁଣା ସିନ୍ଧୁ ରାମ ବିଜେ କରି ନିଜର ଦୁଇ ପାର୍ଶ୍ୱକୁ ଚାହିଁ ଦେଖିଲେ, କଳା ଓ ଧଳା ସିନ୍ଧୁର ବା ହାତୀ ଓ ଘୋଟକ ବା ଘୋଡ଼ାରେ ଚତୁର୍ଦିଗ ଘୋଟକ ହୋଇଛି ବା ଘୋଟି ଯାଇଛି। ସାଗର ରୋଧେ ବା ସମୁଦ୍ର କୂଳରେ ଖାଲି ବିରୋଧ ପକ୍ଷ ରଥରେ ପୂର୍ଣ୍ଣ ଥିବା ଦେଖିଲେ ଶ୍ରୀରାମ। ବିଭୀଷଣ କହିଲେ, ଆଜି ରାବଣ ଭୀଷଣ କପଟ ଭିଆଇବ ବା ସୃଷ୍ଟି କରିବ। ବିଭୀଷଣ କଥା ଶୁଣି ମାରିଚ ମାରି ଅର୍ଥାତ୍ ମାରିଚ ହନ୍ତା ରାମଙ୍କ ନେତ୍ର ବିଳାସ ବା ଆଖିଠାରରୁ ସଙ୍କେତ ପାଇ ଉଲ୍ଲାସରେ ଅଭିମାନରେ ପ୍ରଭୁଙ୍କୁ ବନ୍ଦନା କରି ଯୁଦ୍ଧକ୍ଷେତ୍ରକୁ ଧାଇଁଲେ ବାଳିନନ୍ଦନ, ଅଙ୍ଗଦ, ହନୁମାନ ଓ ନଳ। ଚାରି ଯୁଦ୍ଧପତି ଦଳ ଦଳ କରି ସୈନ୍ୟ ସାଙ୍ଗରେ ନେଲେ। ଗୋମୂତ୍ର, ସର୍ବଚମକ ଓ ଶୃଙ୍ଖଳା ଛାନ୍ଦରେ ମଞ୍ଜୁଳି ବା ସୁନ୍ଦର ଭାବେ ଭଞ୍ଜ ଏହାକୁ ବର୍ଣ୍ଣନା କଲେ। ଗୋମୂତ୍ରରେ କୁହାଗଲା, ବିପକ୍ଷଙ୍କ ସ୍ୱରାଘାତରେ ବାନରମାନେ ଆହତ ହେଲେ, କୁନ୍ତର ଆଘାତରେ ତାଙ୍କ ଶରୀର ସବୁ ଗଡ଼ି ପଡ଼ିଲା। ଏହି ଆହତ ବାନରଙ୍କ ମଧ୍ୟରୁ ପ୍ରଧାନ ବୀରମାନେ ବିପକ୍ଷରେ ରହି ଘୋଡ଼ାର ଖୁରା ଟାଣି ତାଙ୍କୁ ପକାଇଦେଲେ। ସାଦି ବା ଅଶ୍ୱାରୋହୀମାନେ ମୂର୍ଚ୍ଛିତ ହୋଇଗଲେ। ସର୍ବଜମକରେ କୁହାଗଲା, ଏହା ଦେଖି ବଳିକୁଞ୍ଜର ବା ବଳୁଆ ହାତୀମାନେ ଆପଣା କର ବା

ବା ଦାନ୍ତରେ ବାନର ସୈନ୍ୟଙ୍କୁ କ୍ଷତବିକ୍ଷତ କଲେ। ଦ୍ୱିତୀୟ ଧାଡ଼ିରେ ଭିନ୍ନ ଅର୍ଥ, କିନ୍ତୁ ସେହି ଶବ୍ଦ ପ୍ରୟୋଗ କରି ଭଞ୍ଜ କବି କହିଲେ, ବଳିକୁଞ୍ଜରେ ଅର୍ଥାତ୍ ରାମଙ୍କ ପ୍ରଧାନ ସେନାପତିମାନେ କରଦନ୍ତି ବା ହାତରେ ପର୍ବତ ଧରି ଅସୁରମାନଙ୍କୁ ନିପାତ କଲେ। ଶୃଙ୍ଖଳାରେ କୁହାଗଲା, ବାନର ରାଜ ସୁଗ୍ରୀବଙ୍କର ଭଣଜା ହନୁମାନ ମନରେ ବିଚାର କରି ରାକ୍ଷସଙ୍କ ରଥ ଭାଙ୍ଗି ତାଙ୍କୁ ବିରୋଧୀ କଲେ। ପାଖରେ ରହି ସେ ସରବର୍ଷଣକାରୀ ଅସୁରମାନଙ୍କୁ ତିରସ୍କାର କଲେ। ଅନୁଲୋମ ବିଲୋମ ବା ମେଷଯୁଦ୍ଧ ଭଳି ସୈନ୍ୟମାନେ ଆଗରୁ ପଛକୁ ଯାଇ ଓ ପଛରୁ ଆଗକୁ ଆସି ଯୁଦ୍ଧ କଲେ। ଭାଲୁ ଓ ବାନର ସୈନ୍ୟ ବୃକ୍ଷ ପଥର ଗଦା ଓ ସର ବର୍ଷିବାରେ ଲାଗିଲେ। ତେଣୁ ଏଠାରେ ଭଞ୍ଜକବି ଅନୁଲୋମ ବିଲୋମ ଅଳଙ୍କାର ପ୍ରୟୋଗ କରି କହିଲେ, ଏହି ଯୁଦ୍ଧରେ ପୃଥିବୀର ପ୍ରଧାନ ବୀର ଉପସ୍ଥିତ ଥିଲେ। ଏମାନେ ନିଜ ନିଜ ତେଜରେ ସୂର୍ଯ୍ୟ ଓ ସ୍ୱରରେ ବାଦ୍ୟଧ୍ୱନିକୁ ବଳିଗଲେ। ପ୍ରତ୍ୟେକ ବୀର ଅହଙ୍କାର ବହି କହିଲେ, ଶତ୍ରୁ ଜୟ ନିମନ୍ତେ ମୁଁ ଅଗ୍ରସର ହେବି। ଗଦା ବୃକ୍ଷ ସରପ୍ରଭୃତି ଯୁଦ୍ଧରେ ବ୍ୟବହାର ହୋଇଥିବାରୁ ଭଞ୍ଜକବି ଅତି ଚମତ୍କାର ଓ ଅନନ୍ୟ ଭାବେ ଗଦା ସର ବୃକ୍ଷ ଭଳି ଅକ୍ଷର ବନ୍ଧରେ ଯୁଦ୍ଧ ବର୍ଣ୍ଣନା ଦେଇଛନ୍ତି। କବିତ୍ୱ ପାଣ୍ଡିତ୍ୱ ଓ କଳା ନୈପୁଣ୍ୟର ଅପୂର୍ବ ସମନ୍ୱୟ ଏଠି। ବୃକ୍ଷ ବନ୍ଧରେ କହିଲେ, ଶାଳବୃକ୍ଷ ଧରି ବାନର ସଂଗ୍ରାମରତ। ଗଦା ବନ୍ଧରେ କହିଲେ, ଅସୁରମାନଙ୍କ ଗଦା ପ୍ରହାରରେ ବାନରମାନେ ତ୍ରାହି ରାମ ବୋଲି ଡାକ ପକେଇଲେ। ସରବନ୍ଧରେ କହିଲେ, ବାନରମାନେ ଆର୍ତ୍ତ ସ୍ୱରରେ କହିଲେ, ସୂର୍ଯ୍ୟ କିରଣ ଭଳି ସର ଘାରୁଛି, ରକ୍ଷା କର ପ୍ରଭୁ। ସୌରୀ ଭଳି ବଡ଼ ସେନାପତି ଛାଡ଼ି ପଳାଇଲେ। ଯମଘଣ୍ଟ ପ୍ରମଥ ମହାପାର୍ଶ୍ୱ ରାକ୍ଷସ ମିଳି ପ୍ରବଳ ସଂଗ୍ରାମ କଲେ। ବିକୁକ୍ଷୀ ବା ସୂର୍ଯ୍ୟବଂଶୀ ଶ୍ରୀରାମ କହିଲେ, ଏ ଯୁଦ୍ଧ ଅଦ୍ଭୁତ। ଯେଉଁ ସୈନ୍ୟ ସମୁଦ୍ରରେ ବୁଡ଼ୁନଥିଲେ ସେମାନେ କୁଶ ଅଗର ଜଳରେ ଟଳି ପଡ଼ୁଛନ୍ତି। ବିଭୀଷଣ କହିଲେ, ରାବଣ ମର୍କଟ ଜାଲ ବା ମାୟା ଜାଲରେ ମର୍କଟ ନାଶ କରୁଛି, ଏହା କେତେ କାଳ ରହିବ।

ଶ୍ରୋତାବନ୍ଧୁ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ପୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। ବର୍ଣ୍ଣନା କରିଥିଲେ ପ୍ରସେନଜିତ ମହାନ୍ତି। କଣ୍ଠଶିଳ୍ପୀମାନେ ଥିଲେ ମିତାଲି ଚିନ୍ନରା, ସୁବାସ ଦାସ, ସ୍ନିଗ୍ଧାରାଣୀ କର। ସଙ୍ଗୀତ ପରିଚାଳନା ରାଧାକାନ୍ତ ନନ୍ଦ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ମଞ୍ଜିଲ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି କିଶୋର କୁମାର, ଗୀତିକାର ଯୋଗେଶ, ସଙ୍ଗୀତକାର ରାହୁଲ ଦେବ ପରମାର। କଥାଚିତ୍ର ମଞ୍ଜିଲ।

କଥା ଚିତ୍ରରୁ ଆସନ୍ତୁ ଶୁଣିବା ଯୁଗଳ କଣ୍ଠରେ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକର ଗାଇଥିବା ଗୀତଟି। ସନ୍ତୋଷ ଆନନ୍ଦଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। କଥାଚିତ୍ର ପ୍ୟାସା ସାୱନ୍।

ଶୁଣିଲି ଗୀତଟି ହିନ୍ଦୀ କଥାଚିତ୍ରରେ ଗୀତ ଆକାଶବାଣୀ ଭବାନୀପାଟଣା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25ତମ ବର୍ଷପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ ଶୁଣୁଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ ମୁଁ ଦିୱାନା ତୋ ପାଇଁ କଥାଚିତ୍ରରୁ। ମନୋରଞ୍ଜନ ସାହାଣୀଙ୍କ ଗୀତ ରଚନାରୁ ଯୁଗଳକଣ୍ଠରେ ଗାଇଛନ୍ତି ମାଧବ ଏବଂ ସୁଜି। ସ୍ୱର ସଂଯୋଜନା ଅଗ୍ନିରାଜ। କଥାଚିତ୍ର ମୁଁ ଦିୱାନା ତୋ ପାଇଁ।

କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ସପନର ନାୟିକା କଥାଚିତ୍ରରୁ ବିନୋଦ ରାଠୋରଙ୍କ କଣ୍ଠରେ ଶୁଣନ୍ତୁ ଅରୁଣ ମନ୍ତ୍ରୀଙ୍କ ରଚନାରୁ ସଙ୍ଗୀତ ପରିଚାଳନା ପ୍ରଶାନ୍ତ ପାଢ଼ୀ କଥାଚିତ୍ର ସପନର ନାୟିକା

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: team event today. Defending champions, India held Azerbaijan to a 2-2 draw in the 8th round of the FIDE Chess Olympiad in Samarkand yesterday. And that is the end of this news bulletin.
1: ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତିବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଖୋଲା ଝରକା

0: ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକ୍ ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ ଏଫ୍ଏମ୍ ଯୋଗେ 100.3 ମେଗା ହର୍ଜ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଉପସ୍ଥାପନାରେ ମୁଁ ଆଜି ଅଛି ରୀନା କନ୍ତାୟତ। ନମସ୍କାର ଶ୍ରୋତାବନ୍ଧୁ, ଏବର ବ୍ୟସ୍ତବହୁଳ ଦୁନିଆରେ ଗୋଟିଏ ନିର୍ଦ୍ଦିଷ୍ଟ କର୍ମରେ ମନୋନିବେଶ କରିବା ଏକାବେଳକେ ଏକାଧିକ କର୍ମକୁ ସମ୍ଭାଳିବା ସହ ସମାନ। ଧାର୍ମିକ ଦୃଷ୍ଟିକୋଣରୁ ଏହି ପ୍ରସଙ୍ଗକୁ ଟିକେ ତଳେ ବିଚାର କରାଯାଇପାରେ। ପ୍ରଭୁ ଶ୍ରୀରାମ ଏକ ନିର୍ଦ୍ଦିଷ୍ଟ କର୍ମରେ ଏକାଗ୍ରତାର ସହ ମନୋନିବେଶ କରିଥିଲେ, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାମୟ ସେ ବହୁବିଧ କର୍ମକୁ ଏକାବେଳକେ ହାତକୁ ନେଇଥିଲେ। ତେବେ ଆମ ମନରେ ସ୍ୱତଃପ୍ରବୃତ ପ୍ରଶ୍ନ ଉଙ୍କିମାରେ, ଏହି ଦୁଇଟି ଯାକ ଭିତରୁ କେଉଁଟା ଉତ୍ତମ, ଯାହା ଆମ ବୃତ୍ତି କି ପେଶା ଉପରେ ନିର୍ଭର କରେ। ସାଧାରଣତଃ ଆମେ 20% ପ୍ରଚେଷ୍ଟାରୁ 80% ସଫଳତା ପ୍ରାପ୍ତ କରୁଛେ। ଏବେ ପ୍ରଶ୍ନ ଉଠେ, ସେ 20% ପ୍ରୟାସ କ'ଣ ଯାହାକୁ ଆମେ ଚୟନ କରିବା ଏକାନ୍ତ ମହତ୍ତ୍ୱପୂର୍ଣ୍ଣ। ବସ୍ତୁତଃ ବଡ଼ ବଡ଼ ସ୍ୱପ୍ନମାନଙ୍କୁ ସାକାର କରିବା ନିମନ୍ତେ ଛୋଟ ଅଥଚ ଜରୁରୀ ପଦକ୍ଷେପ ନେବା ଉଚିତ ମନେ ହୁଏ। ତେବେ ଏହି ସିଦ୍ଧାନ୍ତ ଗ୍ରହଣ କରିବା ପୂର୍ବରୁ ଆମକୁ ଏକାଗ୍ରତା ଦେଇ ଗତି କରିବାକୁ ପଡ଼ିବ। ଏକାଗ୍ରତା ଅଚାନକ ଭାବରେ ଆସିନଥାଏ। ଆମେ ଯେତେବେଳେ ଏକାଗ୍ର କି ଏକନିଷ୍ଠ ହେବାକୁ ଉଦ୍ୟମ କରିବା, ଅନେକ ନକାରାତ୍ମକ ବିଚାର ଆକ୍ରମଣ କରିବ। ବହୁତ ବ୍ୟକ୍ତି ଆମ ପରିସର ଭିତରକୁ ଅନାହୁତ ଭାବେ ଧସେଇ ପଶିବେ। ଏ ପ୍ରକାର ପ୍ରବୃତ୍ତିରୁ ନିବୃତ ହେବା ପାଇଁ ଆମକୁ ଯୋଗ ଧ୍ୟାନକୁ ଆପଣେଇବାକୁ ହେବ। ଏକାଗ୍ରତା ଯେଉଁ ଅଭ୍ୟାସ ବଳରେ ଆସେ ତାକୁ ହିଁ ଯୋଗ କହନ୍ତି। ଏବେକାର ଧାଁଦୌଡ଼ ଯୁଗରେ ସାରା ବିଶ୍ୱରେ ଧୀରେ ଧୀରେ ଯୋଗର ମହତ୍ତ୍ୱ ବୃଦ୍ଧି ପାଉଛି। କାରଣ ଏ ଦୁନିଆରେ ଯେତିକି କୃତ୍ରିମ ବୁଦ୍ଧିମତା ଆଗମନ ହେଉଛି, ଲୋକଙ୍କର ଏକାଗ୍ର ହେବାର ପ୍ରବୃତ୍ତି କ୍ରମଶଃ ନିଶ୍ଚିହ୍ନ ହୋଇଯାଉଛି। ଆମେ ସିନା ଭୌତିକ ରୂପେ ସଫଳତା ହାସଲ କରିବା, କିନ୍ତୁ ଅଶାନ୍ତ ଅତୃପ୍ତ ହୋଇ ରହିବା ନିଶ୍ଚୟ। ତେଣୁ ଅଶାନ୍ତି ବିଦୂରିତ କରିବା ପାଇଁ ଏକାଗ୍ରତା ହିଁ ଏକ ବଳିଷ୍ଠ ମାଧ୍ୟମ।
1: ଆରେ ଆରେ ଆରେ ନା ନା ନା ନା ନା ନା ନା।

ପୂଜା ବ୍ରତ ତପ ଆଦି ସାଧନା ଦ୍ୱାରା ଭଗବାନ ପ୍ରୀତ ହୋଇଥାନ୍ତି। ଏସବୁ ପାଳନ ଦ୍ୱାରା ଅନ୍ତର ଶୁଦ୍ଧ ଓ ପବିତ୍ର ହେବା ସହିତ ମନ ପ୍ରସନ୍ନ ରହିଥାଏ। ଫଳରେ କରାଯାଇଥିବା କର୍ମ ଶ୍ରେୟସ୍କର ହେବା ସହିତ ଚେତନା ମଧ୍ୟ ଉର୍ଦ୍ଧ୍ୱଗାମୀ ହୋଇଥାଏ। ତେଣୁ ଭଗବତ ପ୍ରାପ୍ତି ନିମନ୍ତେ ଏସବୁ ଏକ ଏକ ମାଧ୍ୟମ ବା ପଥ। ବିଭିନ୍ନ ପୂଜା ଓ ବ୍ରତମାନଙ୍କ ମଧ୍ୟରେ ଅନନ୍ତ ବ୍ରତ ଏକ କଠୋର ତଥା ଫଳଦାୟୀ ବ୍ରତ ଅଟେ। ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅନନ୍ତ ବ୍ରତ ପାଳିତ ହୋଇଥାଏ। ସଂସ୍କୃତ ଭାଷାରେ ଅନନ୍ତ ଶବ୍ଦର ଅର୍ଥ ହେଉଛି ନ ଯୋଗ ଅନ୍ତ, ଅନନ୍ତ ଯାହା ଶେଷ ନାହିଁ ବା ଯାହାର ଅନ୍ତ ନାହିଁ, ଯାହା ଦିବ୍ୟ ତାହା ଅନନ୍ତ। ପାଳନକର୍ତ୍ତା ବିଷ୍ଣୁ ହେଉଛନ୍ତି ଅନନ୍ତ। ଏହି ବ୍ରତରେ ହିନ୍ଦୁମାନେ ଶେଷ ନାଗଙ୍କ ଫଣା ତଳେ କ୍ଷୀରସାଗରରେ ସାଇତ ବିଷ୍ଣୁଙ୍କୁ ଆରାଧନା କରନ୍ତି ଏବଂ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଅନ୍ୟାନ୍ୟ ପୂଜା ଭଳି ଏହି ପୂଜାରେ ଘିଅ ଦୀପ, ଅଗରବତୀ, ଫୁଲ, ଚନ୍ଦନ, ସିନ୍ଦୁର, ହଳଦୀ ଆଦି ଆବଶ୍ୟକ ହୁଏ। ନୈବେଦ୍ୟ ରୂପେ ବିଭିନ୍ନ ପ୍ରକାରର ଫଳ, କ୍ଷୀର, ପିଠା, ମିଠା ଇତ୍ୟାଦି ରଖାଯାଏ। ଭକ୍ତମାନେ ଓଂ ଅନନ୍ତାୟ ନମୋ ନମଃ ଉଚ୍ଚାରଣ କରୁଥାନ୍ତି। ସିନ୍ଦୁର, ହଳଦୀ ଓ ଚନ୍ଦନ ଲେପନ କରାଯାଇ ଧଳା ସୂତାରେ ଏକ ବ୍ରତ ତିଆରି କରାଯାଏ। ଆଉ ସେଥିରେ ବିଷ୍ଣୁଙ୍କର 14 ନାମ ନେଇ 14 ଗଣ୍ଠି ପକାଯାଏ। ପୂଜା ସ୍ଥାନରେ ଏହାକୁ ରଖି ପୂଜା କରାଯାଏ। ପୂଜା ଶେଷ ହେବା ପରେ ପୁରୁଷମାନେ ଏହି ବ୍ରତକୁ ତାଙ୍କର ଡାହାଣ ହାତରେ ଏବଂ ସ୍ତ୍ରୀମାନେ ବାମ ହାତର ବାହୁରେ ବାନ୍ଧନ୍ତି। ପରିବାରର ସୁଖ ଶାନ୍ତି ମଙ୍ଗଳ ହଜିଯାଇଥିବା ଧନପ୍ରାପ୍ତି ଉଦ୍ଦେଶ୍ୟରେ ଲୋକମାନେ ଏହି ବ୍ରତ ପାଳନ କରିଥାନ୍ତି। କେହି କେହି ମାନସିକ କରି ଏହି ବ୍ରତକୁ ଏକାଧିକ୍ରମେ 14 ପର୍ଯ୍ୟନ୍ତ ପାଳନ କରିଥାନ୍ତି ଏବଂ 14 ପୂରଣ ହେବା ପରେ ବ୍ରତ ଉଦ୍ଯାପନ କରିଥାନ୍ତି। ନିଷ୍ଠା ଓ ଆନ୍ତରିକତା ସହିତ ଅନନ୍ତ ବ୍ରତ ପାଳନ କରିବା ଦ୍ୱାରା ମନରୁ ସଂଶୟ, ଈର୍ଷା, କ୍ରୋଧ ଇତ୍ୟାଦି ଦୂର ହେବା ସହିତ ମନୁଷ୍ୟର ଚେତନାର ମଧ୍ୟ ରୂପାନ୍ତର ଘଟିଥାଏ।

ପୋଷାକ ପିନ୍ଧିବା, ଆବଶ୍ୟକ ସ୍ଥଳେ ମଶା ନିବାରକ ବ୍ୟବହାର କରିବା। ଜ୍ୱର, କମ୍ପ, ଆଣ୍ଠୁ ଗଣ୍ଠି, ଆଖି ଓ ମାଂସପେଶୀରେ ଯନ୍ତ୍ରଣା ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ପରୀକ୍ଷା କରି ଚିକିତ୍ସା କରିବା। ଏହିଭଳି କିଛି ପଦକ୍ଷେପ ନେଲେ ଆମେ ମଶା ଦାଉରୁ ଏବଂ ମ୍ୟାଲେରିଆ, ଡେଙ୍ଗୁ ଏବଂ ଜାପାନୀ ଜ୍ୱର ଭଳି ରୋଗରୁ ମୁକ୍ତି ପାଇବା।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସର୍ବାଙ୍ଗରେ ତେଲ ମର୍ଦ୍ଦନ। ଶୀତ ଦିନରେ ସୋରିଷ ତେଲ ଏବଂ ଖରାଦିନରେ ରାଶି ତେଲ ବା ଜଳା ତେଲ ମର୍ଦ୍ଦନ କରିବା ପ୍ରଶସ୍ତ। ସର୍ବାଙ୍ଗରେ ତେଲ ମାଲିସ୍ କଲେ ଲୋମକୂପ ଶିରା ଏବଂ ଧମନୀ ସାହାଯ୍ୟରେ ତାହା ଶରୀରରେ ପ୍ରବେଶ କରି

ବଳ ପ୍ରଦାନ କରେ। ଗଛ ମୂଳରେ ପାଣି ଦେଲେ ଯେପରି ଢାଳ ଯେପରି ଡାଳ ପତ୍ର ଆଦି ବଢ଼ନ୍ତି, ସେହିପରି ସକଳ ପ୍ରକାର ଧାତୁ ସ୍ନେହର ସଂସିକ୍ତ ହେଲେ ବଢ଼ିଥାନ୍ତି। ମୁଣ୍ଡରେ ତେଲ ମାଲିସ କଲେ ଶିରୋଗ ହୁଏ ନାହିଁ, କାନରେ ତେଲ ପକାଇଲେ କୌଣସି ରୋଗ ହୁଏ ନାହିଁ, ମଳି ବସେ ନାହିଁ। କାନରେ ତେଲ ପକାଇବାକୁ ହେଲେ ସୂର୍ଯ୍ୟାସ୍ତ ବେଳେ ପକାଇ

ପାଇବା ଉଚିତ। ପାଦରେ ତେଲ ମାଲିସ କଲେ ପାଦ ଦୃଢ଼ ହୁଏ, ଦର୍ଶନ ଶକ୍ତି ବଢ଼େ ଏବଂ ଶୋଇବା ପୂର୍ବରୁ ତେଲ ମାଲିସ କଲେ ସୁଖ ନିଦ୍ରା ହୁଏ। ରୋଗମାନେ ଆକ୍ରମଣ କରିପାରନ୍ତି ନାହିଁ। ଅତି ଛୋଟ ପିଲାଙ୍କୁ ପ୍ରତିଦିନ ତେଲ ମର୍ଦ୍ଦନ କଲେ ସେମାନଙ୍କୁ କୌଣସି ରୋଗ ସହଜରେ ଆକ୍ରମଣ କରେ ନାହିଁ। ପିଲାମାନଙ୍କ ଦେହରେ ତେଲ ଲଗାଇ ଖରାରେ ଅନ୍ତତଃ ଅଧଘଣ୍ଟା ପର୍ଯ୍ୟନ୍ତ ଶୁଆଇ ଦେବା, ସାତ ଦିନରେ ଅନ୍ତତଃ ଥରେ କରିବା ଉଚିତ। ସୂର୍ଯ୍ୟ କିରଣ ଦ୍ୱାରା ବହୁତ ରୋଗ ନଷ୍ଟ ହୁଏ। କୁଷ୍ଠ, ଯକ୍ଷ୍ମା, ଉତ୍କଟ ସଂକ୍ରାମକ ରୋଗ ଉତ୍ପାଦକ ଜୀବାଣୁ ସମୂହ ସୂର୍ଯ୍ୟରଶ୍ମି ଦ୍ୱାରା ବିନାଶ ପ୍ରାପ୍ତ ହୁଅନ୍ତି। ଏହି କାରଣରୁ ପ୍ରାଚୀନ ପଣ୍ଡିତମାନେ ସମୂହ ସୂର୍ଯ୍ୟରଶ୍ମିକୁ ମରିଚି ବୋଲି ନାମ ଦେଇଛନ୍ତି। ମରିଚି ଶବ୍ଦର ଅର୍ଥ ହେଉଛି ସୂକ୍ଷ୍ମ ଜୀବାଣୁ ନାଶକ। ପିଲାମାନଙ୍କୁ ହଳଦୀ ଲଗାଇଲେ ସେମାନଙ୍କର ସ୍ୱାସ୍ଥ୍ୟ ଭଲ ରହେ, କାରଣ ହଳଦୀର ବିଷନାଶିନୀ ଶକ୍ତି ଅଛି। ଏହାର ସଂସ୍କୃତ ନାମ କୃମିଷ୍ଣା। ଆଜିକାଲି ଲୁହା ହଳଦୀ ହୋଇଯିବ ବୋଲି ମାଆମାନେ ପିଲାମାନଙ୍କୁ ହଳଦୀ ଲଗାଉନାହାନ୍ତି। ହଳଦୀ ଟିକିଏ ଶୁଖାଇଦେଲେ କୃମି ରୋଗ ଆକ୍ରମଣ କରେ ନାହିଁ। ନୂତନ ଜ୍ୱର ଏବଂ ଅଜୀର୍ଣ୍ଣ ରୋଗରେ ତେଲ ଲଗାଇବା ନାହିଁ, ଲଗାଇଲେ ରୋଗ ପ୍ରବଳ ହୁଏ।

ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ଆଜି ଦିନର ମହତ୍ଵ ସମ୍ପର୍କରେ ଇତିହାସ ପୃଷ୍ଠାରୁ କିଛି। ଇତିହାସରେ ଆଜିର ଦିନରେ 1340 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡ ଏବଂ ଫ୍ରାନ୍ସ ମଧ୍ୟରେ ନିରସ୍ତ୍ରୀକରଣ ସନ୍ଧି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। 1645 ମସିହା ଆଜିର ଦିନରେ ଇଂଲଣ୍ଡ ଏବଂ ଡେନମାର୍କ ମଧ୍ୟରେ ବ୍ୟାପାର ସନ୍ଧି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। 1992 ମସିହାରେ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ମଙ୍ଗଳ ଗ୍ରହର ଅଧ୍ୟୟନ ନିମନ୍ତେ ମାର୍ସ ଅବଜର୍ଭର ଅନ୍ତରୀକ୍ଷ ଯାନ ଲଞ୍ଚ କରିଥିଲା। ଭାରତୀୟ ଜନସଂଘର ସହ ସଂସ୍ଥାପକ ତଥା ପ୍ରଖର ବିଚାରକ ଏବଂ ଦାର୍ଶନିକ ପଣ୍ଡିତ ଦୀନଦୟାଲଙ୍କ ଜନ୍ମ 1916 ମସିହା ସେପ୍ଟେମ୍ବର 25 ତାରିଖରେ ହୋଇଥିଲା। ସମାଜରେ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବାକୁ ସମର୍ପିତ ଥିଲା ତାଙ୍କର ବିଚାର ଏବଂ ଜୀବନ। ତେଣୁର ଆଜିର ଦିନକୁ ଅନ୍ତୋଦୟ ଦିବସ ରୂପେ ମଧ୍ୟ ପାଳନ କରାଯାଇଥାଏ। ଆଜି ହେଉଛି ବିଶ୍ୱ ଫାର୍ମାସିଷ୍ଟ ଦିବସ। ସ୍ୱାସ୍ଥ୍ୟ ଏବଂ ଫାର୍ମାସିଷ୍ଟମାନଙ୍କ ଯୋଗଦାନ ଏବଂ ସମାଜରେ ସେମାନଙ୍କ ଭୂମିକାକୁ ସମ୍ମାନ ଦେବା ନିମନ୍ତେ ଏହାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପାଳନ କରାଯାଏ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଜାଣିବା ଆମ ଅଞ୍ଚଳର କିଛି ଖବର ବିଷୟରେ। କୋକସରା ବ୍ଲକ ଲଡ଼ୁଗାଁ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପାଇଁ ମାଟି ଅନୁକୂଳ ଏବଂ ପୂଜନ କାର୍ଯ୍ୟକ୍ରମ ହୋଇଯାଇଛି। କେସିଙ୍ଗାସ୍ଥିତ ଋଷି ଭବନଠାରେ ଆସନ୍ତା ଅକ୍ଟୋବର 4 ତାରିଖରେ ଅମହୋତ୍ସବ ହେବ। ଏଥିପାଇଁ ଏକ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଥୁଆମୂଳ ରାମପୁରରେ ଲଗାଣ ବର୍ଷାରେ ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ମାଟିଘର ଭୁଶୁଡ଼ି ଯାଇଛି। ପ୍ରବଳ ବର୍ଷା ଯୋଗୁଁ କର୍ଲାମୁଣ୍ଡା ବ୍ଲକରେ କେଉଁଠି ବିଦ୍ୟୁତ୍ ପୋଲ ପଡ଼ିଯିବା ଏବଂ ତାର ଛିଣ୍ଡିଯିବା ଯୋଗୁଁ ବିଦ୍ୟୁତ୍ ସେବା ବ୍ୟାହତ ରହିଛି, ଫଳରେ ବିଭିନ୍ନ କାର୍ଯ୍ୟରେ ଗୁରୁତର ସମସ୍ୟା ଦେଖାଦେଇଛି। ବାତ୍ୟା ଅର୍ଣ୍ଣଭ ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ବର୍ଷା ସହ ଝଡ଼ ତୋଫାନ ଲାଗି ରହିଛି। କୋକସରା ବ୍ଲକର କନ୍ଦାପୁଟ୍ରା ପଞ୍ଚାୟତ ତୁନ୍ ଗାଁରେ ଏକ ଘର ଉପରେ ବିରାଟ ଗଛ ପଡ଼ିଯାଇଛି। ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। କୋମନା ବ୍ଲକ ପେଣ୍ଡ୍ରାପନ୍ଥ ପଲ୍ଲବୀ ହାଇସ୍କୁଲରେ ପ୍ରଥମ ଜିଲ୍ଲାସ୍ତରୀୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ହୋଇଯାଇଛି। ଜିଲ୍ଲା ଶାରୀରିକ ଶିକ୍ଷା ଇନ୍ସପେକ୍ଟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଜିଲ୍ଲାର 5ଟି ବ୍ଲକରୁ 100 ଜଣ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ ଖେଳାଳିମାନେ ହ୍ୟାଣ୍ଡବଲ୍ ଖେଳୁଥିବାରୁ ଆଗାମୀ ଦିନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚାମ୍ପିୟନ୍ ହେବାକୁ ଆଶା ରଖିଛନ୍ତି। ନୂଆପଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ଶିକ୍ଷଣରେ ଉନ୍ନତି ଆଣିବା ତଥା ଉଚ୍ଚଶିକ୍ଷା ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଅଭିନବ ପଦକ୍ଷେପ ନେଇଛନ୍ତି। ଏଣିକି ସମ୍ଭାବନା କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୋତାବନ୍ଧୁ, ସମୟ ବଡ଼ ବଳବାନ, ସମୟ ପାଖରେ ଅଛି ଦୁଃଖକୁ ସୁଖରେ, ସୁଖକୁ ଦୁଃଖରେ, ଅପମାନକୁ ସମ୍ମାନରେ, ସମ୍ମାନକୁ ଅପମାନରେ, ଆଉ ରାତିକୁ ଦିନରେ, ଦିନକୁ ରାତିରେ ପରିଣତ କରିବାର ଅଶେଷ ଶକ୍ତି। ତେଣୁ ସମୟକୁ ଅପଚୟ ନକରି ଠିକ୍ ସମୟରେ ନିଜର ଉଚିତ କର୍ମ ସମ୍ପାଦନ କରିବା। ଆରେ, ସମୟର କଥା କହୁ କହୁ ସମୟ କହିଦେଲାଣି କାର୍ଯ୍ୟକ୍ରମକୁ ବିରାମ ଦେବା ପାଇଁ। ହେଲେ ଯିବା ପୂର୍ବରୁ ଆଜିର କାର୍ଯ୍ୟକ୍ରମଟି କିପରି ଲାଗିଲା ନିଶ୍ଚୟ ଜଣାଇବେ। ଆମର ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ଦେବା ପାଇଁ ଆମର ଫୋନ୍ ନମ୍ବରଟି ହେଲା 8895994143। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲି ମୁଁ ରୀନା କନ୍ତାୟତ। ଖୋଲା ଝରକାର ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12 ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103 ମେଗାହର୍ଟ୍ଜରେ ଏବଂ ନ୍ୟୁଜ୍ଏନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଆଦିବାସୀ ଗୀତ କ୍ରମରେ କୋଇ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ରାମଜାନୀ ଏବଂ ସାଥୀ।

ଶୁଣୁଥିଲି ଆଦିବାସୀ ଗୀତକ୍ରମରେ କୁଇ ଗୀତ ପରିବେଷଣ କଲେ ଶିଳ୍ପୀ ରାମଜାନୀ ଏବଂ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, FM 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ।

0: ଆକାଶବାଣୀ ହିଁ ଆପଣଙ୍କ ବାଣୀ, ସୂଚନା ଓ ମନୋରଞ୍ଜନର ପରସ୍ପର।
1: ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତା କାର୍ଯ୍ୟକ୍ରମରେ। ପ୍ରଥମେ ଆସନ୍ତୁ ଶୁଣିବା ମହମ୍ମଦ ସିକନ୍ଦର ଆଲମଙ୍କ କଣ୍ଠରେ ଗୀତ ରଚନା ଗୌରବ ପଟ୍ଟନାୟକ।

ଏଥର ଗୀତିକାରଙ୍କ ଆଉ ଏକ ଗୀତ ରଚନାରୁ ଶୁଣିବା ଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରେ ପରବର୍ତ୍ତୀ ଗୀତଟି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ ଏବଂ ତୃପ୍ତି ଦାସଙ୍କ କଣ୍ଠରେ ପରବର୍ତ୍ତୀ ଗୀତଟି। ଗୀତ ରଚନା କରିଛନ୍ତି ଗୌରବ ପଟ୍ଟନାୟକ।

0: କୋଉଠି ଅଛୁ?
1: ଝିଅର ନୂଆ ଆକାଉଣ୍ଟ ଆଉ ମୋର KYC ଅପଡେଟ୍,
0: ଏଇଟା ତ ଝଟପଟ କାମ।
1: କେମିତି?
0: ଯଦି KYC ଡିଟେଲ୍ସରେ ଚେଞ୍ଜ ନାହିଁ କିମ୍ବା ଖାଲି ଠିକଣା ବଦଳିଛି, ତେବେ ରେଜିଷ୍ଟର୍ଡ ଇମେଲ, ମୋବାଇଲ, ଅନଲାଇନ କିମ୍ବା ଚିଠି ମାଧ୍ୟମରେ ସେଲ୍ଫ ଡିକ୍ଲେରେସନ ଦେଇଦିଅ।
1: ଆଉ ବାକି ଚେଞ୍ଜ ଗୁଡ଼ିକ?
0: ରେ ଘରେ ବସି ଭିଡିଓ KYC କିମ୍ବା ଆଧାର OTP ଆଧାରିତ eKYC ଦ୍ୱାରା, କେବଳ ବ୍ୟାଙ୍କ ଅଧିକୃତ ଚ୍ୟାନେଲ ଗୁଡ଼ିକ ଜରିଆରେ।
1: ଏଇଟା ନୁଡୁଲ୍ସ ବନେଇବା ଭଳି ସହଜ ଅଟେ। RBI କହେ,
2: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ସୁମନ୍ତ କୁମାର ମହାନ୍ତିଙ୍କ କଣ୍ଠରେ ପରବର୍ତ୍ତୀ ଗୀତ ରଚନା କରିଛନ୍ତି ରଜନୀକାନ୍ତ ନାୟକ।

ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ଗାଇଛନ୍ତି ଶିଳ୍ପୀ ମମତା ସାହୁ, ଗୀତିକାରଙ୍କ ଆଉ ଏକ ଗୀତ ରଚନାରୁ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, FM 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ସୁମନ୍ତ କୁମାର ମହାନ୍ତି ଏବଂ ମମତା ସାହୁ। ଗୀତ ରଚନା କରିଛନ୍ତି ରଜନୀକାନ୍ତ ନାୟକ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ।
1: ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।

0: ଜାମ୍ ଚାଷ ସବୁ ମାଇଟ୍ନେ କରାଯାଇପାରବା, ମାତର ଦୁର୍ଷା ମାଇଟ୍ କି ନଏତ ଖଣିଆ କଛାର ମାଇଟ୍ ହେଲେ ଗଛ ବନେ କରି ବଢ଼ିପାରବା। ସେନ୍ତା ମାଟିର ଅମ୍ଳ ଅଂଶ 4.5 to 7.5 ପିଏଚ୍ ଭିତରେ ରହିଲେ ଖୁବ୍ ଭଲ। ତୁ ଜାମ୍ ଚାଷ କରବାକେ ହେଲେ ଆମକେ ତାର ବିହନ ପାତନ ବାବଦେ ବି ଜାଣବାକେ ପଡ଼ବା। କାଁ କରିକି ଯଦି ଆମେ ଭଲ ବିହନ ନେଇ ବାଛିଥିମା ବୋଇଲେ ସେଟା ଭଲ ଫଲ ନେଇ ଦିଏ। ଜାମ୍ର କିସମ ଭିତରେ ଲକ୍ଷ୍ୟନେବ 49, ଆହ୍ଲାବାଦ ସଫେଦ, ଚିଡ଼ିଦାର କରେଲା, ଆର୍କା ମୃଦୁଲା, ସ୍ମୁଥ ଗ୍ରୀନ, ବାଙ୍ଗାଲୋରା ସଫେଦ ଜାମ୍, ନାଗପୁର ସିଡ଼ଲେସ, ସାହାରନପୁର ସିଡ଼ଲେସ, ଭୁବନଗିରି, ଆହ୍ଲାବାଦ ସୁର୍ଖା, ହାପ୍ସି ଏନ୍ତା କିସମ ମନେ ଚାଷ କରିପାରିଲେ ଅଧିକ ଆୟ ହେବା। ମଞ୍ଜି ବାବଦେ ଜାଣିସାରିଲା ପଛେ ପଛେ ଆମକେ ଜମିର ବତର ବାବଦେ ଜାଣବାକେ ପଡ଼ବା। ଜମିକେ ଯଦି ଠିକ୍ ହିସାବେ ଆମେ ବତର ନାଇଁ କରିଥିମା ବୋଇଲେ ଆମକେ ଭଲ ଚାଷ ନେଇ ମିଲିପାରେ। କାଁ କରିକି ଜମି ଏଖା ଆମକେ ଭଲ ଚାଷ ଉପଜାବାର ନେ ସାହାଯ୍ୟ ହେବା। ତ ଜମିକେ ଆମେ 3-4 ଥର ଭଲ କରି ଚିରା ଧୁରା କରି ତସି ଦେବାର କଥା। ମୁଜି ଲଗାଲା ବେଲେ ଗଛକେ ଗଛ 7-8 ମିଟର ଦୂରିଆ ଆରୁ 1 ମିଟର ଖାଲ କରବାର କଥା। ସବୁ ଖାଲନେ 2 ଛେଟନା ଲେଖା ଜୈବିକ ସାର କି କମ୍ପୋଷ୍ଟ ଆରୁ 100 ଗ୍ରାମ ଲେଖା କ୍ଲୋରୋପାଇରିଫସ୍ ଗୁଣ ଦେଇ କରି ଗଛ ଲଗାଲେ ଖୁବ୍ ଭଲ। ବର୍ଷା ମାସ ଆରମ୍ଭ ହେଲା ବେଲ୍କେ ଗଛ ଲଗେଇ ପାରିଲେ ହେଟା ଜହ କାମେ ଆଇସି। ହେତିର୍ ଲାଗି ଇ କଥାକେ ଆମେ ଦୃଷ୍ଟିନେ ରଖିକରି ବର୍ଷା ମାସ ଆରମ୍ଭ ହଉ ହଉ ଗଛ ଲଗାବାକେ ପଡ଼ବା। ଗଛନେ ଫୁଲ ଫୁଟବା ଆଗରୁ ଖତ ଆରୁ ସାର ଦେବାର କଥା। ଗୁଟେ ଜୁରି ଆସୁଥିବାର ଗଛ ପିଛା 50 କେଜି ଖତ, 2 କେଜି ସୋନା ସାର, 2 କେଜି ସୁପର ସାର ଆରୁ 1 କେଜି ମ୍ୟୁରେଟ୍ ଅଫ୍ ପଟାସ ସାର ଦେବାର କଥା। ଗଛର ବୁନ୍ଦେ ପାନ ଜମୁଥିଲେ ଜିଙ୍କର ଅଭାବ ଦେଖାଦେବା। ହେତିର୍ ଲାଗି 500 ଗ୍ରାମ ଜିଙ୍କ ସଲଫେଟ୍ ଆରୁ 350 ଗ୍ରାମ କଲିଚୁନ 50 ଲିଟର ପାନ୍ରେ ମିଶେଇ କରି ଗଛ ଉପରେ ଝିଟି ଦେବାର କଥା। ତାର ସନେ ସନେ ଆମକେ ଗଛ ତଲେ କେନ୍ତା ପାନ୍ ନେଇ ଜମ୍ବା ସେଥିର୍ ଲାଗି ବି ଧ୍ୟାନ ଦେବାକେ ପଡ଼ବା। ଚାଷ ଗୁଟେ କରିଛୁଁ ବୋଇଲେ ସେନେ ଭିନ୍ ଭିନ୍ ପ୍ରକାରର ରୋଗ ପୋକ ବି ଦେଖା ଦେବାର କଥା ରହିଛି। ତ ଜାମ୍ ଚାଷନେ ବି ଖୁବ୍ ଗୁଡ଼େ ରୋଗ ପୋକ ଧରସି। ଜାମ୍ ଗଛନେ ଲାଗୁଥିବା ରୋଗ ଭିତରେ ଝାଉଁଲା ରୋଗ ଗଛକେ ଦୁର୍ବଳ କରିଦେସି। ଇ ରୋଗ ହେଲେ ପତର ହଲଦିଆ ହେଇକରି ମୁଡ଼ି ମୁଡ଼ି ହେସି ଆରୁ ଶୁଖି ଯାଇସି। ଏନ୍ତା ହେବା ବୋଇଲେ ଗଛ ଦୁର୍ବଳ ହେଇଯାଇସି ଆରୁ ଠିକ୍ ହିସାବର ଫଲ ନେଇ ଦେଇପାରେ। ତ ଇ ରୋଗ ନେଇ ହେବାର ଲାଗି ମାଇଟ୍ନେ ଚୁନ୍ ଆରୁ ଜିପ୍ସମ୍ ଗଛ ପିଛା 2 କେଜି ଦେବାର କଥା। ସେନ୍ତା ଫଲ ପଚା ରୋଗ, କାଙ୍କର ରୋଗ ଆରୁ ଆନ୍ଥ୍ରାକନୋଜ୍ ରୋଗର ଲାଗି ବି ସାବଧାନ ହେବାକେ ପଡ଼ବା। ଗଛ ବଢି ଆସିଲା ବୋଇଲେ ଫଲ ବି ଫଲସି। ଠିକ୍ ହିସାବେ ଫଲ ଫଲବା ବୋଇଲେ ବଛରକେ 1 ହେକ୍ଟର ନୁ ଆମେ 50,000 ଟଙ୍କା ପତେ ଆୟ କରିପାରମା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 1:20। ପ୍ରଚାର କରୁଛୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ବିଚିତ୍ରା କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଓଡ଼ିଶୀ ପୁରାତନ ରଚନାରୁ ଶିଳ୍ପୀ ସୁରମା ରାଉତଙ୍କ କଣ୍ଠରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଏଥର ଆସନ୍ତୁ ଶୁଣିବା ଆଧୁନିକ ଗୀତ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ଶୁଭାଶିଷ ସେନ ଏବଂ ବନଲକ୍ଷ୍ମୀ କାନୁନଙ୍କୁ। ଗୀତ ରଚନା କରିଛନ୍ତି ନିଜାମ।

ଏଥର ଆସନ୍ତା ଶୁଣିବା ସମ୍ବଲପୁରୀ ଗୀତ। ଗାଇଛନ୍ତି ଶିଳ୍ପୀ ପର୍ଶୁରାମ ପାତ୍ର, ଗୀତ ରଚନା ହରିହର ପୋଢ଼।

ଶୁଣୁଛନ୍ତି ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଚମ୍ପୁ। ଗାଇଛନ୍ତି ଶିଳ୍ପୀ ବୀଣାପାଣି ନାୟକ, କବି ସୂର୍ଯ୍ୟଙ୍କ ରଚନା।

ଶୁଣୁଛନ୍ତି ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ପଲ୍ଲୀ ଗୀତ, ପୁରାତନ ରଚନାରୁ ଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ।

ଶୁଣୁଥିଲି ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଟ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, FM 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 2:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ମିଡ୍ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ତାପରେ ରହିଛି ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ಆಕಾಶವಾಣಿ ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସମସ୍ତଙ୍କ ଅବଦାନ ଓ ସହଯୋଗରେ ହିଁ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ପ୍ରଧାନମନ୍ତ୍ରୀ। ଗତ 12 ବର୍ଷରେ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ହ୍ରାସ ପାଇଛି ଦୂରତା। ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ପୂରିଲା 12 ବର୍ଷ। ଉତ୍ପାଦନ, ପୁଞ୍ଜିନିବେଶ ଏବଂ ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ହୋଇଛି ବ୍ୟାପକ ପରିବର୍ତ୍ତନ। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 70,000 ଗ୍ରାମୀଣ ଯୁବକ ଯୁବତୀଙ୍କୁ ମିଳିବ ଦକ୍ଷତା କୌଶଳ ପ୍ରଶିକ୍ଷଣ ଏବଂ ଏସୀୟ କ୍ରୀଡ଼ାରେ ଜାରି ରହିଛି ଭାରତୀୟ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସମସ୍ତଙ୍କ ଅବଦାନ ଓ ସହଯୋଗରେ ହିଁ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ। ସେବା ସଂକଳ୍ପ ଅଭିଯାନ ଅଧୀନରେ ବାରାଣସୀରୁ ଭଡ଼ନଗର ଯାତ୍ରା କରୁଥିବା ସେବାଯାତ୍ରୀମାନଙ୍କୁ ଆଭାସୀ ଜରିଆରେ ଉଦ୍ବୋଧନ ଦେଇ

0: ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭଡ଼ନଗର ତାଙ୍କ ଜୀବନରେ ମୂଲ୍ୟବୋଧର ଏକ ପୂର୍ଣ୍ଣ ଆକାର ସୃଷ୍ଟି କରିଥିବା ବେଳେ କାଶୀ ସେହି ମୂଲ୍ୟବୋଧକୁ କାର୍ଯ୍ୟରେ ରୂପାନ୍ତରିତ କରିଛି। ଏହି ଯାତ୍ରାରେ ଯୁବକମାନେ ସାମିଲ ହୋଇ ଦେଶର ସମୃଦ୍ଧିରେ ବିଭିନ୍ନ ସେବାର ନିଦର୍ଶନ ସ୍ଥାପନ କରିଛନ୍ତି।
1: हमें आत्मनिर्भर भारत बनाना है। चुनौतियां आएगी, चुनौतियों को चुनौती देने का तो संस्कार लेकर के हम चले हैं। इसलिए हमें हर दिन एक नई ऊर्जा लेकर सेवा भाव के साथ राष्ट्र कल्याण, राष्ट्र सेवा का काम, जन सेवा से राष्ट्र सेवा, इस मंत्र को जीना है। इस यात्रा में भी जितने ज्यादा लोगों को सेवा के काम में जोड़ेंगे, ये यात्रा उतनी ज्यादा सफल होगी।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଦେଶର ସହର ଏବଂ ଗ୍ରାମାଞ୍ଚଳ ମଧ୍ୟରେ ଦୂରତ୍ୱ ହ୍ରାସ ପାଇଛି। ଆଜି ଗ୍ରାମାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ଦେଶର ମହିଳାମାନେ ଆତ୍ମନିର୍ଭର ହୋଇପାରିଛନ୍ତି। ଶ୍ରୀ ମୋଦି କହିଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ 7ଟି ନୀତିକୁ ଦର୍ଶାଉଛି। ସେଗୁଡ଼ିକ ହେଉଛି ସେବାଭାବ, ସନ୍ତୁଳନ, ସଂଯମତା, ସମନ୍ୱୟ, ସକାରାତ୍ମକତା, ସମ୍ବେଦନା ଏବଂ ଆଲୋଚନା।
1: पंडित दीनदयाल जी ने हमें समाज जीवन में अपने कर्तव्यों को निभाने के लिए 7 सूत्र दिए हैं और आज के पुण्य दिन उन 7 सूत्रों का स्मरण हर भाजपा कार्यकर्ता को नई ऊर्जा से भर देता है। ये 7 सूत्र हैं सेवा भाव, संतुलन, संयम, समन्वय, सकारात्मकता, संवेदना और संवाद। आप विचार करेंगे तो पाएंगे कि यही 7 सूत्रों तो आपकी इस सेवा यात्रा की आत्मा है।
0: ପ୍ରଧାନମନ୍ତ୍ରୀ କହିଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏହି 7ଟି ନୀତିକୁ ପାଥେୟ କରି ବିଜେପିର ପ୍ରତ୍ୟେକ କର୍ମୀ ଗର୍ବ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ସେବାଯାତ୍ରୀମାନେ ସେମାନଙ୍କ ଅନୁଭବ ବାଣ୍ଟିଥିଲେ। ସେବାଯାତ୍ରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା ବିଷୟରେ ଏକ ଡାଏରୀରେ ଲେଖିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ଆଜି 12 ବର୍ଷ ପୂରଣ ହୋଇଛି। ଭାରତକୁ ଏକ ପ୍ରତିଯୋଗିତାମୂଳକ ବିନିର୍ମାଣ ଲକ୍ଷ୍ୟ କ୍ଷେତ୍ରରେ ପରିଣତ କରିବା ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2014 ମସିହାରେ ମେକ୍ ଇନ୍ ଇଣ୍ଡିଆ ଆରମ୍ଭ କରିଥିଲେ। ବିଶ୍ୱସ୍ତରରେ ଭାରତକୁ ଏକ ବିନିର୍ମାଣ, ଡିଜାଇନ୍ ଏବଂ ନବସୃଜନ ହବ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଭାରତର ଶିଳ୍ପ ପ୍ରଚ୍ଛଦ ପଟରେ ବିନିର୍ମାଣ, ଉତ୍ପାଦନ, ପୁଞ୍ଜିନିବେଶ ଏବଂ ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଦେଶରେ ବ୍ୟବସାୟ କରିବାର ପ୍ରକ୍ରିୟାକୁ ଅଧିକ ସରଳୀକରଣ କରିବା ସହିତ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଘରୋଇ କ୍ଷମତା ନିର୍ମାଣକୁ ବୃଦ୍ଧି କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ପଦକ୍ଷେପ ପରବର୍ତ୍ତୀ ସମୟରେ 2.0କୁ ସମ୍ପ୍ରସାରିତ ହୋଇଛି। ଏଥିରେ 27ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ 15ଟି ବିନିର୍ମାଣ ଏବଂ 12ଟି ସେବାକ୍ଷେତ୍ର ସାମିଲ ରହିଛି। ଏହି ଯୋଜନାରେ ପ୍ରୋତ୍ସାହନଯୁକ୍ତ ଉତ୍ପାଦନ, ସେମିକଣ୍ଡକ୍ଟର ଏବଂ ଏହାର ଆନୁଷଙ୍ଗିକ କାର୍ଯ୍ୟକ୍ରମ, ଶିଳ୍ପଭିତ୍ତିକ କରିଡର, ଗମନାଗମନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଏବଂ ଜାତୀୟ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମକୁ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପ ଅଧୀନରେ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 7 ଗୁଣ ବୃଦ୍ଧି ପାଇଛି। 2014-15ରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 1.9 ଲକ୍ଷ କୋଟି ଥିବାବେଳେ 2025-26 ସୁଦ୍ଧା 13 ଲକ୍ଷ କୋଟିରୁ ଅଧିକ ହୋଇଛି। ମୋବାଇଲ୍ ଫୋନ୍ ଉତ୍ପାଦନ 33 ଗୁଣ ବୃଦ୍ଧି ପାଇ 18,000 କୋଟିରୁ 2025-26 ସୁଦ୍ଧା 6.27 ଲକ୍ଷ କୋଟିରେ ପହଞ୍ଚିଛି। ଏହାଛଡ଼ା 14ଟି ପ୍ରୋତ୍ସାହନଯୁକ୍ତ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ 2.40 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବା ବେଳେ ଗତ ମାର୍ଚ୍ଚ ମାସ ସୁଦ୍ଧା 14 ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ମେଡ୍ ଇନ୍ ଇଣ୍ଡିଆ ଲେବୁଲ ବର୍ତ୍ତମାନ ବିଶ୍ୱସ୍ତରରେ ଏକ ବିନିର୍ମାଣ ହବ୍ ରୂପେ ରୂପାନ୍ତରିତ ହୋଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 12 ବର୍ଷରେ ମେକ୍ ଇନ୍ ଇଣ୍ଡିଆ ଯୋଜନାର ସଫଳତା ସମ୍ପର୍କରେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ପଦକ୍ଷେପ ଭାରତରେ ଉତ୍ପାଦନ ସହ ପୁଞ୍ଜିନିବେଶ ଏବଂ ରପ୍ତାନୀ ବୃଦ୍ଧି ପାଇଛି। ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଦୃଶ୍ୟମାନ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନରେ ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପିଏମ୍ ଉଜ୍ଜଳ ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2016 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଚଳିତ ବର୍ଷ ମଇ ମାସ ସୁଦ୍ଧା ଦେଶର ଗରିବ ମହିଳାମାନଙ୍କୁ 10 କୋଟି 50 ଲକ୍ଷରୁ ଅଧିକ ମାଗଣା ଏଲ୍ପିଜି ସଂଯୋଗୀକରଣ ଯୋଗାଇ ଦିଆଯାଇଛି। 2021ରେ ପ୍ରଧାନମନ୍ତ୍ରୀ

0: ନରେନ୍ଦ୍ର ମୋଦି ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରି ଏହାକୁ ଏକ ଯୁଗାନ୍ତକାରୀ ଯୋଜନା ଭାବେ ଅଭିହିତ କରିଥିଲେ।
1: बहनों के स्वास्थ्य सुविधा और सशक्तिकरण के इस संकल्प को उज्ज्वला योजना ने बहुत बड़ा बल दिया। योजना के पहले चरण में 8 करोड़ गरीब, दलित, वंचित, पिछड़े, आदिवासी परिवारों की बहनों को मुफ्त गैस कनेक्शन दिया गया। उज्ज्वला योजना का एक और असर ये भी हुआ कि पूरे देश में एलपीजी गैस से जुड़े इंफ्रास्ट्रक्चर का कई गुना विस्तार हुआ है। इससे हजारों युवाओं को नए रोजगार मिले।
0: ଏହି ଯୋଜନାରେ ସ୍ୱଚ୍ଛ ରନ୍ଧନ ଗ୍ୟାସ୍ ଯୋଗାଇ ଦେଇ ପ୍ରଦୂଷଣ ସୃଷ୍ଟିକାରୀ ଜାଳେଣୀ କାଠ ଓ ଗୋବର ଭଳି ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ କରାଯାଇଛି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ମାଗଣା ପ୍ରଥମ ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି। 2014 ମସିହାରେ ଏଲ୍ପିଜି ସଂଯୋଗୀକରଣ 14,51,00,000 ଥିବାବେଳେ ଚଳିତ ବର୍ଷ ମଇ ମାସ ସୁଦ୍ଧା ଏହା 33,39,00,000କୁ ବୃଦ୍ଧି ପାଇଛି। 2025-26ରେ 49 କୋଟିରୁ ଅଧିକ ଏଲ୍ପିଜି ସିଲିଣ୍ଡର ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ମାସରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 70,000 ଗ୍ରାମୀଣ ଯୁବକ ଯୁବତୀମାନଙ୍କୁ ଦକ୍ଷତା କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଏହି ଯୋଜନାରେ ଗ୍ରାମାଞ୍ଚଳରେ ଗରିବ ଯୁବକ ଯୁବତୀମାନଙ୍କୁ କୌଶଳ ପ୍ରଶିକ୍ଷଣ ମାଧ୍ୟମରେ କର୍ମ ନିୟୋଜନ ଯୋଗାଇ ଦିଆଯାଉଛି। ଯୋଜନା ଅଧୀନରେ ବିଭିନ୍ନ ବିଷୟରେ 3 ମାସରୁ ଆରମ୍ଭ କରି 12 ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯାଉଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 2 ବର୍ଷ ମଧ୍ୟରେ 9,00,000ରୁ ଅଧିକ ଗ୍ରାମୀଣ ଯୁବକ ଯୁବତୀଙ୍କୁ ଏହି ଯୋଜନା ଅଧୀନରେ କୌଶଳ ବିକାଶ ତାଲିମ ଦେବାକୁ 31 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଆଜି ଶ୍ରୀନଗର ଆକାଶବାଣୀରେ ଉତ୍ତର ଜୋନ୍ ଅନ୍ତର୍ଗତ ଆଞ୍ଚଳିକ ଚ୍ୟାନେଲ ମ୍ୟାନେଜରମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଉତ୍ତର ଜୋନ୍ରେ ଆଞ୍ଚଳିକ କେନ୍ଦ୍ରଗୁଡ଼ିକର ପ୍ରଦର୍ଶନ ସମୀକ୍ଷା କରିବା ସହ ବିଷୟବସ୍ତୁ ସମ୍ପର୍କିତ ଆଲୋଚନା ହୋଇଛି। ଏ ଅବସରରେ ଶ୍ରୀ ଜୈନ କହିଛନ୍ତି ଆଞ୍ଚଳିକ ଚ୍ୟାନେଲ ମ୍ୟାନେଜରମାନେ ସେମାନଙ୍କ କ୍ଷମତାର ପୂର୍ଣ୍ଣ ବ୍ୟବହାର କରିବା ଆବଶ୍ୟକ। ସେ କହିଛନ୍ତି ଏହି ବୈଠକରେ ଆଞ୍ଚଳିକ ଚ୍ୟାନେଲ ମ୍ୟାନେଜରମାନେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏସୀୟ କ୍ରୀଡ଼ାରେ ଭାରତୀୟ ସ୍କ୍ୱାସ୍ ଖେଳାଳି 3ଟି ପଦକ ଜିତିବା ସୁନିଶ୍ଚିତ କରିଛନ୍ତି। ଜ୍ୟୋତ୍ସ୍ନା ଚିନାପା, ଭେଲାବନ ସେନ୍ଥିଲ କୁମାର ମିକ୍ସଡ୍ ଡବଲ୍ ସେମିଫାଇନାଲ୍ରେ ପ୍ରବେଶ କରିଥିବାବେଳେ ଅନାଜ ସିଂ ଏବଂ ଅଭୟ ସିଂ ଏକକ ବର୍ଗରେ ଶେଷ 4 ଜଣଙ୍କ ମଧ୍ୟରେ ଅଛନ୍ତି। ଏସୀୟ କ୍ରୀଡ଼ାରେ ଭାରତୀୟ ବନ୍ଧୁକ ଚାଳକ କମଲଜିତ୍ ଏବଂ ସୁରୁଚି ଇନ୍ଦର ସିଂ 10 ମିଟର ଏୟାର ପିସ୍ତଲ ମିକ୍ସଡ୍ ପର୍ଯ୍ୟାୟରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଉଭୟ ଖେଳାଳିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ମନୁ ଟିଏସ୍, ପୁବାସା ଏମାର, ବିଶାଲ ଟେକ୍ ଏବଂ ଭିତ୍ୟା ରାମରାଜଙ୍କୁ ମିକ୍ସଡ୍ 4x400 ମିଟର ରିଲେ ଦୌଡ଼ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସମସ୍ତଙ୍କ ଅବଦାନ ଓ ସହଯୋଗରେ ହିଁ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ପୂରିଲା 12 ବର୍ଷ। ଉତ୍ପାଦନ, ପୁଞ୍ଜିନିବେଶ ଏବଂ ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ହୋଇଛି ବ୍ୟାପକ ପରିବର୍ତ୍ତନ। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 70,000 ଗ୍ରାମୀଣ ଯୁବକ ଯୁବତୀଙ୍କୁ ମିଳିବ ଦକ୍ଷତା କୌଶଳ ପ୍ରଶିକ୍ଷଣ ଏବଂ ଏସୀୟ କ୍ରୀଡ଼ାରେ ଜାରି ରହିଛି ଭାରତୀୟ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says Vikasit Bharat can be realized only with the contribution of everyone, interacts with Seva Yatris under Seva Sankalp Abhiyan. Government decides to provide skill training to 70,000 rural youth under Deen Dayal Upadhyay Grameen Kaushalya Yojana from next month. Foreign ministers of South Africa and Brazil condemn Pahalgam terror attack, reaffirm zero tolerance towards terrorism during IPSA Dialogue Forum meeting on the sidelines of UNGA. Heavy rain due to depression wreaks havoc in several parts of Odisha, Andhra Pradesh and Telangana. IMD says depression likely to weaken into low pressure area in next 12 hours. And in Asian Games, Indian duo Kamaljeet and Suruchi Singh win gold in mixed team 10-meter air pistol event in Nagoya, Japan.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର 4000 ଧାନମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧରେ କଲେ ଶୁଭାରମ୍ଭ। ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ରାଷ୍ଟ୍ରପତି ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ। ରାଜ୍ୟରେ ଗତ ଜୁନ୍ ମାସରୁ ଚଳିତ ମାସ ସୁଦ୍ଧା 31% ଅଧିକ ବର୍ଷା। ଏବଂ ଏସୀୟ କ୍ରୀଡ଼ାର 10 ମିଟର ଏୟାର ପିସ୍ତଲ ଗୁଳିଚାଳନା ବର୍ଗରେ ଭାରତର କମଲଜିତ ଓ ସୁରୁଚି ସିଂଙ୍କୁ ସ୍ୱର୍ଣ୍ଣ ପଦକ। ସରକାର ଚାଷୀ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ସମବାୟ ବ୍ୟବସ୍ଥା ସହ ଅଧିକ ଯୋଡ଼ିବା ନେଇ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ଆଜି ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 1000 ମଣ୍ଡିର ଉନ୍ନତିକରଣ କରାଯାଉଛି। ଆଗାମୀ ଦିନରେ 4000 ଧାନମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ। ଶ୍ରୀ ମାଝୀ କହିଛନ୍ତି, ପ୍ରଥମଥର ପାଇଁ 322 ପ୍ୟାକ୍ସ ଓ ଲାମ୍ପ ର 5,65,000 ଅଧିକ ସଦସ୍ୟଙ୍କୁ 28,62,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଉଛି।
1: ସହକାର ସେ ସମୃଦ୍ଧି, ଅର୍ଥାତ୍ ସମବାୟରୁ ସମୃଦ୍ଧି। ସମବାୟରୁ ଆମେ ସମୃଦ୍ଧି କେମିତି ହାସଲ କରିପାରିବା, ଆଉ ଏଭଳି ଏକ ନେରେଟିଭ ଦେଇକରି ଆଜି ସେ ଗୋଟେ ବିରାଟ ଯୋଜନା ଆରମ୍ଭ କରିକିରି ସମଗ୍ର ଭାରତ ବର୍ଷରେ ଯେତେ ଚାଷୀ ଅଛନ୍ତି ତାଙ୍କ ସହିତ ଯୋଡ଼ିଛନ୍ତି। ଏବଂ ଏହି ଆହ୍ୱାନକୁ ପାଥେୟ କରି ଆମ ରାଜ୍ୟ ସରକାର ମଧ୍ୟ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ଆଉ ଏକ ପାଦ ଆଗକୁ ବଢ଼ିବା ପାଇଁ ଯାଉଛନ୍ତି।
0: ଏହି ଅବସରରେ ଆଜି ସଦସ୍ୟତା ପଞ୍ଜୀକରଣ ପାଇଁ ନୂଆ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। ବଡ଼ମ୍ବ ଆସିକା ଆଖୁଚାଷୀଙ୍କ ପାଇଁ ଏକର ପିଛା 15,000 ଟଙ୍କା ଇନ୍ପୁଟ୍ ସବ୍ସିଡି ଘୋଷଣା ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମରେ 70 କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘରର ଲୋକାର୍ପଣ ସହ 4 ଆଦର୍ଶ ମଣ୍ଡି ଓ 3 ଗୋଦାମ ଘରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନର ଆଜି 4th ଦିବସରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ମାତ୍ର 4 ଗୃହ ଚାଲିଥିବା ବେଳେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହି ସମୟ ମଧ୍ୟରେ 2 ତାରକା ପ୍ରଶ୍ନର ଉତ୍ତର ଗୃହରେ ଆଲୋଚନା ହୋଇଥିବା ବେଳେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ସମ୍ପତ ଚନ୍ଦ୍ର ସ୍ୱାଇଁ ଉତ୍ତର ରଖିଥିଲେ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ 10:34 ମୁଲତବୀ ଘୋଷଣା କରିଥିଲେ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ନୂତନ ପୁସ୍ତକରେ ମୋଟ 1,741 ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ତ୍ରୁଟି ପାଇଁ 10 ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଜି ବିଧାନସଭାରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତଥ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ତ୍ରୁଟି ପାଇଁ ଦାୟୀ 6 ସହନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟ ଶିକ୍ଷକ, ଶିକ୍ଷା ଗବେଷଣା ଏବଂ ତାଲିମ ନିର୍ଦ୍ଦେଶାଳୟର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ 3 ସହନିର୍ଦ୍ଦେଶକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ବୋଲି ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ମାଧ୍ୟମିକ ସ୍କୁଲରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଛି ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଗତବର୍ଷ ଡ୍ରପ୍ ଆଉଟ୍ ହାର 15% ଥିବାବେଳେ ଚଳିତ ବର୍ଷ ଏହା 14.1%କୁ ହ୍ରାସ ପାଇଛି। ଓଡ଼ିଶା ଶିକ୍ଷା ସର୍ବେକ୍ଷଣରେ 216,131 ଛାତ୍ରଛାତ୍ରୀ ସ୍କୁଲ ବାହାରେ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ 79,996 ଜଣଙ୍କୁ ପୁଣି ଥରେ ବିଦ୍ୟାଳୟକୁ ଫେରାଇ ଅଣାଯାଇଛି। ତେବେ ଆହୁରି 1,36,135 ଜଣ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଅଛନ୍ତି ବୋଲି ମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି। ରାଜ୍ୟ ସରକାର ଆସନ୍ତା ମାସ ସୁଦ୍ଧା ବଞ୍ଚିତ ହିତାଧିକାରୀଙ୍କୁ ନିୟମିତ ଭତ୍ତା ପ୍ରଦାନ ସହ ବକେୟା ଅର୍ଥ ପ୍ରଦାନ କରିବେ। ଏଥିପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଜାରି ରହିଛି ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ମୋଟ 20,33,969 ଜଣ ହିତାଧିକାରୀ ଅଛନ୍ତି। ବିଭିନ୍ନ ବୈଷୟିକ ତ୍ରୁଟି କାରଣରୁ କେତେକ ହିତାଧିକାରୀଙ୍କୁ ଗତ 5 ହେବ ଭତ୍ତା ପ୍ରଦାନ କରାଯାଇପାରିନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଭିନ୍ନ ଭିନ୍ନ ଘଟଣାରେ 2 ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଏବଂ କଟକ ସର୍କଲ ଜେଲ୍ର ସିନିୟର ସୁପରିନଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କୁ

0: ନିଲମ୍ବିତ କରାଯାଇଛି। ସରକାରୀ ନିୟମ ଅନୁସାରେ ଉଭୟ ଅଧିକାରୀ 48 ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍ରେ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ଆଜି ରାଷ୍ଟ୍ରପତି ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 111ତମ ଜୟନ୍ତୀ ପାଳନ କରାଯାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କର ଅନ୍ତୋଦୟ ଦର୍ଶନ ଏବଂ ସେବା ଓ ସମାବେଶୀ ବିକାଶର ଆଦର୍ଶ ଦେଶକୁ ପ୍ରେରଣା ଯୋଗାଉଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୀନଦୟାଲଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ରାଷ୍ଟ୍ରପତି ନିଷ୍ଠା, ଏକାତ୍ମ ମାନବବାଦର ଚିନ୍ତାଧାରା ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କ ଅବଦାନ ଭାରତୀୟଙ୍କ ଜନଜୀବନରେ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ଭୋକାଲ ଫର୍ ଲୋକାଲ ସମ୍ପର୍କରେ। ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଭୋକାଲ ଫର୍ ଲୋକାଲ ଆହ୍ୱାନରେ ଅନୁପ୍ରେରିତ ହୋଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସ୍ୱଦେଶୀ କୌଶଳରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ସାଗରପାଟନାରେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀ ବେଶ୍ ଲୋକପ୍ରିୟ ହେଉଛି। ସେହିଭଳି କରମୂଳ ଏବଂ ଗୋବର୍ଦ୍ଧନପୁରରେ ମହିଳାମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଗହଣା। ସପ୍ତଶଯ୍ୟାର ସଦୈବରଣୀ ଗ୍ରାମରେ ତିଆରି ହେଉଥିବା ଡୋକ୍ରା କଳାକୃତି ରାଜ୍ୟବ୍ୟାପୀ ବେଶ୍ ପ୍ରଶଂସା ସାଉଁଟୁଛି। ଏହି ବିଭିନ୍ନ କଳାକୃତି ମାଧ୍ୟମରେ ଜିଲ୍ଲାର 1.5 ଲକ୍ଷରୁ ଅଧିକ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏ ସମ୍ପର୍କରେ ଜଣେ ମହିଳା ରଶ୍ମିତା ଜେନା କହିଛନ୍ତି,
1: ଆମ ହସ୍ତତନ୍ତ ମାଧ୍ୟମରେ ବିଭିନ୍ନ ପ୍ରକାର ଶାଢ଼ୀ, ଗାମୁଛା, ଡ୍ରେସ୍ ତିଆରି ହୋଇଅଛି। ଏହି ପ୍ରକାର ଜିନିଷ ମାର୍କେଟରେ ଏବେ ଚାହିଦା ବଢି ଚାଲିଛି। ଏହାଦ୍ୱାରା ମହିଳାମାନେ ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଆମ ସରକାର ମହିଳାମାନଙ୍କୁ ବିଭିନ୍ନ ସ୍କିମ୍ ମାଧ୍ୟମରେ ଆର୍ଥିକ ସହଯୋଗ କରୁଛନ୍ତି।
0: ରାଜ୍ୟରେ ଜୁନ୍ ମାସରୁ ସେପ୍ଟେମ୍ବର 4 ମାସ ମଧ୍ୟରେ 31%ରୁ ଅଧିକ ବର୍ଷା ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। 4 ମାସ ମଧ୍ୟରେ ସ୍ୱାଭାବିକ ଭାବେ 1100 ମିଲିମିଟର ବର୍ଷା ହୋଇଥିବା କଥା, ମାତ୍ର ଏହା 1450 ମିଲିମିଟର ବର୍ଷା ହୋଇଛି। ଜୁଲାଇ ମାସରେ ସର୍ବାଧିକ 647 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଏହି ସମୟରେ ସ୍ୱାଭାବିକଠାରୁ 91.4% ଅଧିକ ବର୍ଷା ହୋଇଛି। ସେହିପରି ଅଗଷ୍ଟ ମାସରେ 12.7% ଅଧିକ ବୃଷ୍ଟିପାତ ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି। ଚଳିତ ମାସ ବର୍ତ୍ତମାନ ସୁଦ୍ଧା 287.4 ମିଲିମିଟର ବର୍ଷା ହୋଇସାରିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପଶ୍ଚିମ କେନ୍ଦ୍ରୀୟ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଘଣ୍ଟା ପ୍ରତି ଏହି ଅବପାତ 15 କିଲୋମିଟର ବେଗରେ ଗତି କରୁଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଅବପାତ ଆହୁରି ଦୁର୍ବଳ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ନୂଆପଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପ୍ରବଳ ବର୍ଷା ହେବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍କଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଡ୍ୟାମ୍ରେ 5ଟି ଗେଟ୍ ଖୋଲାଯାଇଛି। ନବରଙ୍ଗପୁର ବ୍ଲକର ଡେବ୍ରାଗୁଡ଼ା ଦେଦେଶପାଲି ଗ୍ରାମ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ସେହିପରି କୋରାପୁଟ ଜିଲ୍ଲାରେ ମଧ୍ୟ ଯାତାୟତ ବାଧାପ୍ରାପ୍ତ ହୋଇଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 10 ମିଟର ଏୟାର ପିଷ୍ଟଲ ଗୁଳିଚାଳନା ବର୍ଗରେ ଭାରତର କମଲଜିତ ଓ ସୁରୁଚି ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେମାନେ କୋରିଆ ଦଳକୁ ଫାଇନାଲରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ରାଜ୍ୟର 4000 ଧାନମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର କଲେ ଶୁଭାରମ୍ଭ। ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ। ରାଜ୍ୟରେ ଗତ ଜୁନ୍ ମାସରୁ ଚଳିତ ମାସ ସୁଦ୍ଧା 31%ରୁ ଅଧିକ ବର୍ଷା ଏବଂ ଏସୀୟ କ୍ରୀଡ଼ାର 10 ମିଟର ଏୟାର ପିଷ୍ଟଲ ଗୁଳିଚାଳନା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 2:45। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ କଥାଚିତ୍ର ଏକ ଭିଲେନ୍। ନିଜ ସଙ୍ଗୀତ ସଂଯୋଜନାରୁ ଗାଇଛନ୍ତି ଅଙ୍କିତ ତିୱାରୀ, ଗୀତ ରଚନା ମନୋଜ ମୁନ୍ତାଶିର।

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ନେଇଛୁ କଥାଚିତ୍ର କ୍ରିଏଚେ। ଗାଇଛନ୍ତି ଫରହାନ ସଇଦ, ତୁଲସୀ କୁମାର। ଗୀତ ଏବଂ ସଙ୍ଗୀତ ମିଥୁନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

ଶୁଣୁଛନ୍ତି ତୁଲସୀ କୁମାର ଏବଂ କେକେଙ୍କ କଣ୍ଠରେ ରେଡ଼ି କଥାଚିତ୍ରରୁ। ଗୀତିକାର ନୀଲେଶ ମିଶ୍ର, ସଙ୍ଗୀତ ଦେଇଛନ୍ତି ପ୍ରୀତମ।

ଆକାଶବାଣୀ ଭବାନୀ ପାଟଣା ସମବର୍ତ୍ତମାନ ଅପରାହ୍ନ 5ଟା ଶ୍ରୋତାବନ୍ଧୁଙ୍କ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ, ଏଫ୍ଏମ୍ରେ 103.3 ମେଗା ହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆଜି ଶୁଣିବା ଏହାର 1380 ଭାଗ।

ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଶୁଣିଲେ ଏହାର 1380ତମ ଭାଗ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ।

0: ଭବାନୀପାଟଣା କେନ୍ଦ୍ରରୁ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ, ଏଫ୍ଏମ୍ରେ 100.3 ମେଗା ହର୍ଚ୍ଚ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଇଟା ଶୁଣିବା ସମ୍ଭାବନା କାର୍ଯ୍ୟକ୍ରମର ପରିସରକୁ ଯିବା ଏହି ବିଜ୍ଞାପନ ପରେ।
1: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
2: ହସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
3: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଓହୋ, ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ୍ କୁଇଜିନ୍, ୱେଟର୍ ଫୋପାଡ଼ିଲା ସ୍ପିନ୍, 4000 ର ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ୍। ରିୟା ହେଇଗଲା କୁଲ୍ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ୍ ସ୍କାନ୍ କରିକି UPIରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ୍ର ପ୍ରତି ଟୁର୍ଣ୍ଣାମେଣ୍ଟ।
6: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
7: ସହଜ ଅଟେ ପ୍ରତିଟି ନେଣ ଦେଣ।

0: ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ସମ୍ଭାବନା କାର୍ଯ୍ୟକ୍ରମକୁ। ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ। ଶ୍ରୋତା ବନ୍ଧୁ, ଜୀବନରେ ସଫଳତା ପାଇଁ କେବଳ ସ୍ୱପ୍ନ ଦେଖିବା ଯଥେଷ୍ଟ ନୁହେଁ, ସେହି ସ୍ୱପ୍ନକୁ ଲକ୍ଷ୍ୟରେ ପରିଣତ କରିବା, ନିଜ ଦକ୍ଷତାକୁ ବିକଶିତ କରିବା ଏବଂ ସୁଯୋଗର ସଠିକ୍ ବ୍ୟବହାର କରିବା ମଧ୍ୟ ଆବଶ୍ୟକ। ଠିକ୍ ସେହି କାରଣରୁ ଆମ କାର୍ଯ୍ୟକ୍ରମର ନାମ ସମ୍ଭାବନା, କାରଣ ପ୍ରତ୍ୟେକ ମଣିଷ ମଧ୍ୟରେ ରହିଛି କିଛି ନା କିଛି ସମ୍ଭାବନା। କାହା ପାଖରେ ରହିଛି ଏକ ନୂଆ ଦକ୍ଷତା, କାହା ପାଖରେ ରହିଛି ନିଜର ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ, ତ ଆଉ କାହା ପାଖରେ ରହିଛି ନିଜ ପେଶା ମାଧ୍ୟମରେ ସମାଜ ପାଇଁ କିଛି କରିବାର ଇଚ୍ଛା। ଆଜି ହେଉଛି 25 ସେପ୍ଟେମ୍ବର। ଆଜିର ଦିନଟି ମଧ୍ୟ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆସୁଛି। ଆଜି ପାଳିତ ହେଉଛି ବିଶ୍ୱ ଫାର୍ମାସିଷ୍ଟ ଦିବସ, ଏହା ସହିତ ଭାରତରେ ପାଳିତ ହେଉଛି ଅନ୍ତୋଦୟ ଦିବସ, ଆଉ ଆଜି ହେଉଛି ବିଶ୍ୱ ସ୍ୱପ୍ନ ଦିବସ ମଧ୍ୟ ବା ୱାର୍ଲ୍ଡ ଡ୍ରିମ୍ ଡେ। ତେବେ ଆସନ୍ତୁ ଆଜିର କାର୍ଯ୍ୟକ୍ରମରେ ଏହି ଦିନଗୁଡ଼ିକର ଗୁରୁତ୍ୱ ସହିତ ଜାଣିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଫାର୍ମାସିଷ୍ଟଙ୍କ ଭୂମିକା କ'ଣ, ସମାଜର ଶେଷ ବର୍ଗ ପର୍ଯ୍ୟନ୍ତ ସୁଯୋଗ ପହଞ୍ଚାଇବା କାହିଁକି ଆବଶ୍ୟକ, ଏବଂ ନିଜ ସ୍ୱପ୍ନକୁ ସଫଳତାରେ ପରିଣତ କରିବା ପାଇଁ ଦକ୍ଷତା ଓ ସୁଯୋଗର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ ଆଜିର କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା। ପ୍ରଥମେ ଜାଣିନେବା ବିଶ୍ୱ ଫାର୍ମାସିଷ୍ଟ ଦିବସ ବିଷୟରେ। ପ୍ରତିବର୍ଷ ସେପ୍ଟେମ୍ବର 25 ତାରିଖରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ କରାଯାଏ। ଫାର୍ମାସି କ୍ଷେତ୍ରର ବିଶ୍ୱସ୍ତରୀୟ ସଂଗଠନ ଇଣ୍ଟରନ୍ୟାସନାଲ ଫାର୍ମାସ୍ୟୁଟିକାଲ ଫେଡେରେସନ ବା FIP ଦ୍ୱାରା ଏହି ଦିବସର ଆୟୋଜନ କରାଯାଏ। 2026 ପାଇଁ ଏହି ଦିବସର ବାର୍ତ୍ତା ହେଉଛି ଏମ୍ପାୱରିଂ ଫାର୍ମାସିଷ୍ଟ ଫର୍ ହେଲ୍ଦିୟର ଫ୍ୟୁଚର୍ସ, ଅର୍ଥାତ୍ ସୁସ୍ଥ ଭବିଷ୍ୟତ ପାଇଁ ଫାର୍ମାସିଷ୍ଟମାନଙ୍କୁ ସଶକ୍ତ କରିବା। ସାଧାରଣତଃ ଆମେ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ସେବାରେ ଏକ ପ୍ରମୁଖ ଅଂଶ ଭାବରେ ଦେଖୁ, କିନ୍ତୁ ଡାକ୍ତରଙ୍କ ପରାମର୍ଶ ପରେ ରୋଗୀଙ୍କ ପାଇଁ ଔଷଧର ସଠିକ୍ ବ୍ୟବହାର, ଔଷଧର ମାତ୍ରା, ଔଷଧ ସମ୍ପର୍କିତ ସତର୍କତା ଏବଂ ଔଷଧର ସୁରକ୍ଷିତ ବ୍ୟବହାର ବିଷୟରେ ସୂଚନା ଦେବାରେ ଫାର୍ମାସିଷ୍ଟମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜି ସ୍ୱାସ୍ଥ୍ୟ ସେବାରେ ଆବଶ୍ୟକତା ବଦଳୁଛି। ନୂଆ ରୋଗ, ଦୀର୍ଘସ୍ଥାୟୀ ରୋଗ, ଔଷଧର ସଠିକ୍ ବ୍ୟବହାର ଏବଂ ସ୍ୱାସ୍ଥ୍ୟ ସଚେତନତା, ଏସବୁ କ୍ଷେତ୍ରରେ ଫାର୍ମାସିଷ୍ଟଙ୍କ ଦକ୍ଷତା ଓ ଜ୍ଞାନର ଗୁରୁତ୍ୱ ରହିଛି। ଏହି ବିଶେଷ ଦିନରେ ଆମେ ଫାର୍ମାସିଷ୍ଟମାନଙ୍କର ଏହି ଭୂମିକାକୁ ସ୍ମରଣ କରିବା, ତା ସହିତ ତାଙ୍କର ଅନୁଭବରୁ ମଧ୍ୟ କିଛି ଜାଣିବା। ଆଜିର ଆଲୋଚନାରେ ଆମେ ସାକ୍ଷାତକାର କରିବା ଏକ ଏମିତି ଯୁବ ପ୍ରେରଣା ସହିତ, ଯିଏ DMLT କୋର୍ସ କରୁଛନ୍ତି, ତା ସହ ନିଜର ମେଡିକାଲ ଷ୍ଟୋର ଓ କ୍ଲିନିକ ମଧ୍ୟ ଚଲାଉଛନ୍ତି। ତାଙ୍କର ଜୀବନ କାହାଣୀ, କାର୍ଯ୍ୟର ପ୍ରେରଣା, ଭବିଷ୍ୟତ ଯୋଜନା ଓ ସାଇନ୍ସ କ୍ଷେତ୍ରରେ ସୁଯୋଗ, ସବୁକିଛି ଆଜି ଆମେ ଆଲୋଚନା କରିବା। ତେବେ ଆସନ୍ତୁ ଭାଇଙ୍କୁ ସ୍ୱାଗତ ଜଣାଇବା। ନମସ୍କାର ଭାଇ।
1: ନମସ୍କାର
0: ଭାଇ, ଆପଣ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁଙ୍କୁ ଜଣାଇ ଦିଅନ୍ତୁ।
1: ମୁଁ ଆନନ୍ଦ ଜେନ, ଉତ୍କେଲାରୁ ଆସିଛି। ମୁଁ ଆକ୍ଚୁଆଲି ମୋର BPharm ଆଉ MPharm କୋର୍ସ ବରହମପୁରରୁ କଲି, ତାପରେ ଏବେ DMLT କୋରାପୁଟ କଲେଜରୁ କରୁଛି। ତା ସାଙ୍ଗରେ ମୋର ମେଡିସିନ ଷ୍ଟୋର ଆଉ କ୍ଲିନିକ ଗୁଡ଼ା ଅଛି, ଯୋଉଠି 2 ଡକ୍ଟର ବସୁଛନ୍ତି ମୋ ପାଖରେ।
0: ତେବେ ଆପଣ DMLT

0: ଗୋଟିଏ କୋର୍ସ କରୁଛନ୍ତି ଏବଂ ତା ସହ ଏକ ମେଡିକାଲ ଷ୍ଟୋର ଓ କ୍ଲିନିକ ମଧ୍ୟ ଚଲାଉଛନ୍ତି। ତେବେ ଭାଇ, ପଢା ଓ କାମକୁ ଆପଣ କେମିତି ଏକାସାଥେ ସମ୍ଭାଳୁଛନ୍ତି?
1: ଏବେ ଯେମିତି ଦିନବେଳେ କ୍ଲାସେସ୍ ହେଉଛି, କ୍ଲାସେସ୍ ଆଉ ଟ୍ରେନିଂ ଫାର୍ଷ୍ଟ ହାଫରେ ସେତେବେଳେ କରୁଛି, ତାପରେ ନେକ୍ସଟ ହାଫ୍ ସେକେଣ୍ଡ ହାଫରେ ମେଡିସିନ ଷ୍ଟୋର ଆଉ କ୍ଲିନିକଟା ରନ୍ କରୁଛି।
0: ଏମିତି ଭାବରେ ଆପଣ ଟାଇମଟିକୁ ମ୍ୟାନେଜ କରୁଛନ୍ତି।
1: ଆଜ୍ଞା।
0: ତେବେ ଆପଣଙ୍କୁ ଫାର୍ମାସି ଓ ମେଡିକାଲ କ୍ଷେତ୍ରକୁ ଚୟନ କରିବା ପାଇଁ କ'ଣ ପ୍ରେରଣା ଦେଲା, କ'ଣ ଦେଖିକି ଆପଣ ପ୍ରେରିତ ହେଲେ?
1: ଛୋଟବେଳେ ଗୋଟେ ଇନ୍ସିଡେଣ୍ଟ ହେଇଥିଲା ଗାଁରେ, ଯେଉଁଠି ମାନେ ଜଣେ ଲୋକର ଆକ୍ସିଡେଣ୍ଟ ହେଇଥିଲା, ସେ ରୋଡ୍ ଉପରେ ପଡ଼ିଥିଲା। ସେତେବେଳେ ବାପା ତାଙ୍କୁ ଯାଇକି ହେଲ୍ପ କଲେ, ହେଲ୍ପ କରିକି ତାଙ୍କୁ ହସ୍ପିଟାଲ ପହଞ୍ଚିକି ଆସିଲେ। ଘର ଆସିଲା ପରେ ବାପାଙ୍କର ଡ୍ରେସ୍ ପୁରା ପୁରି ବ୍ଲଡ୍ ବ୍ଲଡ୍ ହେଇଥିଲା। ତାକୁ ଦେଖି ଆମ ଘର ଲୋକ ସମସ୍ତେ ଡରି ଯାଇଥିଲୁ। ତାପରେ ଯେତେବେଳେ ବାପା ଆମକୁ ବତେଇଲେ ଯେ ଏମିତି ଏମିତି ଘଟଣା ହେଲା ଆଉ ମୁଁ ସେ ଲୋକଟାକୁ ହେଲ୍ପ କଲି, ସେଇଦିନଠାରୁ ମୁଁ ମେଡିକାଲ ଲାଇନ୍ରେ ଯିବା ପାଇଁ ଇଚ୍ଛୁକ ହେଲି।
0: ତେବେ ଭାଇ, ଆମ ଶ୍ରୋତାମାନଙ୍କୁ କହିପାରିବେ କି ଫାର୍ମାସି ଓ ମେଡିକାଲ ସାଇନ୍ସ କ୍ଷେତ୍ରରେ କ'ଣ ସବୁ କାମର ସୁଯୋଗ ରହିଛି?
1: ଫାର୍ମାସି ଗୋଟେ ବହୁତ ବଡ଼ କୋର୍ସ, ଆଉ ଏ ଲାଇନ୍ରେ ବହୁତ କିଛି ଅଛି। ଯେମିତି ଆପଣ ମେଡିସିନ୍ ଷ୍ଟୋର କରିପାରିବେ, ଆପଣ ଟିଚିଂ ଲାଇନ୍ରେ ଯାଇପାରିବେ, ଆପଣ ରିସର୍ଚ୍ଚ ଲାଇନ୍ରେ ଯାଇପାରିବେ। ବହୁତ ଗୁଡ଼ା କମ୍ପାନୀ ଅଛି ଯେଉଁମାନେ ମେଡିସିନ୍ ପ୍ରଡକ୍ସନ୍ କରୁଛନ୍ତି, ସେମାନେ ବି ଆପଣଙ୍କୁ ଆଜ୍ ଏ ଫାର୍ମାସିଷ୍ଟ ସେଠି ନେବେ। ତା ଛଡ଼ା ଆପଣ ଫରେନ୍ ବି ଯାଇପାରିବେ, ଫରେନ୍ରେ ବି ଫାର୍ମାସି ରିଲେଟେଡ୍ ବହୁତ ଗୁଡ଼ା ଜବ୍ସ ଅଛି, ଯେଉଁଠି ଅପରଚ୍ୟୁନିଟି ବହୁତ ଅଛି ଲୋକଙ୍କ ପାଇଁ।
0: ତାହେଲେ ଆପଣଙ୍କ କହିବା ଅନୁସାରେ ଫାର୍ମାସି ଲାଇନ୍ରେ ଗଲେ ଅନେକଟି ସୁଯୋଗ ଆମକୁ ମିଳିପାରେ, ସେ ଭିତରୁ ଆମକୁ ଚୟନ କରିବାକୁ ପଡ଼ିବ ଯେ ଆମେ କୋଉ ଲାଇନ୍ରେ ଯିବାକୁ ପସନ୍ଦ କରିବୁ।
1: ଆଜ୍ଞା,
0: ବହୁତ ସୁନ୍ଦର କଥା ଭାଇ। ଅନେକ ଯୁବକ ଯୁବତୀମାନେ ମେଡିକାଲ ସାଇନ୍ସ କ୍ଷେତ୍ରରେ ଯିବାକୁ ଇଚ୍ଛୁକ ରୁହନ୍ତି, ତେବେ ସେମାନେ କୋଉଠାରୁ ଆରମ୍ଭ କରିବେ? ଆପଣ ସେମାନଙ୍କୁ କ'ଣ ପରାମର୍ଶ ଦେବେ?
1: ଫାର୍ଷ୍ଟ ତ ନିଜର ଇଚ୍ଛା ହେବାର ଅଛି ସେ ଲାଇନ୍ରେ ଯିବା ପାଇଁ। ତାପରେ ସେକେଣ୍ଡରେ ହେଲା ପ୍ଲସ୍ ଟୁ ସାଇନ୍ସ କରିବାକୁ ପଡ଼ିବ। ପ୍ଲସ୍ ଟୁ ସାଇନ୍ସ କରିଲା ବେଳେ ସେ ଅଟୋମେଟିକ୍ ଜାଣିପାରିବେ ଯେ ସାଇନ୍ସ ଲାଇନ୍ରେ ସେ କୁଆଡ଼େ ଯିବାକୁ ଚାହୁଁଛନ୍ତି। ସାଇନ୍ସ ଏତେ ବିରାଟ ଫିଲ୍ଡ, ବହୁତ ବଡ଼ ଫିଲ୍ଡ, ତ ସେଥିରୁ ଆମେ ଗୋଟେ ପାର୍ଟ ଅଛି ମେଡିକାଲ ସାଇନ୍ସ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ମେଡିକାଲ ସାଇନ୍ସରେ, ସେମାନେ ବାୟୋଲୋଜିକୁ ଟିକେ ବେଶୀ ପ୍ରିଫର କରିବାକୁ ପଡ଼ିବ। ବାୟୋଲୋଜି ଆଉ କେମିଷ୍ଟ୍ରି, ଏ ଦୁଇଟା ସବଜେକ୍ଟରେ ଯେଉଁମାନେ ଟିକେ ଷ୍ଟ୍ରଙ୍ଗ ରହିବେ, ସେମାନେ ଆକୁ ଯାଇକି ଇଣ୍ଟରେଷ୍ଟିଂଲି କରିପାରିବେ। ଫେର ଆଉ ଗୋଟେ କଥା ରହିଲା, ମେଡିକାଲ ସାଇନ୍ସରେ ଯେତେ ଥିଓରିର ଇମ୍ପୋର୍ଟାନ୍ସ ଅଛି, ସେତେ ବେଶୀ ପ୍ରାକ୍ଟିକାଲର ବି ଇମ୍ପୋର୍ଟାନ୍ସ ଅଛି। ଯଦି ଆପଣ ପ୍ରାକ୍ଟିକାଲକୁ ସେଭଳି ହିଁ ଦେଖିବେ ଯେମିତି ଥିଓରିକୁ ଦେଖୁଛନ୍ତି, ତାହେଲେ ହିଁ ଆପଣ ଆଗକୁ ଇଣ୍ଟରେଷ୍ଟିଂଲି କରିପାରିବେ।
0: ତାହେଲେ ଭାଇ, ମେଡିକାଲ ସାଇନ୍ସ କ୍ଷେତ୍ରକୁ ଗଲେ ଆମକୁ କେବଳ ଥିଓରିରେ ଧ୍ୟାନ ନ ଦେଇ ସେଇ ଜିନିଷକୁ ପ୍ରାକ୍ଟିକାଲି ମଧ୍ୟ କରିବାକୁ ପଡ଼ିବ। ତେବେ ଆଗାମୀ କିଛି ବର୍ଷରେ ଫାର୍ମାସି କ୍ଷେତ୍ରକୁ ଆପଣ କେମିତି ଦେଖୁଛନ୍ତି?
1: ଫାର୍ମାସି କୋର୍ସ ଯେତେବେଳେ ସ୍ଟାର୍ଟ ହେଲା, ସେତେବେଳେ ତାର ସିଷ୍ଟମଟା ଏମିତି ଥିଲା ଯେ ଜଣେ ଡକ୍ଟର କହିବ ଯେ ରୋଗୀକୁ ଜ୍ୱର ହେଉଛି, ରୋଗୀକୁ ଜ୍ୱର ହେଲା କହିଲା ପରେ ଫାର୍ମାସିଷ୍ଟର କାମଟା ହେଲା, ଏବେ ଯେମିତି ଆପଣ ଖାଉଛନ୍ତି ପାରାସିଟାମଲ ଗୋଲିଟା ଡାଇରେକ୍ଟଲି ରେଡିମେଡ୍ ଆପଣଙ୍କୁ ମିଳୁଛି, ସେ ସମୟରେ ସେ ଲୋକର ଓଜନ ଆଉ ତା ବୟସ ଦେଖିକି ଫାର୍ମାସିଷ୍ଟ ନିଜେ ତିଆରି କରୁଥିଲେ। ସେ ତିଆରି କରିକି ଆପଣଙ୍କୁ ପ୍ରୋଭାଇଡ୍ କରିବେ, ସେ ଆପଣଙ୍କୁ ଦେବେ, ସେ ତାକୁ ଆପଣ ସେ ହିସାବରେ ଆପଣ ନେବେ। ସେ ଯେମିତି କହିବେ ଆପଣଙ୍କୁ ସେ ବନେଇକି ଦେବେ, ଆପଣ ଏମିତି ସେ ହିସାବରେ ନେବେ। ଏବେ ସେ ଜିନିଷଟାକୁ ଧୀରେ ଧୀରେ ଯେମିତି ଯେମିତି ଟେକ୍ନୋଲୋଜି ବଢ଼ିଲା, ସେମିତି ସେମିତି ସେ ଜିନିଷଟା ଗୋଟେ ରେଡିମେଡ୍ ଫର୍ମରେ ଆସିବା ମାର୍କେଟରେ ଆସିବା ଷ୍ଟାର୍ଟ ହେଇଗଲା। ତାକୁ ଗୋଟେ କ'ଣ କରାହେଲା, ତାକୁ ଗୋଟେ ଏଜ୍ ୱାଇଜ୍ ଡିଭାଇଡ୍ କରିଦିଆହେଲା। ଏବେ ଯେମିତି 1 ବର୍ଷରୁ ନେଇକି 5 ବର୍ଷ ପାଇଁ ସିରପ୍ ଫର୍ମାଟ୍ରେ ପାରାସିଟାମଲ୍ ଆସୁଛି, 5 ବର୍ଷରୁ ନେଇକି 13 ବର୍ଷ ପାଇଁ ତା ଓଜନ ଦେଖିକି କମ୍ ପାୱାରରେ 250 mg 375 mg ଭିତରେ ପାରାସିଟାମଲ୍ ଗୋଲ୍ଡଟା ଆସୁଛି। ତାପରଠୁ 650 mg, ତାପରେ 1000 mg, ଏମିତି କରି ତାକୁ ଗୋଟେ ଫର୍ମାଟ୍ ତିଆରି କରିଦିଆହେଇଛି, ଯେଉଁଟାକୁ ଓଜନ ଦେଖିକି ଏବେ ଭାଙ୍ଗିକି ବି ଖୁଆ ହେଉଛି ଲୋକଙ୍କୁ। ଏବେ ଯେମିତି ଗୋଟେ 17 ବର୍ଷ ଛୁଆ, ତା ପାଇଁ ଟାବ୍ଲେଟ୍ ନାହିଁ, ତାହେଲେ ଆମେ ସେତେବେଳେ ସେ 650 mg ଟାବ୍ଲେଟ୍କୁ ଭାଙ୍ଗିକି ବି ଆମେ ତାକୁ ଦେଇପାରିବା ତା ଓଜନ ହିସାବରେ। ତ ଏଇଟା ହେଲା ମାନେ ଗ୍ରେଜୁଆଲି ଡେ ବାଇ ଡେ ସେ ଜିନିଷଟା ଗ୍ରୋଥ ହେଇସାରିଛି। ଆଉ ଆଗକୁ ଫ୍ୟୁଚରରେ ଏବେ ଯେମିତି ମାନେ AI ଆସିଗଲାଣି, AI ଏତେ ବେଶୀ ଆଡ଼ଭାନ୍ସ ହେଇଗଲାଣି ଯେ ଫାର୍ମାସିଷ୍ଟ ମାନେ ସେଟାକୁ ୟୁଜ୍ କରିକି ବି ସେମାନେ ଲୋକକୁ ସଚେତନ କରିପାରିବେ, ଲୋକଙ୍କ ସାଙ୍ଗରେ ଡିସ୍କସନ୍ କରିପାରିବେ, ଲୋକଙ୍କୁ ମେଡିସିନ୍ ବିଷୟରେ ବତେଇ ପାରିବେ। ତା ଛଡ଼ା ରିସର୍ଚ୍ଚ ଲାଇନ୍ରେ ବହୁତ ଗୁଡ଼ାଏ ମାନେ ଯେଉଁ କାମ ଗୁଡ଼ାକ ବର୍ଷ ବର୍ଷ ଲାଗୁଥିଲା, ସେଗୁଡ଼ା ମାସେ ଭିତରେ ବି ହେଇପାରୁଛି, 2 ଦିନରେ ବି ହେଇପାରୁଛି। ତ ସେଇ ଜିନିଷ ଗୁଡ଼ାକରେ ଗ୍ରୋଥ ହେଇଛି, ଆଉ ଆଗକୁ ବହୁତ ଗ୍ରୋଥ ହେବ। ଏ ଫିଲ୍ଡରେ ଗ୍ରୋଥ ବହୁତ ବେଶୀ ଅଛି, ଆଉ ଲୋକ ବେମାର ପଡ଼ିବେ, ଫାର୍ମାସି ତା କାମ କରୁଥିବ, ଏ କାମଟା କେବେ ବି ରହିବନି, ସବୁଦିନ।
0: ସେଇଟା ତ ଠିକ୍ କହିଲେ ଭାଇ ଆପଣ।
1: ଆଜ୍ଞା। ଆଉ ଏବେ ଗୋଟେ ଯୋଉ କରୋନାଟା ଆସିଲା, ସେ କରୋନାଟା ସମସ୍ତଙ୍କୁ ଗୋଟେ ଦର୍ପଣ ଦେଖାଇଦେଲା ଯେ ଆମକୁ କେମିତି ରହିବାର ଅଛି, କେମିତି ଆମେ କେତେ ବେଶୀ ଆୱେର୍ନେସ୍ ହେବା। ଯେମିତି ଆପଣ ଦେଖୁଥିବେ ୟୁଟ୍ୟୁବରେ ଆଜିକାଲି ସେ ଅର୍ଗାନିକ ଫୁଡ୍ ଉପରେ ଲୋକଙ୍କର ବହୁତ ବେଶୀ ମେଣ୍ଟାଲିଟି କ୍ରିଏଟ୍ ହେଇଗଲାଣି ଯେ ଆମେ ଅର୍ଗାନିକ ଫୁଡ୍ ଖାଇବା, ଅର୍ଗାନିକ ଜିନିଷଟା ୟୁଜ୍ କରିବା। ଏସବୁ ଗୋଟେ ପ୍ରକାର ସଚେତନ ଅଛି, ଯେଉଁ ସଚେତନତା ଫାର୍ମାସିଷ୍ଟର ଗୋଟେ ବହୁତ ବଡ଼ ରୋଲ୍ ସେଥିରେ ରହୁଛି। ଯେମିତି ଏବେ ଆପଣ ଡାଏଟ୍ ଉପରେ ଡିସ୍କସନ୍ କରିବେ, ଡାଏଟ୍ରେ ବି ସେ ଫାର୍ମାସିଷ୍ଟର ଗୋଟେ ରୋଲ୍ ଅଛି, ସେ ଡାଏଟ୍ ବିଷୟରେ ଆପଣଙ୍କୁ ବତେଇ ପାରିବ। ତ ମାନେ ଡକ୍ଟର ପରେ ଫାର୍ମାସିଷ୍ଟ ଜଣେ ଲୋକ, ସେ ଲୋକଟା ଡାଇରେକ୍ଟ ଲୋକଙ୍କ ସାଙ୍ଗରେ କମ୍ୟୁନିକେଟ୍ କରିକି ଏସବୁ ବିଷୟରେ ତାଙ୍କୁ ବତେଇ ପାରିବ।
0: ତା ମାନେ ଭାଇ, ମେଡିକାଲ ଲାଇନ୍ରେ

0: ବହୁତ ଜିନିଷ ରହିଛି ଯେଉଁ ବିଷୟରେ ସଠିକ୍ ସୂଚନା ନ ପାଇ ବହୁତ ଲୋକେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନ ହୋଇପାରୁନାହାନ୍ତି, ଏବଂ ସେହି ସବୁ ଜିନିଷର ସୂଚନା ଆମକୁ ଜଣେ ଫାର୍ମାସିଷ୍ଟ ଦେଇପାରିବ ଏବଂ ଆମକୁ ସଚେତନ କରାଇପାରିବ। ଭାଇ, ଆପଣଙ୍କ କ୍ୟାରିୟରକୁ ନେଇ ଆପଣଙ୍କର ଆଗାମୀ ଯୋଜନା ଓ ସ୍ୱପ୍ନ କ'ଣ ରହିଛି, ଆପଣଙ୍କ ଲକ୍ଷ୍ୟ କ'ଣ ରହିଛି?
1: ମୋ ଗାଁ ଯେଉଁ ଉତ୍କେଲା ଅଛି, ମୁଁ ସେଠୁ ଟିକେ ଜଷ୍ଟ 5 କିଲୋମିଟର ଆଗକୁ କିକିଆ ବୋଲି ଗୋଟେ ଗାଁ ଅଛି, ସେ ଗାଁରେ ମେଡ଼ିସିନ ଷ୍ଟୋର କରିଛି। ସେ ଗାଁରେ ଆଜି ଯାଏଁ ଗୋଟେ ବି ମେଡ଼ିସିନ ଷ୍ଟୋର ନଥିଲା। ମୁଁ ଫାର୍ଷ୍ଟ ଦୋକାନ କଲି ସେଠି। ସେ ଗାଁର ଲୋକଙ୍କ ପାଇଁ ହେଲ୍ଥ ମାମଲାରେ କିଛି ଯୋଗାଯୋଗ ନଥିଲା। ସେମାନେ ଡାଇରେକ୍ଟଲି ଆଇଦର ସେମାନେ ଉତ୍କେଲା ଆସୁଥିଲେ, ନହେଲେ କେସିଙ୍ଗା, ନହେଲେ ବଡ଼ ମେଡ଼ିକାଲ ଭବାନୀପାଟଣାକୁ ଆସୁଥିଲେ। ତ ଏବେ ଯେତେବେଳେ ମୁଁ ମେଡ଼ିସିନ ଷ୍ଟୋର କଲି, 2 ଡକ୍ଟର ସେଠି ବସେଇଲି, ତ ଲୋକଙ୍କୁ ସେଠି ଗୋଟେ ଧୀରେ ଧୀରେ ତାଙ୍କୁ ପାଖକୁ ଗୋଟେ ସୁବିଧା ମିଳିଲା। ସେ ସୁବିଧା ସାଙ୍ଗରେ ମୁଁ ତାଙ୍କୁ ସଚେତନ କରିବାକୁ ଟ୍ରାଏ କରୁଛି ଯେ ଆମେ କେମିତି କରି ଖାଇପାରିବା, କ'ଣ କରିବା, ଖାଇବାରେ କ'ଣ ମେଣ୍ଟେନ୍ କରିବା। ତ ସେ ସାଙ୍ଗରେ ମୁଁ ଏବେ ଯେଉଁ DMLT କରୁଛି, DMLT ପରେ ମୁଁ ଗୋଟେ ପ୍ୟାଥୋଲୋଜି କରିବା ପ୍ଲାନିଂ କରୁଛି ସେଠି। ତାଦ୍ୱାରା କ'ଣ ହେବ, ଡକ୍ଟରଙ୍କ ପାଇଁ ବି ଇଜି ହେଇଯିବ ଡାଇଗ୍ନୋସିସ୍ କରିବାକୁ, ଯେ କ'ଣ ବେମାରୀ ଅଛି, କ'ଣ ମେଡ଼ିସିନ ଆମେ ଦେବା, ଆଉ ସେ ବେସିସ୍ରେ ଆମେ ତାକୁ ଆଗକୁ ବଢ଼ାଇ ପାରିବା। ଗୋଟେ ପ୍ରକାର ତାକୁ ପଲିକ୍ଲିନିକ୍ ଫର୍ମାଟ୍ କୁହନ୍ତି, ପଲିକ୍ଲିନିକ୍, ସେ ମୋର ପ୍ଲାନିଂ ଅଛି।
0: ଭାଇ, ବହୁତ ସୁନ୍ଦର ଚିନ୍ତାଧାରା ରଖିଛନ୍ତି ଆପଣ। ଆପଣ ଏହି କ୍ଷେତ୍ରରେ ଯାଇ ସେହି ସବୁ ବ୍ୟକ୍ତିମାନଙ୍କ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଯେଉଁମାନେ ମେଡ଼ିକାଲ କ୍ଷେତ୍ରରେ ସଚେତନ ନାହାନ୍ତି ଏବଂ ସେହି ସବୁ ସୁବିଧା ପାଇପାରୁନାହାନ୍ତି, ଯେଉଁଟାକି ସେମାନଙ୍କ ଅଧିକାର ରହିଛି। ଏବଂ ଭାଇ, ଆମେ ଆପଣଙ୍କୁ ଆପଣଙ୍କର ଏହି କାର୍ଯ୍ୟ ପାଇଁ ଅନେକ ଶୁଭେଚ୍ଛା ଜଣାଉଛୁ ଏବଂ ପ୍ରାର୍ଥନା କରୁଛୁ ଯେ ଆପଣ ଏମିତି ହିଁ ଆଗାମୀ ଦିନରେ ସମସ୍ତଙ୍କ ସାହାଯ୍ୟ କରୁଥାନ୍ତୁ। ତେବେ ପଢା ଓ କାମ ବ୍ୟତୀତ ଆପଣଙ୍କର ଅନ୍ୟ କିଛି ସଉକ ରହିଛି?
1: ପଢା ବ୍ୟତୀତ, କାମ ବ୍ୟତୀତ ସଉକ ମାନେ ବୁଲିବାକୁ ବହୁତ ଭଲ ଲାଗେ, ଆମେ ଜାଗା ଏକ୍ସପ୍ଲୋର କରିବାକୁ ପସନ୍ଦ କରୁ। ତା ଛଡ଼ା କୁକିଂ ଗୋଟେ ପସନ୍ଦ, ସନ୍ଡେ ଦିନ କୁକିଂ କରିବାକୁ ଭଲ ଲାଗେ, ଆଉ କେବେ କେବେ ଟିକେ ଟିକେ ସାଇରି ଫାଇରି ଲେଖିଦିଉ।
0: ବହୁତ ସୁନ୍ଦର ହବି ଆପଣଙ୍କର ରହିଛି, ଏତିକି ସମୟ ମଧ୍ୟରେ ଆପଣ ଅନେକ କିଛି କାମ କରୁଛନ୍ତି ତାହେଲେ। ତେବେ ଏହି କ୍ଷେତ୍ରକୁ ଯାଇ ଆପଣଙ୍କର ଏମିତି କିଛି ଅନୁଭୂତି ରହିଛି ଯେଉଁଟା ଆମ ଶ୍ରୋତାଙ୍କ ସହ ଆପଣ ବାଣ୍ଟିବାକୁ ଚାହିଁବେ?
1: ଅନୁଭୂତି ମାନେ ମୁଁ ଯେଉଁ 3 ବର୍ଷ ହେଇଗଲା ମେଡ଼ିସିନ ଷ୍ଟୋର ଦେଇଛି କିକିଆରେ, ସେ ଭିତରେ ବହୁତ ଗୁଡ଼ାଏ ଏମିତି ପେସେଣ୍ଟ ବି ଆସନ୍ତି ଯେଉଁମାନଙ୍କୁ ଟୋଟାଲି ନଲେଜ୍ ନାହିଁ, ସେମାନେ ଟୋଟାଲି କିଛି ଜାଣିନାହାନ୍ତି ସେ ବିଷୟରେ। ଏବେ ଯେମିତି ଗୋଟେ ଛୋଟିଆ ଜିନିଷଟେ ହେଲା ଯେ ଜନ୍ମ ଛୁଆରୁ ନେଇକି 5 ବର୍ଷ ପରେ ତାକୁ ଟୋଟାଲି ବଟିକା ଖୁଆଇବା ମନା, ତାକୁ ଆମେ ବଟିକା ଖୁଆଇ ପାରିବାନି। ବଟ୍ ଗାଁରେ ବୁଲୁଥିବା କିଛିଟା ମାନେ ଅନଏଜୁକେଟେଡ୍ ଲୋକ ଯେଉଁମାନେ ଦୋକାନରେ କାମ କରିକି ନ ଏପଟେ ସେପଟେ ଶିଖିକି କାମ, ସେମାନେ କ'ଣ କରୁଛନ୍ତି, ଛୋଟ ଛୁଆମାନଙ୍କୁ ବଟିକା ଦେଉଛନ୍ତି। ଯେଉଁ ବଟିକାଟା ବଡ଼ ଲୋକ ଯଦି ଖାଇବ ତାର ସେ ଡିଜିଜ୍ଟା କଣ୍ଟ୍ରୋଲ୍ ହେବ, ଆଉ ସେ ମେଡ଼ିସିନ୍ଟାକୁ ସେମାନେ ମାନେ ଛୋଟ ଜନ୍ମ ଛୁଆରୁ ନେଇକି 5 ବର୍ଷ ଛୁଆମାନଙ୍କୁ ଦେଉଛନ୍ତି, ଯାହା ଯୋଗୁଁ ତାଙ୍କ ବଡ଼ିରେ ବହୁତ ବେଶୀ ଏଫେକ୍ଟ କରୁଛି। ଆଉ ଏ ଜିନିଷକୁ ନେଇକି ଏଜ୍ ଏ ଫାର୍ମାସିଷ୍ଟ ଆମେ ଜାଣିଛୁ ଯେ ଏଇଟା ଗୋଟେ ବହୁତ ବଡ଼ ଡିମେରିଟ୍ ତାଙ୍କ ପାଇଁ, ଛୁଆମାନଙ୍କ ପାଇଁ, ଫ୍ୟୁଚର୍ରେ ତାଙ୍କୁ ବହୁତ ଗୁଡ଼ାଏ ବେମାରୀ ଆସିବ ତା ଯୋଗୁଁ ଆମେ ତାଙ୍କୁ ସେ ଜିନିଷ ପାଇଁ ଆୱେୟାର କରୁଛୁ। ତ ମୁଁ ଚାହୁଁଛି ଯେ ମେଡ଼ିସିନ ଷ୍ଟୋର ଗୁଡ଼ା ଯେତେ ବି ଅଛି ଆଉ ଯେତେ ବି ଫାର୍ମାସିଷ୍ଟ ଅଛନ୍ତି, ସମସ୍ତେ ଏ ଜିନିଷକୁ ଧ୍ୟାନ ଦେବେ ଯେ ପ୍ରକୃତ ବୟସ ହିସାବରେ ସେମାନେ ମେଡ଼ିସିନଟା ଦେବେ ଲୋକଙ୍କୁ। ଏମିତି ନାହିଁ ଯେ ମେଡ଼ିସିନ ବେପାର କରିବାର ଅଛି, ବିକିବାର ଅଛି, ଆମକୁ ସେ ପାଇଁ ଆମେ ଯାହା ପାଇଲେ ତାହା ଦେଇଦେବା। ଏ ଜିନିଷଟା ଯେତେବେଳେ ମୁଁ ଷ୍ଟାର୍ଟିଂରେ ଗାଁରେ ଦେଖିଲି, ସେ ଅନୁଭୂତିରୁ ମୁଁ ଭାବିଲି ଯେ ନାଇଁ, ମୁଁ ଲୋକଙ୍କୁ ଟିକେ ସଚେତନ କରିବି ଯେ ଆମେ କେଉଁ ପ୍ରକାରର ମେଡ଼ିସିନ ଖାଇବା, ଯେତେ ଦରକାର ସେତେ ଖାଇବା, ଆଉ ଯାହା କୋର୍ସ ଡକ୍ଟର ଦେଉଛନ୍ତି ସେ ଡକ୍ଟରଙ୍କ କୋର୍ସକୁ ଫଲୋ କରିକି ହିଁ ଖାଇବା, ତା ଛଡ଼ା ମାନେ ନିଜରୁ ଖାଇବାନି କେବେ ବି।
0: ଏଇଟା ଆପଣ ଏକଦମ ଠିକ୍ କହିଲେ ଯେ ଅଧିକାଂଶ ଲୋକଙ୍କ ଚିନ୍ତାଧାରା ଏହା ଥାଏ ଯେ ସ୍ୱାସ୍ଥ୍ୟର କିଛି ସମସ୍ୟା ହେଲେ ଆମେ ଗୋଟେ ବଟିକାଟେ ଖାଇଦେବା ଏବଂ ସବୁ ଠିକ୍ ହେଇଯିବ, କିନ୍ତୁ ତାର ପ୍ରଭାବଟି ଆମ ସ୍ୱାସ୍ଥ୍ୟ ଉପରେ କେତେ ପଡ଼ୁଛି ସେଇଟା ସେମାନେ ଭାବନ୍ତି ନାହିଁ। ତେବେ ଶ୍ରୋତାବନ୍ଧୁ, ଯେମିତିକି ଭାଇ କହିଲେ ଯେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ମାତ୍ରେ ପ୍ରଥମେ ଆପଣ ସେଇ ଜିନିଷର ଯାଞ୍ଚ କରାନ୍ତୁ, ସେବା ଜଣେ ଡକ୍ଟର ପାଖକୁ ଯାଇ କରାନ୍ତୁ ବା ଜଣେ ଫାର୍ମାସିଷ୍ଟର ପରାମର୍ଶ ନେଇ କରନ୍ତୁ, କିନ୍ତୁ ବିନା ଯାଞ୍ଚରେ କୌଣସି ବଟିକା ନିଅନ୍ତୁ ନାହିଁ। ତେବେ ଆଜିର ଯୁବପିଢ଼ିଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
1: ଯଦି ସାଇନ୍ସ ଫିଲ୍ଡରେ ଇଣ୍ଟରେଷ୍ଟେଡ୍ ଅଛନ୍ତି ତାହେଲେ ପ୍ରାକ୍ଟିକାଲ ନଲେଜ୍ ନେବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ, ଯୁଆଡ଼ୁ ବି ମିଳୁଛି ସେଆଡ଼ୁ ଆପଣ ନିଅନ୍ତୁ। ଯଦି ଆପଣ ମେଡ଼ିକାଲ ଫିଲ୍ଡରେ ଯାଉଛନ୍ତି, ଡକ୍ଟର ପାଖରେ ରହିକି ଶିଖିପାରିବେ, ଆପଣ ନିୟରେଷ୍ଟ ହସ୍ପିଟାଲରେ ଯାଇକି ଶିଖିପାରିବେ, ଇଭେନ୍ ଆପଣ ମାନେ ବାରମ୍ବାର କ୍ୱେଶ୍ଚିନ୍ କରିକି ଆପଣ ନିଜ ଟିଚର୍ସକୁ ନିଜ ଇନଷ୍ଟିଚ୍ୟୁଟ୍କୁ କହିବେ ଯେ ଆମକୁ ଶିଖାନ୍ତୁ, ତେବେ ହିଁ ଆପଣ ତା ଗୋଟେ ଏକ୍ୟୁରେଟ୍ ୱେରେ ପ୍ରପର୍ ୱେରେ ସେ କାମଟା କରିପାରିବେ। ଖାଲି ଯଦି ଆମେ ଥିଓରିକୁ ଫଲୋ କରିବା ଆଉ ପ୍ରାକ୍ଟିକାଲ ନ ଦେଖିବା ଆଉ ନ ଶିଖିବା ତାହେଲେ ଆମେ କରିବାକୁ ବହୁତ କଷ୍ଟ ହେଇଯିବ, ଆଉ ଗୋଟେ ଟାଇମ୍ ବଢ଼ିଯିବ, ଶିଖିବା ପାଇଁ ଆଉ ଟାଇମ୍ ରହିବନି, ଆଉ କରିପାରିବେନି।
0: ଭାଇ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ଠାରୁ ଅନେକ କିଛି ଶିଖିବାକୁ ପାଇଲୁ ଏବଂ

0: ଆଶା କରୁଛି ଯେ ଆମ ଶ୍ରୋତାବନ୍ଧୁମାନେ ମଧ୍ୟ ଆପଣ କହିଥିବା ପ୍ରତ୍ୟେକଟି କଥାକୁ ଧ୍ୟାନରେ ରଖି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ନିର୍ଣ୍ଣୟ ନେବେ। ତେବେ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସମୟ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ।
0: ଶ୍ରୋତାବନ୍ଧୁ, ଆମ ସହ ସାକ୍ଷାତକାରରେ ଥିଲେ ଆନନ୍ଦ ଜୈନ। ଆଜିର ଆଲୋଚନାରୁ ଆମେ ଶିଖିଲେ ସ୍ୱପ୍ନ କେବଳ ଦେଖିବାକୁ ନଥାଏ, ସେଥିରେ ପରିଶ୍ରମ, ଧୈର୍ଯ୍ୟ ଓ ନିଷ୍ଠା ଦରକାର ପଡ଼ିଥାଏ। ପଥବା କେତେ କଷ୍ଟକର ହେଉ ନା କାହିଁ, ଯଦି ଆମେ ଦୃଢ଼ ସଂକଳ୍ପରେ ଆଗକୁ ବଢ଼ିବା, ସେଇଠି ଆମକୁ ସଫଳତା ନିଶ୍ଚୟ ମିଳିବ। ଆପଣଙ୍କ ମନରେ ଯେତେ ସ୍ୱପ୍ନ ରହିଛି ସେସବୁକୁ ସାକାର କରିବା ପାଇଁ ଆଜିଠାରୁ ଚେଷ୍ଟା କରନ୍ତୁ ଏବଂ ପରିଶ୍ରମ କଲେ ଆପଣଙ୍କୁ ତାର ଫଳ ନିଶ୍ଚୟ ମିଳିବ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ିବା ହେଲେ ତା ପୂର୍ବରୁ ଶୁଣିନେବା ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

ଏହି ସୁନ୍ଦର ଗୀତ ପରି ଆସନ୍ତୁ ଫେରିଯିବା ଆମ ବିଷୟବସ୍ତୁକୁ। ଆଜି ହେଉଛି ଅନ୍ତୋଦୟ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର 25 ତାରିଖରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ଅବସରରେ ଅନ୍ତୋଦୟ ଦିବସ ପାଳନ କରାଯାଏ। ଅନ୍ତୋଦୟର ଅର୍ଥ ହେଉଛି ସମାଜର ଶେଷ ବ୍ୟକ୍ତିଙ୍କ ଉନ୍ନତି ଅର୍ଥାତ୍ ବିକାଶର ସୁଯୋଗ ଓ ଲାଭ ସମାଜର ଶେଷ ବର୍ଗ ପର୍ଯ୍ୟନ୍ତ ପହଞ୍ଚିବା। ସମ୍ଭାବନା କାର୍ଯ୍ୟକ୍ରମ ପାଇଁ ଏହି ଦିନ ଆଉ ଏକ ବିଶେଷ ଗୁରୁତ୍ୱ ରହିଛି, ଦକ୍ଷତା ବିକାଶ ଓ ରୋଜଗାର। ହଁ ଶ୍ରୋତାବନ୍ଧୁ, ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ଦକ୍ଷ କରି ସେମାନଙ୍କୁ ରୋଜଗାର ସହିତ ଯୋଡ଼ିବା ପାଇଁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ବା DDU GKY ଭଳି ପଦକ୍ଷେପ ରହିଛି। ଏହା ଗ୍ରାମୀଣ ଯୁବ ଯୁବତୀଙ୍କ ପାଇଁ ପ୍ଲେସମେଣ୍ଟ ଲିଙ୍କଡ୍ ସ୍କିଲ୍ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ଦିଏ, କାରଣ ଆଜିର ସମୟରେ ଚାକିରି ପାଇଁ କେବଳ ଶିକ୍ଷାଗତ ଯୋଗ୍ୟତା ନୁହେଁ, ଦକ୍ଷତା ମଧ୍ୟ ଅତ୍ୟନ୍ତ ଜରୁରୀ। କମ୍ପ୍ୟୁଟର ଜ୍ଞାନ, ଡିଜିଟାଲ ଦକ୍ଷତା, ଯୋଗାଯୋଗ କ୍ଷମତା, ବୈଷୟିକ ଜ୍ଞାନ ଏବଂ ନିଜ କ୍ଷେତ୍ରରେ ନିରନ୍ତର ଶିଖିବାର ମନୋଭାବ, ଏସବୁ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରେ। ଆଉ ଏହି କଥା ହିଁ ଆମ ସମ୍ଭାବନା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସହିତ ଜଡ଼ିତ। ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନିବା ଏବଂ ତାହାକୁ ସଠିକ୍ ସୁଯୋଗ ସହିତ ଯୋଡ଼ିବା।

ସ୍ୱାସ୍ଥ୍ୟ ଓ ପାରାମେଡିକାଲ କ୍ଷେତ୍ରରେ ଆଉ ଏକ ବଡ଼ ସୁଯୋଗ ରହିଛି। ରେଲୱେ ରିକ୍ରୁଟମେଣ୍ଟ ବୋର୍ଡର 590 ପାରାମେଡିକାଲ ପଦବୀ, ଏଥିରେ ନର୍ସିଂ, ସୁପରିଟେଣ୍ଡେଣ୍ଟ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲ୍ୟାବ ଆସିଷ୍ଟାଣ୍ଟ, ହେଲ୍ଥ ଆଣ୍ଡ ମ୍ୟାଲେରିଆ ଇନ୍ସପେକ୍ଟର ଆଦି ପଦବୀ ରହିଛି। ଆବେଦନର ଶେଷ ତାରିଖଟି ରହିଛି ଆସନ୍ତା ମାସ 14 ତାରିଖ। ଉପରୋକ୍ତ ସମସ୍ତ ନିଯୁକ୍ତିରେ ଯୋଗ୍ୟତା, ବୟସସୀମା, ଆରକ୍ଷଣ, ଦସ୍ତାବିଜ ଓ ଅନ୍ୟାନ୍ୟ ନିୟମ ପଦବୀ ଅନୁଯାୟୀ ଭିନ୍ନ ହୋଇପାରେ, ତେଣୁ ଆବେଦନ କରିବା ପୂର୍ବରୁ ସମ୍ପୃକ୍ତ ସଂସ୍ଥାର ଅଧିକୃତ ବିଜ୍ଞପ୍ତି ଭଲ ଭାବେ ପଢ଼ିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ। ତେବେ ଶ୍ରୋତାବନ୍ଧୁ, ଆଜିର ସମ୍ଭାବନା କାର୍ଯ୍ୟକ୍ରମରେ ଆମେ କଥା ହେଲୁ ସ୍ୱାସ୍ଥ୍ୟ ସେବାରେ ଫାର୍ମାସିଷ୍ଟଙ୍କ ଭୂମିକା ବିଷୟରେ, ଅନ୍ତ୍ୟୋଦୟର ଭାବନା ବିଷୟରେ ଏବଂ ନିଜ ସ୍ୱପ୍ନକୁ ଲକ୍ଷ୍ୟରେ ପରିଣତ କରିବାର ଆବଶ୍ୟକତା ବିଷୟରେ। ମନେ ରଖନ୍ତୁ, ସମ୍ଭାବନା ସମସ୍ତଙ୍କ ଭିତରେ ରହିଛି, ଆବଶ୍ୟକ କେବଳ ତାହାକୁ ଚିହ୍ନିବା, ଦକ୍ଷତାରେ ପରିଣତ କରିବା ଏବଂ ସୁଯୋଗର ସଠିକ୍ ବ୍ୟବହାର କରିବା। ଆଜିର ଏହି କାର୍ଯ୍ୟକ୍ରମ ଯଦି ଆପଣଙ୍କୁ ନିଜର କୌଣସି ସ୍ୱପ୍ନ ବିଷୟରେ ପୁଣି ଥରେ ଭାବିବାକୁ ପ୍ରେରଣା ଦେଇଥାଏ, ତେବେ ଆମର ଏହି ପ୍ରୟାସ ସାର୍ଥକ ହୋଇଛି। ଆଗାମୀ ଦିନରେ ମଧ୍ୟ ନୂଆ ତଥ୍ୟ, ନୂଆ ସୁଯୋଗ ଓ ନୂଆ ସମ୍ଭାବନା ନେଇ ଆମେ ପୁଣି ଆପଣଙ୍କ ପାଖକୁ ଫେରିବୁ। ସେତିକି ପର୍ଯ୍ୟନ୍ତ ନିଜର ଯତ୍ନ ନିଅନ୍ତୁ, ନିଜର ଦକ୍ଷତାକୁ ବିକଶିତ କରନ୍ତୁ ଏବଂ ନିଜ ସ୍ୱପ୍ନକୁ ସୁଯୋଗ ଦିଅନ୍ତୁ।

ଏବେ ତ କାର୍ଯ୍ୟକ୍ରମକୁ ଶେଷ କରିବାର ସମୟ ଆସିଯାଇଛି, କିନ୍ତୁ କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆପଣଙ୍କୁ ଅନୁରୋଧ କରି ରଖିବି, ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର ସମ୍ଭାବନା କାର୍ଯ୍ୟକ୍ରମର ଉପସ୍ଥାପନରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ହଁ ଶ୍ରୋତା ବନ୍ଧୁ, ଏ ସୃଷ୍ଟି ଯେମିତି ସୁନ୍ଦର, ଈଶ୍ୱର ତାରି ପଛରେ ଥାଇ ସେ ସୁନ୍ଦର ତାର ରଚନା କରନ୍ତି। ତେଣୁ ସୁନ୍ଦର ଭିତରେ ସୌନ୍ଦର୍ଯ୍ୟ ପରଖିବା ମଣିଷର ନୈତିକ କର୍ତ୍ତବ୍ୟ। ତେଣୁ ଆସନ୍ତୁ ନା ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରିବା, ଅନ୍ୟକୁ ଈର୍ଷା କରିବା ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ

ସାଧ୍ୟ ମୋତେ ସାହାଯ୍ୟ କରିବା, ସିଆଡ଼ୁ ମୁହଁ ଫେରାଇବା ନାହିଁ। ହଁ, ମଦ ନିଶା ଠାରୁ ଦୂରରେ ରହନ୍ତୁ, ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ସମ୍ବାଦ ଏବଂ ପରେ ଇଂରାଜୀରେ ସମ୍ବାଦ। କାର୍ଯ୍ୟକ୍ରମ ଦ୍ୱାରା ଲେଖିକି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: स्पर्धायां भारतीय क्रीडिका मनप्रीत कौर कांस्य पदकम् अवाप्तवती इति वार्ताः।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଆଦିବାସୀ ଗୀତକ୍ରମରେ ପ୍ରଚାର କରୁଛୁ ବଣ୍ଡା ସମ୍ପ୍ରଦାୟର ଗୀତ ପରିବେଷଣ କରୁଛନ୍ତି ମଙ୍ଗୁଳି ସିସା ଓ ସାଥୀ।
2: ମାଲକାନଗିରି ଜିଲ୍ଲାରେ ବଣ୍ଡା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରି ରହି ଆସୁଛନ୍ତି। ପୁଷ ମାସରେ ବଣ୍ଡା ଭାଇ ଭଉଣୀମାନେ ଖୁସିରେ ଗୀତ ଗାଇ ନାଚନ୍ତି ଏବଂ ଗାଁର ଉନ୍ନତି ପାଇଁ ଗ୍ରାମଦେବୀଙ୍କୁ ପୂଜା କରି ପୌଷ ପର୍ବ ବା ପୁଷାର୍କି ପାଳନ କରନ୍ତି। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଡୁମିରିପଡ଼ା ଗ୍ରାମର ମଙ୍ଗଳି ସିସା ଏବଂ ସାଥୀମାନେ ପରିବେଷଣ କରିଥିବା ପୁଷାର୍କି ସାମ ବା ପୌଷ ପର୍ବ ଗୀତ ଶୁଣିବା।

ଚାଷ କାମ ଆରମ୍ଭ କରିବା ପୂର୍ବରୁ ପ୍ରାୟ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟରେ ଚୈତ୍ର ପର୍ବ ପାଳନ କରିବାର ପ୍ରଥା ରହିଛି। ମାଲକାନଗିରି ଜିଲ୍ଲାର ବଣ୍ଡା ଆଦିବାସୀମାନେ ମଧ୍ୟ ଚୈତ୍ର ପର୍ବ ପାଳନ କରନ୍ତି। ଏ ସମୟରେ ସେମାନେ ଗ୍ରାମଦେବୀଙ୍କ ନିକଟରେ ବିହନ ପୂଜା କରନ୍ତି ଏବଂ ଖୁସିରେ ଗୀତ ଗାଇ ନାଚନ୍ତି। ଏଥର ବଣ୍ଡା ଭାଇ ଭଉଣୀମାନଙ୍କର ଚୈତ୍ର ପର୍ବ ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ମଙ୍ଗଳି ସିସା ଏବଂ ସାଥୀ।

ଆଦିବାସୀ କେତେକ୍ରମରେ ଶୁଣୁଥିଲେ ବୁଣ୍ଡା ସମ୍ପ୍ରଦାୟରେ ଗୀତ ପରିବେଷଣ କଲେ ମଙ୍ଗୁଳି ସିସା ଓ ସାଥୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ। ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ, ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି ଶୋଇଛି, କଣ ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା। ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
1: ତମେ କିଏ?
0: ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଉସା ଯିଏ ଦିନ ବେଳେ କାମୁଡ଼େ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପ୍ୟାକ୍ସ ଓ ଲ୍ୟାମ୍ପସର ଚାଷୀ ସଦସ୍ୟଙ୍କୁ ପ୍ରଥମ ଥର ପାଇଁ ଲାଭାଂଶ ବଣ୍ଟନ। ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଆଜି ପାଇଁ ମୁଲତବୀ। ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଜଳ ସପ୍ତାହର ରାଜ୍ୟବର୍ଗରେ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ପୁରସ୍କାର। ଏସୀୟ କ୍ରୀଡ଼ାର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବୀର ସିଂଙ୍କୁ ରୌପ୍ୟ ପଦକ। ଏବଂ ଅବପାତର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, 6 ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର OUAT ସ୍ଥିତ କୃଷି ଶିକ୍ଷା ସଦନଠାରେ ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ବିପୁଳ ସଂଖ୍ୟାରେ ପ୍ୟାକ୍ସ ଓ ଲ୍ୟାମ୍ପସରେ ଯୋଡ଼ି ହେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହକାର ସେ ସମୃଦ୍ଧି ଆହ୍ୱାନକୁ ପାଥେୟ କରି ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ନିଜର ସମବାୟ ନୀତି ପ୍ରଣୟନ କରିଛି। ଏହା ମାଧ୍ୟମରେ ପ୍ୟାକ୍ସ ଓ ଲ୍ୟାମ୍ପସଗୁଡ଼ିକୁ ଋଣ ପ୍ରଦାନରେ ସୀମିତ ନ ରଖି ଗ୍ରାମାଞ୍ଚଳର ମଲ୍ଟି ସର୍ଭିସ୍ ୱାନ୍ ଷ୍ଟପ୍ ସଲ୍ୟୁସନ୍ କେନ୍ଦ୍ରରେ ପରିଣତ କରାଯାଇଛି।
1: ଲୋକଙ୍କ ସରକାର ଚାଷୀମାନଙ୍କର ଉତ୍ପାଦିତ ସାମଗ୍ରୀର ବଜାର ସୁବିଧାଠାରୁ ସଠିକ୍ ମୂଲ୍ୟ ଦେବା ଯାଏଁ ସବୁ ବ୍ୟବସ୍ଥାକୁ ସହଜ ଓ ସୁବିଧାଜନକ କରିବା ପାଇଁ ଆମ ସରକାର ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି। ଏହି କାରଣରୁ ଆମେ ଓଡ଼ିଶାରେ ଥିବା ପ୍ରାୟ ସମସ୍ତ 4,000 ଧାନ ସଂଗ୍ରହ କେନ୍ଦ୍ରର ଭିତ୍ତିଭୂମି ବିକାଶର ପରିକଳ୍ପନା ଆଜି କରିଛୁ। କେମିତି ଭାବରେ ତାହା ହେଇପାରିବ ଆଉ ସେ ତାର ଭିତ୍ତିଭୂମିକୁ ଆଜି ଆମେ ଗୁରୁତ୍ୱ ଦଉଛୁ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 1,000 ମଣ୍ଡିର ତାହାର ଟ୍ରାନ୍ସଫର୍ମେସନ ୱାର୍କ ରୂପାନ୍ତରଣ କାର୍ଯ୍ୟ ସାରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ।
0: ମୁଖ୍ୟମନ୍ତ୍ରୀ ଏହି ଅବସରରେ 185 ରୂପାନ୍ତରିତ ମଣ୍ଡି, 250 ଜନସେବା କେନ୍ଦ୍ର, 70 ପ୍ୟାକ୍ସ ନୂତନ କାର୍ଯ୍ୟାଳୟ ଓ ଗୋଦାମଘରର ଉଦ୍ଘାଟନ କରିଛନ୍ତି। ଏହାସହ ସମବାୟ ଚିନିଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ମ୍ବା ଓ ଆସିକା ସମବାୟ ଚିନିକଳ ଅଞ୍ଚଳର ଚାଷୀମାନଙ୍କୁ ଏକର ପ୍ରତି 15,000 ଟଙ୍କାର ଇନ୍ପୁଟ୍ ସବ୍ସିଡି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ପ୍ୟାକ୍ସ ଓ ଲ୍ୟାମ୍ପସ ଚାଷୀ ସଦସ୍ୟମାନଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ ଲାଭାଂଶ ବଣ୍ଟନ ପ୍ରକ୍ରିୟାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏଥିରେ ସମୁଦାୟ 8,00,000 ଚାଷୀ ଲାଭାନ୍ୱିତ ହେବେ ବୋଲି ଜଣାପଡ଼ିଛି। ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିବସରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ସହ ଅନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ଆସନ୍ତା ସୋମବାରଠାରୁ ପୁଣି ଥରେ ଗୃହ କାର୍ଯ୍ୟକ୍ଷମ ହେବ। ତେବେ ହଟ୍ଟଗୋଳ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ 4 ରିପୋର୍ଟ ଉପସ୍ଥାପନ କରିଥିବାବେଳେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟରେ 460 ପ୍ରାଥମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାବେଳେ 833 ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, 374 ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାବେଳେ ସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ 13,903 ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସରକାରୀ ସ୍ତରରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଆଗାମୀ ଦିନରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ଓଡ଼ିଶା ବିଧାନସଭା ସ୍ଥିତ ରାଜସ୍ୱ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଓଡ଼ିଶା ଉଠା ଜଳସେଚନ ନିଗମ ଅଧୀନରେ 1,658 ପ୍ରକଳ୍ପର ମରାମତି ତଥା ପୁନରୁଦ୍ଧାର ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲଗାଣ ବର୍ଷା ତଥା ବନ୍ୟା ପରିସ୍ଥିତି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପ୍ରକଳ୍ପଗୁଡ଼ିକର ନିରୀକ୍ଷଣ କରି ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶକ୍ତି ବିଭାଗ, ଜଳସମ୍ପଦ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ

ମଧ୍ୟରେ ସମନ୍ୱୟ ରକ୍ଷା କରି ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ। ଭୁବନେଶ୍ୱରର ନୂତନ ଡିସିପି ଭାବେ ସର୍ବଣା ବିବେକ ଏମ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ବ୍ରହ୍ମପୁରର ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ୱରେ ଥିଲେ। 2013 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ଚାକିରିରୁ ଇସ୍ତଫା ଦେବା ପରେ ଶ୍ରୀ ବିବେକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ଆୟୋଜିତ ନବମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ 2026ରେ ରାଜ୍ୟବର୍ଗରେ ଓଡ଼ିଶା ଜଳସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ଜଳବାୟୁ ସହନଶୀଳ ଜଳ ପରିଚାଳନା ବିଷୟବସ୍ତୁ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ସହଯୋଗୀ ରାଜ୍ୟ ଭାବେ ଅଂଶଗ୍ରହଣ କରିଥିଲା। ଓଡ଼ିଶା ପାଭିଲିୟନ ଜଳ ସଂରକ୍ଷଣ ଓ ବଣ୍ଟନ, ଜଳ ସୁବ୍ୟବହାର, କୃଷି ନବସୃଜନ ଏବଂ ସ୍ଥାନୀୟ ସମୁଦାୟର ଅଂଶଗ୍ରହଣକୁ ଏକୀକୃତ କରି ରାଜ୍ୟର ଜଳ ପରିଚାଳନା ଉପରେ ମଡେଲ ପ୍ରଦର୍ଶିତ କରାଯାଇଥିଲା। ମଡେଲରେ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାର ପୁନରୁଦ୍ଧାର ସହ ଧାନ ଚାଷ, ଜୈବିକ ସାର ପ୍ରୟୋଗ, ଫସଲ ବିବିଧିକରଣ ଏବଂ ସମନ୍ୱିତ ଧାନ ଓ ମାଛ ଚାଷ ଆଦି ସ୍ଥାନ ପାଇଥିଲା। ଏଥିସହ ରାଜ୍ୟର କାନପୁର ଜଳସେଚନ ପ୍ରକଳ୍ପର ମଡେଲ ମାଧ୍ୟମରେ ବୃହତ ଜଳସେଚନ ଭିତ୍ତିଭୂମି ଏବଂ ଆବଶ୍ୟକ ଜଳବଣ୍ଟନ ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସନ୍ତାକାଲି ଆଙ୍ଗନ କାର୍ଯ୍ୟକ୍ରମର ଉଦ୍ଘାଟନ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଦୁର୍ଗାପୂଜା ଅବସରରେ ପୂଜା କମିଟିଗୁଡ଼ିକୁ ଏନ୍ଓସି ପ୍ରଦାନ ପାଇଁ ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରାଯିବ। ଆସନ୍ତା 28 ତାରିଖ ପୂର୍ବାହ୍ନ 10:00 ଅପରାହ୍ନ 5:30 ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ୍ ପରିସରରେ କମିଟିଗୁଡ଼ିକର ଏନ୍ଓସି ପ୍ରଦାନ ସମ୍ପର୍କିତ ଆବଶ୍ୟକ ପ୍ରକ୍ରିୟା ସମ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ସୁନାବେଶ ଆସନ୍ତା ବର୍ଷଠାରୁ ଆରମ୍ଭ ହେବ। ଏନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗ୍ରହ, ମନ୍ଦିର ପ୍ରଶାସନର ସହଯୋଗରେ ପର୍ବପର୍ବାଣୀରେ ଶ୍ରୀଜୀଉଙ୍କୁ ସୁନାବେଶ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟ ମୁଖ୍ୟ ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉ ମନ୍ଦିରରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅନନ୍ତ ବ୍ରତ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥିଲେ। ସେବା ସଂକଳ୍ପ ଅଭିଯାନ ଅବସରରେ ନୂଆପଡ଼ା ଜିଲ୍ଲା ଡୁମେରପାଣି ଗ୍ରାମ ପଞ୍ଚାୟତରେ ଏକ ପେଡ଼ ମା କେ ନାମ 3.0 ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, ଜଳବାୟୁ ସନ୍ତୁଳନ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବିଶ୍ୱ ପର୍ଯ୍ୟଟନ ଦିବସ ଆସନ୍ତା 27 ତାରିଖରେ ପାଳିତ ହେବ। ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ପ୍ରମୋ ରନ୍ ନୟାଗଡ଼ କାର୍ଯ୍ୟକ୍ରମକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଜିଲ୍ଲାରେ ଅପରାଧିକ ମାମଲାର ଦକ୍ଷ ଏବଂ ସମୟୋଚିତ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାର 10,000 ମିଟର ଦୌଡ଼ ପ୍ରତିଯୋଗିତାର ଭାରତର ଗୁଲବୀର ସିଂଙ୍କୁ ରୌପ୍ୟ ପଦକ ମିଳିଛି। ଗୁଲବୀର ଏସୀୟ କ୍ରୀଡ଼ାର ଗତ ସଂସ୍କରଣରେ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ। ଏହାସହ ମହିଳା ସର୍ଟଫୁଟ୍ରେ ମନପ୍ରୀତ କୌର କାଂସ୍ୟ ପଦକ ଜିତିଛନ୍ତି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା 22ରେ ପହଞ୍ଚିଛି। ଏଥିରେ 2ଟି ସ୍ୱର୍ଣ୍ଣ, 9ଟି ରୌପ୍ୟ ଏବଂ 11ଟି କାଂସ୍ୟ ପଦକ ରହିଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଅବପାତ ଆହୁରି ଦୁର୍ବଳ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ନୂଆପଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପ୍ରବଳ ବର୍ଷା ହେବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବୈତରଣୀ ଓ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଭଦ୍ରକ ଆଖୁଆପଦାଠାରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କଟକ, ମାଲକାନଗିରି ସମେତ ଅନ୍ୟ କେତେକ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ଯୋଗୁଁ ପ୍ରବାହିତ କଳାହାଣ୍ଡି ଜିଲ୍ଲାର କଲମପୁର ଏବଂ ଜୟପାଟଣା ବ୍ଲକର ସ୍ଥିତି ଜିଲ୍ଲାପାଳ ସଚିନ ପାୱାର ସମୀକ୍ଷା କରିଛନ୍ତି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

0: କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ ଅମୀୟ କୁମାର ସାହୁ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପ୍ୟାକ୍ସ ଓ ଲ୍ୟାମ୍ପସର ଚାଷୀ ସଦସ୍ୟଙ୍କୁ ପ୍ରଥମ ଥର ପାଇଁ ଲାଭାଂଶ ବଣ୍ଟନ। ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଆଜି ପାଇଁ ମୁଲତବୀ। ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଜଳ ସପ୍ତାହର ରାଜ୍ୟବର୍ଗରେ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ପୁରସ୍କାର ଏବଂ ଅବପାତର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, 6 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ନିର୍ଭରଶୀଳତା ହ୍ରାସ କରି ଏକ ଉତ୍ପାଦକାରୀ ରାଷ୍ଟ୍ର ଆଡ଼କୁ ଭାରତର ଯାତ୍ରା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବିଗତ ବହୁ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ଭାରତ ବିଦେଶୀ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭର କରୁଥିଲା। ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ସେହି ରାଷ୍ଟ୍ରଗୁଡ଼ିକ ଦ୍ୱାରା ପ୍ରଦତ୍ତ ସର୍ତ୍ତାବଳୀକୁ ଗ୍ରହଣ କରିବାକୁ ଭାରତ ବାଧ୍ୟ ହେଉଥିଲା। ଏଥିସହ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆବଶ୍ୟକତା ପୂରଣ ପାଇଁ ଅନେକ ପ୍ରତିଦ୍ୱନ୍ଦ୍ୱିତା ଓ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି 2014 ମସିହାରେ ସରକାର ଏକ ଅଭିନବ ଅଭିଯାନ ଆରମ୍ଭ କରିଥିଲେ, ତାହା ହେଉଛି ମେକ୍ ଇନ୍ ଇଣ୍ଡିଆ। ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ତଥା ସଶକ୍ତ ଭବିଷ୍ୟତମୁଖୀ ଏହି ପଦକ୍ଷେପ ଆଜି ବିଭିନ୍ନ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ସହ ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଖରେ ମଧ୍ୟ ଏକ ଉତ୍ପାଦନକାରୀ ଦେଶ ଭାବେ ମାନ୍ୟତା ପ୍ରଦାନ କରିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଆଜି 12 ବର୍ଷ ପୂରଣ ହୋଇଛି। ଦେଶକୁ ଉତ୍ପାଦନ, ନିର୍ମାଣ ଏବଂ ନବସୃଜନର ଏକ ବିଶ୍ୱସ୍ତରୀୟ ପେଣ୍ଠସ୍ଥଳୀ ଭାବେ ପରିଣତ କରିବା ପାଇଁ ଯାତ୍ରା ଜାରି ରହିଛି। ଏ ଦିଗରେ ପ୍ରୟାସ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଘଟିବା ସହ ଉତ୍ପାଦନ, ନିବେଶ, ଶିଳ୍ପକ୍ଷେତ୍ର ଏବଂ ଦକ୍ଷତା ଅଧିକ ବ୍ୟାପକ ହୋଇଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ବ୍ୟବସାୟ ଓ ନିବେଶକଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିଛି। ଏବେ 27 କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି। ସେଥିରେ 15 ଉତ୍ପାଦନ ଏବଂ 12 ସେବା କ୍ଷେତ୍ର ଅନ୍ତର୍ଭୁକ୍ତ। ନିବେଶକୁ ଅଧିକ ସହଜ ଓ ସୁଗମ କରିବା, ନବସୃଜନକୁ ପ୍ରୋତ୍ସାହନ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ନ୍ୟୁନତମ ସରକାରୀ କ୍ଷେତ୍ର ଏବଂ ସର୍ବାଧିକ ପ୍ରଶାସନ ଆଧାରରେ ବିଭିନ୍ନ କ୍ଷେତ୍ରରେ ପ୍ରକ୍ରିୟା ତଥା ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ନେଇ ପ୍ରୟାସ ଜାରି ରହିଛି। ଏହାର ଫଳାଫଳ ବିଭିନ୍ନ କ୍ଷେତ୍ରରେ ସକାରାତ୍ମକ ଅଭିବୃଦ୍ଧିରୁ ପ୍ରତିପାଦନ ହେଉଛି। ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପ୍ରାୟ 7 ବୃଦ୍ଧି ପାଇଛି। 2014-15 ଏହା 1,90,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ 13,00,000 କୋଟିରୁ ଅଧିକ ହୋଇଛି। ମୋବାଇଲ୍ ଫୋନ୍ ଉତ୍ପାଦନ 33 ବୃଦ୍ଧି ପାଇ 6,27,000 କୋଟି ଟଙ୍କାରେ ପହଞ୍ଚିଛି। ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। 2014-2024 ମଧ୍ୟରେ ପ୍ରାୟ 55,000 ବଗି ନିର୍ମିତ ହୋଇଛି। ହାରାହାରି ବାର୍ଷିକ ରେଳବଗି ଉତ୍ପାଦନ ଏହି 10 ସମୟସୀମା ମଧ୍ୟରେ 5,000 ଅଧିକ ହୋଇଛି। ଦେଶର ପ୍ରତିରକ୍ଷା ଉତ୍ପାଦନ ମଧ୍ୟ ଇତିମଧ୍ୟରେ 4 ଅଧିକ ହୋଇଛି। ଗତ ଆର୍ଥିକ ବର୍ଷରେ ରେକର୍ଡ ପରିମାଣ 1,68,000 କୋଟି ଟଙ୍କାରେ ଏହା ପହଞ୍ଚିଛି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ଅଧିକ ଦକ୍ଷ, ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କରିବା ନେଇ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ଅଟୋମୋବାଇଲ୍ସ କ୍ଷେତ୍ରରେ 33% ବୃଦ୍ଧି ପରିଲକ୍ଷିତ ହୋଇଛି। ଯାତ୍ରୀ ଓ ବାଣିଜ୍ୟିକ ଯାନ ଉତ୍ପାଦନ 65% ଲେଖାଏଁ ବୃଦ୍ଧି ପାଇଥିବା ବେଳେ ତିନିଚକିଆ ଯାନ ଉତ୍ପାଦନ 71% ଓ 2-ଚକିଆ ଯାନ ଉତ୍ପାଦନ 30% ବୃଦ୍ଧି ପାଇଛି। ଔଷଧ ଶିଳ୍ପ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ପରିମାଣ ଆଧାରରେ ତୃତୀୟ ଓ ମୂଲ୍ୟ ଆଧାରରେ 11 ସ୍ଥାନରେ ପହଞ୍ଚିଛି। 2024-25 ଆର୍ଥିକ ବର୍ଷରେ ଏ କ୍ଷେତ୍ରରେ ବାର୍ଷିକ କାରବାର 4,71,898 କୋଟି ଟଙ୍କା ହୋଇଛି। ଉତ୍ପାଦନ ସହ ପ୍ରକ୍ରିୟାକରଣ ଏବଂ ଯନ୍ତ୍ରପାତି ସଂଯୋଗ କ୍ଷେତ୍ର ମଧ୍ୟ ବ୍ୟାପକ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଭାରତ ନିବେଶ ଅନୁକୂଳ ନୀତି ଆପଣାଇଛି। କେତେକ ରଣନୈତିକ କ୍ଷେତ୍ରକୁ ବାଦ ଦେଇ ଅଧିକାଂଶ କ୍ଷେତ୍ର ପାଇଁ 100% ବିଦେଶୀ ପ୍ରତ୍ୟକ୍ଷ ନିବେଶକୁ ଅନୁମତି ପ୍ରଦାନ କରାଯାଇଛି। 2014

0: 14-15 ରୁ ଗତ ଆର୍ଥିକ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ 843 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଗତ 12 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ 169% ବୃଦ୍ଧି ଲକ୍ଷ୍ୟ କରାଯାଇଛି। ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ନିବେଶକୁ ପ୍ରାଧାନ୍ୟ ଦିଆଯାଉଛି। ଏପର୍ଯ୍ୟନ୍ତ ଏହି ପଦକ୍ଷେପ ଅଧୀନରେ 254,000 ଉଦ୍ୟୋଗ କ୍ଷେତ୍ରକୁ ଷ୍ଟାର୍ଟଅପ୍ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। 12 ବର୍ଷ ପୂରଣ କରିଥିବା ମେକ୍ ଇନ୍ ଇଣ୍ଡିଆ ଅଭିଯାନ ବିଶ୍ୱସ୍ତରରେ ଉତ୍ପାଦନ ଓ ନିବେଶ ସ୍ଥଳୀ ଭାବେ ଭାରତର ସ୍ଥିତିକୁ ଅଧିକ ସୁଦୃଢ଼ କରିଛି। ବିଭିନ୍ନ ଦେଶ ସହ ହୋଇଥିବା ବାଣିଜ୍ୟ ଚୁକ୍ତିନାମା ଏହାକୁ ଅଧିକ ତ୍ୱରାନ୍ୱିତ କରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ନିର୍ଭରଶୀଳତା ହ୍ରାସ କରି ଏକ ଉତ୍ପାଦନକାରୀ ରାଷ୍ଟ୍ର ଆଡ଼କୁ ଭାରତର ଯାତ୍ରା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା।
2: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବାଣ୍ଟିଛନ୍। ସମ୍ବଲପୁର ଜିଲ୍ଲାର ତପସ୍ୱିନୀ ପ୍ରେକ୍ଷାଳୟନ ହୋଇଥିବାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଟି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ସମ୍ବଲପୁର ଜିଲ୍ଲା ଭିନ୍ନ ଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ଦେବଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସାଂସ୍କୃତିକ ପ୍ରେକ୍ଷାଳୟ ଆଉ କ୍ରୀଡ଼ା କକ୍ଷନ ଆଇଜ ଜିଲ୍ଲାସ୍ତରୀୟ ସମ୍ବନ୍ଧ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ହୋଇଥିବାର ଜିଲ୍ଲାସ୍ତରୀୟ ସମ୍ବନ୍ଧ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ଜିଲ୍ଲାପାଳ ସମବାୟ ସଦସ୍ୟତା ପଞ୍ଜୀକରଣ ସଚେତନତା ଲାଗି ଗୋଟିଏ ପ୍ରଚାର ରଥର ଶୁଭାରମ୍ଭ କରିଛନ୍। କଳାହାଣ୍ଡି ଜିଲ୍ଲା ଟାଉନହଲ୍ଠାରେ ହୋଇଥିବାର କାର୍ଯ୍ୟକ୍ରମଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ମାଉସୀମା ମନ୍ଦିର ସଭାଗୃହନ ଜିଲ୍ଲା ସମବାୟ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ସମ୍ବନ୍ଧ ମହାଅଭିଯାନର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେନ୍ତା ବରଗଡ଼ ଯଦୁମଣି ଅଡିଟୋରିୟମ୍ଠାରେ ହୋଇଥିବାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର 4 ନମ୍ବର ଦିନେ ଆଇଜଭିଲ୍ ବିରୋଧୀମାନଙ୍କର ଜବର ହୋହଲା ଲାଗି ଗୃହ ଚାଲି ନାଇପାରି MMDR ସଂଶୋଧନ ଆଇନ ପ୍ରସଙ୍ଗକେ ନେଇକରି ବିରୋଧୀ ଦଳର ସଦସ୍ୟମାନେ ଗୃହ ନ ହୋହଲା କରିଥିଲେ। ସକାଳ ବେଳା ଖାଲି 4 ମିନିଟ୍ ଗୃହ ଚାଲିଥିବାର ବେଳେ ପହେଲା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକେ ଉପରବେଳା 4 ବଜେ ତକ ମୁଲତବୀ ଘୋଷଣା କରିଥିଲେ। ତା ଋତୁରୁ ଉପବାଚସ୍ପତି ସର୍ବଦଳୀୟ ବୈଠକ ଡାକିକରି ସମାଧାନର ବାଟ ବାହାର କରିବା ଲାଗି ଚେଷ୍ଟା କରିଥିଲେ ବି କିଛି ଲାଭ ନାଇଁ ଦେଇ ଯେନ୍ଥିଲାଗି ଗୃହକେ ଆଇବା ସୋମବାର ସକାଳର 10:30 ତକ ମୁଲତବୀ ରଖାଯାଇଛି। 1 ଶ୍ରେଣୀରୁ 8 ଶ୍ରେଣୀ ଲାଗି ଥିବାର ନୂଆ ବହିଟି ମୋଟ 1741 ଭୁଲ ଦେଖାଦେଇଥିଲା। ଇ ଭୁଲ ଲାଗି 10 ଜଣଙ୍କର ବିରୋଧୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଆଜ ବିଧାନସଭାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତଥ୍ୟ ରଖିଛନ୍। ମନ୍ତ୍ରୀ କହିଛନ୍ ଇ ଭୁଲ ଲାଗି ଦାୟୀ 6 ଜଣ ସହନିର୍ଦ୍ଦେଶକଙ୍କର ବିରୋଧୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟ ଶିକ୍ଷକ ଶିକ୍ଷା ଗବେଷଣା ଆଉ ତାଲିମ ନିର୍ଦ୍ଦେଶାଳୟର ଆଘର ନିର୍ଦ୍ଦେଶକଙ୍କର ସହିତ 3 ଜଣ ସହନିର୍ଦ୍ଦେଶକଙ୍କୁ ଚାକିରିନୁ ନିଲମ୍ବନ କରାଯାଇଛି ବୋଲି ଲିଖିତ ଉତ୍ତରଥି ମନ୍ତ୍ରୀ କହିଛନ୍। ରାଜ୍ୟ ମାଧ୍ୟମିକ ସ୍କୁଲ୍ର ଡ୍ରପ୍ ଆଉଟ୍ ହାର କମିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାନ କହିଛନ୍। ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ କହିଛନ୍ ଗଲା ବଛର ଡ୍ରପ୍ ଆଉଟ୍ ହାର 15% ଥିବାର ବେଳେ ଇ ବଛର ଏଇଟା 14.1% କମିଛି। ଓଡ଼ିଶା ଶିକ୍ଷା ସର୍ବେକ୍ଷଣର 2,16,131 ଜଣ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଚିହ୍ନଟ କରାଯାଇଥିଲେ। ସେମାନଙ୍କର ଭିତରୁ 79,996 ଜଣଙ୍କୁ ଫେର ଥରେ ବିଦ୍ୟାଳୟକେ ଫେରାଇ ଅଣାହେଇଛି। ସେଆଡ଼େ ଆହୁରି 1,36,135 ଜଣ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଅଛନ୍ ବୋଲି ଗୃହନ ମନ୍ତ୍ରୀ ତଥ୍ୟ ରଖିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 9 ନମ୍ବର ଭାରତ ଅନ୍ତର୍ଜାତୀୟ ଜଲ ସପ୍ତାହ 2026 ରାଜ୍ୟ ବର୍ଗଥି ଓଡ଼ିଶା ଜଲ ସମ୍ପଦ ବିଭାଗକେ ଶ୍ରେଷ୍ଠ ପୁରସ୍କାର ମିଳିଛି। ଜଳବାୟୁ ସହନଶୀଳ ଜଲ ପରିଚାଳନା ବିଷୟବସ୍ତୁ ଉପରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ହୋଇଥିବାର କାର୍ଯ୍ୟକ୍ରମଟି ଓଡ଼ିଶା ସହଯୋଗୀ ରାଜ୍ୟ ଭାବେ ଭାଗ ନେଇଥିଲା। ଓଡ଼ିଶା ପାଭିଲିୟନ୍ଟି ଜଲ ସଂରକ୍ଷଣ ଆଉ ବଣ୍ଟନ ପାଏନ୍ର ଠିକ୍ ବ୍ୟବହାର କୃଷି ନବସୃଜନ ଆଉ ସ୍ଥାନୀୟ ସମୁଦାୟର ଭାଗିଦାରୀକେ ଏକଠନିଆ କରିକି ରାଜ୍ୟର ଜଲ ପରିଚାଳନାକେ ମଡେଲ ପ୍ରଦର୍ଶିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ବର୍ଷ ପୁରା ହୋଇଛି। ଜନସେବାନ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଆଉ ଏହାଦିତକ ଚାଲିଥିବାର ନିରନ୍ତର ଅଙ୍ଗୀକାରବଦ୍ଧତାକେ ଏଇଟା ଦର୍ଶାଉଛି। ସେବା ଆଉ ସୁଶାସନର ଏଇ ଦୂରଦୃଷ୍ଟିଥି ପରିଚାଳିତ ହୋଇକରି ସରକାର 2047 ତକ ବିକଶିତ ଭାରତ ଲକ୍ଷ୍ୟ ପୁରା କରିବା ଲାଗି ସବୁବେଳେ କାମ କରି ଆସୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଦିଗେ ଏଇ ସମର୍ପଣ ଜୀବନକେ ବଦଳଉଛି। ସେବା ସଂକଳ୍ପ ଅଭିଯାନର ଆଜିର ଖାସ କରିଥି ଆସୁନ ଜାନ୍ମା ଆକାଂକ୍ଷୀ ଜିଲ୍ଲା ଆଉ ଚଳଚଞ୍ଚଲ ଗାଁ ବାବଦେ। ଭାରତର ସବୁନୁ ପଛୁଆ ଜିଲ୍ଲା ସବୁ ଲମ୍ବା ସମୟ ଧରିକିରି ବିକାଶର ମୁଖ୍ୟ ସ୍ରୋତନୁ ବାହାରେ ରହିଥିଲେ। ପାରମ୍ପରିକ ଯୋଜନା ଆଉ ସବୁ ସେଠାନ୍କେ ପହଞ୍ଚି ନାଇପାରୁଥାଇ ଆଉ ତଥ୍ୟଭିତ୍ତିକ ପ୍ରତିଯୋଗିତାର ଭିଲ୍ ଅଭାବ ରହିଥିଲା। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ରିଅଲ ଟାଇମ୍ ଡାଟା ରାଙ୍କିଂ ଆଉ ଯୋଜନାମାନଙ୍କର ତାଲମେଲ ସହିତ ଶାସନକେ ଫେରଘାଏ ବରକସ କଲା। ଶେଷ ମାଇଲ୍ଥି ପ୍ରତିଯୋଗିତାମୂଳକ ଆଉ ସହଯୋଗିତାମୂଳକ ସଂଘୀୟ ବ୍ୟବସ୍ଥା ଲାଗୁ କରାଗଲା। ଜିଲ୍ଲାମାନଙ୍କର ରାଙ୍କିଂକେ ଆଗ୍କେ ବଢ଼ାବାର୍ ଲାଗି ପ୍ରତିଯୋଗିତା କରାଯିବାନୁ ସ୍ୱାସ୍ଥ୍ୟ ଶିକ୍ଷା ଆଉ ଜୀବିକା ସୂଚକାଙ୍କଥି ଉନ୍ନତି ଦେଖାଦେଲା।
ସବୁଠାରୁ ପଛୁଆ ଇଲାକା କି ଭିଲ୍ ବିକାଶର।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମାର୍ଚ୍ଚ 2015 ଆରମ୍ଭ ହୋଇଥିବା ଗିଭ୍ ଇଟ୍ ଅପ୍ ଅଭିଯାନ ଧନୀ ଭାରତୀୟ ପରିବାରଗୁଡ଼ିକୁ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କର ଏଲ୍ପିଜି ସବ୍ସିଡି ତ୍ୟାଗ କରିବାକୁ ଉତ୍ସାହିତ କରିଥିଲା। ମହଙ୍ଗା ସାର୍ବଜନୀନ ସବ୍ସିଡିକୁ ଦୂର କରିବା ପାଇଁ ଏହା ଏକ ଜଟିଳ ପ୍ରଶାସନିକ ଉପାୟ ପରୀକ୍ଷା ଲାଗୁ କରିବା ପରିବର୍ତ୍ତେ ସରକାର ଧନୀ ନାଗରିକଙ୍କୁ ସ୍ୱେଚ୍ଛାକୃତ ଭାବରେ ରିହାତି ତ୍ୟାଗ କରିବାକୁ କହିଥିଲେ, ଯାହାଦ୍ୱାରା ସଞ୍ଚୟ ଦ୍ୱାରା ଅବହେଳିତ ଲୋକଙ୍କ ପାଇଁ ରନ୍ଧନ ଗ୍ୟାସ୍ ସଂଯୋଗ ପାଇଁ ପାଣ୍ଠି ଯୋଗାଇ ପାରିବେ। 1,13,00,000 ଅଧିକ ପରିବାର ଅଂଶଗ୍ରହଣ କରିଥିଲେ, ଯାହାଦ୍ୱାରା ପୂର୍ବରୁ କାଠ ଏବଂ ଗୋବର ଉପରେ ନିର୍ଭର କରୁଥିବା ଗ୍ରାମୀଣ ମହିଳାମାନଙ୍କୁ ସ୍ୱଚ୍ଛ ଶକ୍ତି ପ୍ରଦାନ କରିବା ପାଇଁ ଉଜ୍ଜଳା ଯୋଜନାରେ ସିଧାସଳଖ ପାଣ୍ଠି ଯୋଗାଇ ଦିଆଯାଇଥିଲା। ଏହି ଅଭିଯାନ ସଫଳତାର ସହିତ ବ୍ୟକ୍ତିଗତ ତ୍ୟାଗକୁ ଅନ୍ତର୍ଭୁକ୍ତିମୂଳକ ସହଭାଗୀ ଜାତୀୟ ଦାୟିତ୍ୱ ପାଇଁ ଏକ ଶକ୍ତିଶାଳୀ ଉପକରଣ ପରିଣତ କରିଥିଲା। ସୂଚନାଟି ଏତିକିରେ ଶେଷ ହେଲା।

0: ଭିତ୍ତିଭୂମି ନିର୍ମାଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମହିଳାମାନେ ସ୍ୱାବଲମ୍ବୀ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ଅନିଶ୍ଚିତତା ସତ୍ତ୍ୱେ ଭାରତ ଦ୍ରୁତ ପ୍ରଗତିଶୀଳ ବୃହତ୍ ଅର୍ଥନୀତି କ୍ଷେତ୍ରରେ ସ୍ଥିତି ବଜାୟ ରଖିଛି, ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତିସଂଘ ସଂସ୍କାର କ୍ଷେତ୍ରରେ ଅଗ୍ରଗତିର ଅଭାବ କାରଣରୁ ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ନୈରାଶ୍ୟ ବୃଦ୍ଧି ପାଉଥିବା କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ସ୍ମାରକୀ ଉପହାର ଇ ନିଲାମରେ ଓଡ଼ିଶା ଦ୍ରବ୍ୟର ଅଧିକ ଚାହିଦା ପରିଲକ୍ଷିତ ଏବଂ ଏସୀୟ କ୍ରୀଡ଼ାର 10,000 ମିଟର ଦୌଡ଼ ପ୍ରତିଯୋଗିତାରେ ଆଜି ଭାରତୀୟ ପ୍ରତିଯୋଗୀ ଗୁଲବୀର ସିଂହଙ୍କୁ ମିଳିଲା ରୌପ୍ୟ ପଦକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଦେଶର ସହର ଏବଂ ଗ୍ରାମାଞ୍ଚଳ ମଧ୍ୟରେ ଦୂରତା ହ୍ରାସ ପାଇଛି। ଗ୍ରାମାଞ୍ଚଳଗୁଡ଼ିକର ଭିତ୍ତିଭୂମି ନିର୍ମାଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି ସେ କହିଛନ୍ତି। ସେବା ସଂକଳ୍ପ ଅଭିଯାନ ଅଧୀନରେ ବାରାଣାସୀରୁ ଭଦନଗର ଯାତ୍ରା କରୁଥିବା ସେବାଯାତ୍ରୀମାନଙ୍କୁ ଆଭାସୀ ଜରିଆରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତଙ୍କ ଅବଦାନ ଓ ସହଯୋଗରେ ହିଁ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ। ଏ ଯାତ୍ରାରେ ସାମିଲ ହୋଇଥିବା ଯୁବକମାନେ ଦେଶର ସମୃଦ୍ଧି ଦିଗରେ ବିଭିନ୍ନ ସେବାର ନିଦର୍ଶନ ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସେବାଭାବ, ସନ୍ତୁଳନ, ସଂଯମତା, ସମନ୍ୱୟ, ସକାରାତ୍ମକ ମନୋଭାବ, ସମ୍ବେଦନା ଏବଂ ଆଲୋଚନା 7ଟି ନୀତିକୁ ପାଥେୟ କରି ଦଳର ପ୍ରତ୍ୟେକ କର୍ମୀ ଗର୍ବ ଅନୁଭବ କରୁଛନ୍ତି। ବିଶ୍ୱରେ ଅନିଶ୍ଚିତତା ପରିସ୍ଥିତି ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର 7.8%ରେ ପହଞ୍ଚି ପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଭାରତ ଏକ ଦ୍ରୁତ ପ୍ରଗତିଶୀଳ ବୃହତ୍ ଅର୍ଥନୀତି କ୍ଷେତ୍ରରେ ତା'ର ସ୍ଥିତି ବଜାୟ ରଖିପାରିଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଆଜି ଅପରାହ୍ନରେ ଆନ୍ତର୍ଜାତିକ ବାଣିଜ୍ୟ ପ୍ରଦର୍ଶନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହା ଭାରତ ବିଶ୍ୱସ୍ତରରେ ଏକ ଅଭିବୃଦ୍ଧି ସମ୍ପନ୍ନ ଅର୍ଥନୈତିକ କ୍ଷେତ୍ର ଭାବେ ଉଭା ହୋଇଛି ବୋଲି କହିଛନ୍ତି। 2047 ମସିହା ସୁଦ୍ଧା ବିକଶିତ ଭାରତ ସଂକଳ୍ପକୁ ଆଗେଇ ନେବା ଲାଗି ଦେଶ ଅଗ୍ରସର ହେଉଛି ବୋଲି ସେ କହିଛନ୍ତି। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ହେବା ସହ ରପ୍ତାନୀ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିଛି ବୋଲି ଶ୍ରୀ ଶାହା କହିଛନ୍ତି। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି ରାଜ୍ୟରେ କଠୋର ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ଅନୁକୂଳ ଶିଳ୍ପନୀତି ଓ ସୁଶାସନ ଯୋଗୁଁ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ସେ କହିଛନ୍ତି ପ୍ରତିରକ୍ଷା କରିଡର ମାଧ୍ୟମରେ ଉତ୍ତରପ୍ରଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଉଛି। ରାଜ୍ୟରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିର୍ମାଣ ହେବା ସହ ଆମେଥିରେ 1-203 ରାଇଫଲ୍ସ ତିଆରି ହେଉଛି। ଉତ୍ତରପ୍ରଦେଶ ସମ୍ପ୍ରତି ପୁଞ୍ଜିନିବେଶ ଶିଳ୍ପ ବିନିର୍ମାଣ କ୍ଷେତ୍ରରେ ଅଗ୍ରସର ହେଉଛି ଏବଂ ଆଗାମୀ ଦିନରେ $1 ଟ୍ରିଲିୟନ୍ ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ଦିଗରେ ଆଗଉଛି ବୋଲି ଶ୍ରୀ ଶାହା କହିଛନ୍ତି।
1: ଉତ୍ତରପ୍ରଦେଶ କେ ଅନ୍ଦର ଯୋ ପରିବର୍ତ୍ତନ ଆୟା ହେ ଇସି କେ କାରଣ ଆଜ ଉତ୍ତରପ୍ରଦେଶ ଲକ୍ଷ୍ୟ ତୟ କର ସକତା ହେ କି ହମ 1 ଟ୍ରିଲିୟନ୍ କି ଇକୋନୋମି ଉତ୍ତରପ୍ରଦେଶ କୋ ବନାଏଗେ। ଇସ୍ ପ୍ରଦର୍ଶନୀ ମେ କଇ ବ୍ୟାପାରିକ ସମଝୋତେ ବି ହୋନେ ୱାଲେ ହେ, ଦୁନିଆ ଭର ସେ आए हुए खरीदार यहाँ मौजूद है और इससे निश्चित रूप से उत्तर प्रदेश में इन्वेस्टमेंट, उत्पादन और बिक्री तीनों क्षेत्र में बहुत बड़ी बढ़ोतरी होने वाली।
0: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ କହିଛନ୍ତି ଉତ୍ତରପ୍ରଦେଶ ଦେଶର ଏକ ବିନିର୍ମାଣ କେନ୍ଦ୍ର ରୂପେ ଉଭା ହୋଇଛି। ଜାପାନ, ଭିଏତନାମ, ରୁଷିଆ, ସିଙ୍ଗାପୁର ଏବଂ ବେଲାରୁଷ ସହଭାଗୀ ରାଷ୍ଟ୍ର ରୂପେ ଯୋଗ ଦେଇଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରୁ ଆସିଥିବା ଛାତ୍ରଗୋଷ୍ଠୀ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଜାତୀୟ ସଂହତି ଗସ୍ତର ଅଂଶସ୍ୱରୂପ ଏହି ଦଳ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଛନ୍ତି। ଜାତିସଂଘ ସଂସ୍କାର କ୍ଷେତ୍ରରେ ଅଗ୍ରଗତିର ଅଭାବ କାରଣରୁ ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ନୈରାଶ୍ୟ ଭାବ ବୃଦ୍ଧି ପାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ନ୍ୟୁୟର୍କଠାରେ ଚାଲିଥିବା 81ତମ ଜାତିସଂଘ ସାଧାରଣ ଅଧିବେଶନର ମନ୍ତ୍ରୀସ୍ତରୀୟ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଜାତିସଂଘରେ ବିଶ୍ୱର ବାସ୍ତବ ପରିସ୍ଥିତିର ପ୍ରତିଫଳନକୁ ଦୃଷ୍ଟିରେ ରଖି ପରିବର୍ତ୍ତନ ହେବା ଉଚିତ। ଜାତିସଂଘର ସଂସ୍କାରମୂଳକ ପଦକ୍ଷେପକୁ ବିରୋଧ କରୁଥିବା ରାଷ୍ଟ୍ର ଜାତିସଂଘକୁ ବ୍ୟବହାର କରି ସୁଦୃଢ଼ ହୋଇପାରିବେ ନାହିଁ। ଜାତିସଂଘ ସଂସ୍କାର ସର୍ବସମ୍ମତିକ୍ରମେ ହାସଲ ହୋଇପାରିବା ନେଇ ରହିଥିବା ଧାରଣାକୁ ଡକ୍ଟର ଜୟଶଙ୍କର ଅଗ୍ରାହ୍ୟ କରିଛନ୍ତି। ରାଷ୍ଟ୍ରଗୁଡ଼ିକ ସେମାନଙ୍କର ମତାମତ ମୁକ୍ତ ଭାବରେ ଦେବା ଉଚିତ, ଏହାପରେ ଭୋଟିଂ ଜରିଆରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଜାତିସଂଘରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଏହା ଆବଶ୍ୟକ। ଜାତିସଂଘରେ ଅର୍ଥପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ ଉପରେ ମନ୍ତ୍ରୀ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ରାଷ୍ଟ୍ରଗୁଡ଼ିକ ପ୍ରବଳ ଇଚ୍ଛାଶକ୍ତି ଦ୍ୱାରା ମିଳିତ ଭାବେ ଏ କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରେସ୍ଙ୍କ ଆହ୍ୱାନ ପରେ ବୈଦେଶିକ ମନ୍ତ୍ରୀ ଏ ସମ୍ପର୍କରେ ତାଙ୍କ ମତାମତ ପ୍ରଦାନ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆଜି ଜାମାଇକା ପ୍ରତିପକ୍ଷ କାମିନା ଜନ୍ସନ୍ ସ୍ମିଥ୍, ଘାନାର ବୈଦେଶିକ ମନ୍ତ୍ରୀ ସାମୁଏଲ୍ ଓକୁଜେଟା ଆବାକୁଆ, ସୁରିନାମର ମେଲବିନ୍ ବୋଭା ଏବଂ ଇଷ୍ଟ ୱେଷ୍ଟ ସେଣ୍ଟରର ସଭାପତି ସେଲେଷ୍ଟି କୁନାରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସନ୍ଧ୍ୟା 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ସମ୍ବାଦ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ ଏବଂ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲ କରିବୁ।
1: ଦେଶର ଗ୍ରାମାଞ୍ଚଳଗୁଡ଼ିକରେ

0: ବୈଠକ କାଳରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସ୍ୱାର୍ଥ ମୂଲ୍ୟବୋଧ ଏବଂ ବିଶ୍ୱାସ ଭିତ୍ତିରେ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଥିଲା। ଭୂ ରାଜନୈତିକ ବିବାଦ, ଜଳବାୟୁ ପରିବର୍ତ୍ତନ, ଅର୍ଥନୈତିକ ଅନିଶ୍ଚିତତା ଏବଂ ପ୍ରଯୁକ୍ତିବିଦ୍ୟା ବିଶୃଙ୍ଖଳା ଆଦି ପ୍ରସଙ୍ଗ ସମାଧାନ ଦିଗରେ ଗ୍ଲୋବାଲ୍ ସାଉଥ୍ ତା'ର ସ୍ୱର ଜାରି ରଖିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପ୍ରତିରକ୍ଷା ବିଭାଗ ମୁଖ୍ୟ ପଦବୀର ସୃଷ୍ଟି ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଭାରତରେ ପୂର୍ବରୁ 3 ସଶସ୍ତ ବାହିନୀ, ସେନାବାହିନୀ, ନୌବାହିନୀ ଏବଂ ଆକାଶବାହିନୀ ପୃଥକ୍ ପୃଥକ୍ ଭାବେ କାର୍ଯ୍ୟ କରୁଥିଲେ। 1999 କାର୍ଗିଲ୍ ସମୀକ୍ଷା କମିଟି ପରଠାରୁ ଏକ ମିଳିତ କାର୍ଯ୍ୟକାରୀ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। 2019 ଅଗଷ୍ଟ 15 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରତିରକ୍ଷା ବିଭାଗ ମୁଖ୍ୟ ପଦବୀ ସୃଷ୍ଟିର ଘୋଷଣା କରିଥିଲେ। 3 ସଶସ୍ତ ବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ ନେତୃତ୍ୱ ନେବା ଉଦ୍ଦେଶ୍ୟରେ ଏହା କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
1: हमारी तीनों जल थल नभ उनके बीच कोऑर्डिनेशन तो है, हम गर्व कर सके ऐसी हमारी सेना की व्यवस्थाएं हैं। किसी भी हिंदुस्तानी को गर्व हो ऐसा हो, वे अपने अपने तरीके से आधुनिकता के लिए भी प्रयास करते हैं। लेकिन आज जैसे दुनिया बदल रही है, आज युद्ध के दायरे बदल रहे हैं, रूप रंग बदल रहे हैं, आज जिस प्रकार से टेक्नोलॉजी ड्रिवन व्यवस्थाएं बन रही है, तब भारत को भी टुकड़ों में सोचने से नहीं चलेगा। हमारी पूरी सैन्य शक्ति को एक मुस्त होकर के एक साथ आगे बढ़ने की दिशा में काम करना होगा। जल थल नभ में से एक आगे रहे, दूसरा 2 पीछे रहे, तीसरा 3 पीछे रहे तो नहीं चल सकते। तीनों एक साथ एक ही ऊंचाई पर आगे बढ़े।
0: 2019 ଡିସେମ୍ବର ମାସରେ ଏହି ନିଷ୍ପତ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ ଦ୍ୱାରା ଅନୁମୋଦିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟରେ ନୂତନ ସାମରିକ ବ୍ୟାପାର ବିଭାଗରେ ପ୍ରତିରକ୍ଷା ବିଭାଗ ମୁଖ୍ୟ କାର୍ଯ୍ୟ କରିବେ। ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ସଞ୍ଜୟ କୁଲକର୍ଣ୍ଣି କହିଛନ୍ତି, ସମସ୍ତ ସାମରିକ ବ୍ୟାପାର ସଂକ୍ରାନ୍ତରେ ଶୀର୍ଷ ସ୍ତରରେ ଉପଦେଶ ଦେବା ନିମନ୍ତେ ସରକାରଙ୍କ ପକ୍ଷରୁ ସିଡିଏସ୍ ପଦବୀ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ମାରକୀ ଉପହାର ଇ ନିଲାମରେ ଚଳିତ ବର୍ଷ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ସମ୍ପନ୍ନ ଦ୍ରବ୍ୟର ଅଧିକ ଚାହିଦା ପରିଲକ୍ଷିତ ହୋଇଛି। ରାଜ୍ୟର ବିଭିନ୍ନ ପାରମ୍ପରିକ କଳା ଓ କୌଶଳ ସହ ସମ୍ପୃକ୍ତ ଉପହାରଗୁଡ଼ିକ ନିଲାମରେ ସ୍ଥାନ ପାଇଥିଲା। ସେଥିମଧ୍ୟରେ କଟକର ତାରକସି କାର୍ଯ୍ୟ, ରୂପାତରରେ ନିର୍ମିତ ବିଭିନ୍ନ କାରିଗରୀ କୌଶଳ, ସମ୍ବଲପୁରୀ ଓ ଇକତ ବସ୍ତ୍ର ସ୍ଥାନ ପାଇଥିଲା। ସେହିପରି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ରଥଯାତ୍ରାର ପଟ୍ଟଚିତ୍ର, ଆଞ୍ଚଳିକ ପର୍ବପର୍ବାଣୀର ବିଭିନ୍ନ ଐତିହ୍ୟ କାରୁକାର୍ଯ୍ୟ ଏବଂ ସାହିତ୍ୟିକ ଐତିହ୍ୟ ସ୍ଥାନ ପାଇଛି। ଅନ୍ଲାଇନ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସ୍ମାରକୀ ଉପହାର ଇ ନିଲାମ ପ୍ରକ୍ରିୟାର ଅଷ୍ଟମ ସଂସ୍କରଣ ଆସନ୍ତା ମାସ 2 ପର୍ଯ୍ୟନ୍ତ ଜାରି ରହିବ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଗ୍ରହୀ ନିଲାମକାରୀମାନଙ୍କୁ pmmementos.gov.in ପୋର୍ଟାଲକୁ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ଭାରତୀୟ ଦୌଡ଼ ପ୍ରତିଯୋଗୀ ଗୁଲବୀର ସିଂ ଆଜି ଏସୀୟ କ୍ରୀଡ଼ାରେ 10,000 ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ହାଞ୍ଜୋଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାର ଗତ ସଂସ୍କରଣରେ ସେ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ। ଏସୀୟ କ୍ରୀଡ଼ା ଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଗୁଲବୀରଙ୍କୁ 2 ପଦକ ମିଳିଥିଲା। ଚଳିତ ବର୍ଷ ଗ୍ଲାସ୍ଗୋଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ 10,000 ଦୌଡ଼ରେ ରୌପ୍ୟ ଓ 5,000 ଦୌଡ଼ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ। ଗୁଲବୀର ସିଂଙ୍କ ଆଜିର ରୌପ୍ୟ ପଦକ ସହ ଜାପାନର ଆଇଚି ନାଗୋୟାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 22 ପହଞ୍ଚିଛି। ଏଥିରେ 2 ସ୍ୱର୍ଣ୍ଣ, 9 ରୌପ୍ୟ ଏବଂ 11 କାଂସ୍ୟ ପଦକ ରହିଛି। ଏସୀୟ କ୍ରୀଡ଼ାରେ ଟେବୁଲ୍ ଟେନିସ୍ ମିକ୍ସ ଡବଲ୍ସ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଦିଆ ଚିତାଲେ ଏବଂ ମାନୁଷ ଶା କାଂସ୍ୟ ପଦକ ଜିତିଛନ୍ତି। ସେମାନେ ଚୀନ୍ ଯୋଡ଼ିଙ୍କଠାରୁ 8-11, 5-11, 8-11 ପଏଣ୍ଟରେ ପରାଜିତ ହୋଇଥିଲେ। ମହିଳା ସଟ୍ଫୁଟ୍ରେ ମନପ୍ରୀତ କୌର ଆଜି କାଂସ୍ୟ ପଦକ ହାସଲ କରିଛନ୍ତି। ମହିଳା ପୋଲ୍ଭଲ୍ଟରେ ଭାରତୀୟ ପ୍ରତିଯୋଗୀ ବାରାନିକା ଏଲାନଗୋଭାନଙ୍କୁ କାଂସ୍ୟ ପଦକ ମିଳିଛି। 10 ଏୟାର ପିସ୍ତଲ ମିକ୍ସଡ୍ ଦଳଗତ ପ୍ରତିଯୋଗିତାରେ ଭାରତର କମଲଜିତ୍ ଏବଂ ସୁରୁଚ ଇନ୍ଦର ସିଂ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶର ଗ୍ରାମାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମହିଳାମାନେ ସ୍ୱାବଲମ୍ବୀ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ଅନିଶ୍ଚିତତା ସତ୍ତ୍ୱେ ଭାରତ ଦ୍ରୁତ ପ୍ରଗତିଶୀଳ ବୃହତ୍ ଅର୍ଥନୀତି କ୍ଷେତ୍ରରେ ସ୍ଥିତି ବଜାୟ ରଖିଛି, ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତିସଂଘ ସଂସ୍କାର କ୍ଷେତ୍ରରେ ଅଗ୍ରଗତିର ଅଭାବ କାରଣରୁ ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ନୈରାଶ୍ୟ ବୃଦ୍ଧି ପାଉଥିବା କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଏସୀୟ କ୍ରୀଡ଼ାର 10,000 ଦୌଡ଼ ପ୍ରତିଯୋଗିତାରେ ଆଜି ଭାରତୀୟ ପ୍ରତିଯୋଗୀ ଗୁଲବୀର ସିଂଙ୍କୁ ମିଳିଲା ରୌପ୍ୟ ପଦକ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ।

0: ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଚାଷୀ ଭାଇ କକା ଦଦା ମାଆ ବୁହେନ ମନକେ ମୁଇଁ ଗୁରୁବାରୁ ଦଦାର ଜୁହାର। ଆମର ଚାଷୀ ଦଦାମାନେ ତ ବାନିକେ ବାନି ଚାଷ କରୁଛନ୍, ତ କେତେ କେତେବେଳେ ଆମର ଚାଷ କାମକେ ନାନାଦି ସମସ୍ୟାମାନେ ଆସିକରି ଆମର ଚାଷୀ ଦଦାମାନେ ବହୁତ କ୍ଷତିରେ ପଡ଼ିଯାଇଥିସନ୍। ତ ଇ ସେ ସମସ୍ୟାର ସମାଧାନ ଲାଗି ଆମର ବିଶେଷଜ୍ଞ ଆଜ୍ଞା ଆରୁ ଦିଦିମାନଙ୍କର ପରାମର୍ଶ ନେଇକରି ଆମର ଚାଷ କାମନେ ଲଗେଇଥିସୁଁ। ତ ଆଜିର ଫୋନ୍ ଇନ୍ କାର୍ଯ୍ୟକ୍ରମର ବୈଠକକେ ବିଶେଷଜ୍ଞ ଦିଦି ଜଣେ ଆସିଛନ୍। ଦିଦିର ନାଁ ସାଧନା ସ୍ୱାସ୍ତିକ, ଦିଦି ସହକାରୀ ପ୍ରାଧ୍ୟାପକ ହିପାସେ ଉଦ୍ୟାନ କୃଷି ବିଭାଗ କୃଷି ମହାବିଦ୍ୟାଳୟ OUAT ଭବାନୀପାଟଣାରେ କାମ କରୁଛନ୍। ତ ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ଅଛେ ବୈଜ୍ଞାନିକ ପଦ୍ଧତିରେ ଗେଣ୍ଡୁ ଫୁଲ ଚାଷ। ତ ଆମେ ତ ଦିଦି ସଙ୍ଗେ କଥାବାର୍ତ୍ତା ହେଇକରି ଜାଣମା, ତାର ଆଗଲୁ କରି ଆମର ଫୋନ୍ ଯୋଗାଯୋଗ ନମ୍ବର କହିଦେଉଛୁଁ। ଆମର ଫୋନ୍ ଯୋଗାଯୋଗ ନମ୍ବର ହେଲା 0667029562323, ଆର୍ ଗୋଟେ ନମ୍ବର ହେଲା 0667029562628। ତ ଦିଦି ଆପଣକେ ଆମର ବୈଠକ ସ୍ୱାଗତ ଆରୁ ଜୁହାର କରୁଛୁଁ।
1: ଜୁହାର।
0: ତ ପହଲା କରି କହନ୍ ଯେ ଦିଦି, ଆମର ଓଡ଼ିଶାରେ ବହୁତ ଗୁଡ଼ା ନାନାଦି ରକମିଆ ଫୁଲ ଚାଷ ମାନେ ତ ହଉଛେ, ତ ପହଲା କରି କହନ୍ ଯେ ଆମର ଓଡ଼ିଶାରେ ଆରୁ ଆମର କଳାହାଣ୍ଡି ଜିଲ୍ଲାରେ ବି ଇ ମୋଡ଼ା ଗେଣ୍ଡୁ ଫୁଲ ଚାଷ, ଯେନ୍ତାକି ଆମର କଳାହାଣ୍ଡି ଆଉ ନୂଆପଡ଼ା ଜିଲ୍ଲାରେ, କଳାହାଣ୍ଡି ଜିଲ୍ଲାରେ ଆମର କହେସନ୍ ମୋଡ଼ା ଫୁଲ ବୋଲିକରି, ଆରୁ ନୂଆପଡ଼ା ଜିଲ୍ଲାରେ ମଖମେଲ ଫୁଲ ବି ବୋଲସନ୍। ତ ଇ ଫୁଲ ଚାଷର ଆମର ଓଡ଼ିଶାରେ କେନ୍ତା ଚାହିଦା ଅଛେ?
1: ଓଡ଼ିଶାରେ ଗେଣ୍ଡୁ ଫୁଲର ଚାହିଦା, କିମ୍ବା ଆପଣ କହିପାରିବେ ମଣ୍ଡା ଫୁଲ ବା ମଖମେଲ ଫୁଲ ଯେଉଁଟା କହୁଛନ୍ତି, ତା'ର ଚାହିଦା 12 ମାସ ରହିଛି। ବିଶେଷ କରି ଆମର ଦଶହରା, ଦୀପାବଳି, କାର୍ତ୍ତିକ ମାସ, ବିବାହ ଉତ୍ସବ, ମାର୍ଗଶୀର, ଗୁରୁବାର, ନୂଆବର୍ଷ ସମୟରେ ଏହାର ଚାହିଦା ବହୁତ ବଢ଼ିଯାଏ। ପୂର୍ବରୁ ଆମକୁ ଅନ୍ୟ ରାଜ୍ୟ ଯେପରିକି ଆନ୍ଧ୍ରପ୍ରଦେଶ ହେଇଗଲା, ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁଥିଲା, କିନ୍ତୁ ଏବେ ଆମ ରାଜ୍ୟର ଚାଷୀମାନେ ବ୍ୟବସାୟିକ ଭାବେ ଗେଣ୍ଡୁ ଚାଷ କରି ଭଲ 2 ପଇସା ଲାଭ କରିପାରୁଛନ୍ତି। ତ ସେଥିପାଇଁ ଏବେ କିଛିଟା ଦେଖିବେ ଆପଣ, କିଛିଟା ଡିଷ୍ଟ୍ରିକ୍ଟ ଅଛି ଯେଉଁଥିରେ କି ସେମାନେ ଧୀରେ ଧୀରେ ଚାଷ କରିବା ଷ୍ଟାର୍ଟ କଲେଣି, ଯେମିତିକି ସେମାନେ SHG ଥ୍ରୁରୁ ଯେଉଁ ମାଆମାନେ ଅଛନ୍ତି, SHGର ମାଆମାନେ ସେମାନେ ଏବେ କ୍ଲଷ୍ଟର ବେସ୍ଡ ଫାର୍ମିଂ ସିଷ୍ଟମ କରୁଛନ୍ତି ବା କ୍ଲଷ୍ଟରରେ ସେମାନେ ଗେଣ୍ଡୁ ଚାଷ ମଧ୍ୟ କଲେଣି। ତ ତାର ବହୁତ ଚାହିଦା ଅଛି, ଆମେ ତାକୁ ଯଦି ଆହୁରି ଅଧିକା କରିପାରିବା ତାହେଲେ ବହୁତ ଭଲ ହେବ, ଆଉ ଆମର ଇନକମ୍ ମଧ୍ୟ ବଢ଼ିବ।
0: ତ ଦିଦି ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଦଦାମାନେ ଉତ୍ସାହିତ ହୋଇକରି ମଡ଼ା ଫୁଲ ଚାଷ କରବେ। ତ ଆର୍ ଗୋଟେ କଥା ହେଉଛେ ଦିଦି, ଯେ ଆମେ ତ ଯେନ୍ ଚାଷ କଲେ ବି ମୃତ୍ତିକାର ଜଳବାୟୁର କଥା ଆମେ ଚିନ୍ତା କରସୁଁ, ତ କେନ୍ତା ପ୍ରକାର ଜଳବାୟୁ ଆର୍ ମାଟିନେ ଇ ଆମର ଇ ମଡ଼ା ଫୁଲ ଚାଷ ବଢ଼ିଆ କରି ହେଇପାର୍ବା?
1: ଗେଣ୍ଡୁ ଚାଷ ପାଇଁ ଆମକୁ ମୃଦୁ ଜଳବାୟୁ ଆବଶ୍ୟକ, ବେଶୀ ଶୀତ କିମ୍ବା ବେଶୀ ଗରମ ଏହା ପାଇଁ ଭଲ ନୁହେଁ। ମାଟି ବିଷୟରେ କହିଲେ ଆମକୁ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ଦୋରସା କିମ୍ବା ବାଲିଆ ଦୋରସା ମାଟି ସବୁଠାରୁ ଉପଯୁକ୍ତ, ଆଉ ମାଟିର pH 6.5-7.5 ମଧ୍ୟରେ ରହିବା ଉଚିତ।
0: ତ ଏଇଟା ତ ମୃତ୍ତିକାର ଜଳବାୟୁର କଥା କହିଲେ ଦିଦି, ତ ଆମେ ତ ଦେଖୁଛୁଁ ଯେ ଆମର କଳାହାଣ୍ଡି ଜିଲ୍ଲାରେ ଆଉ ଆମର ଘର ମନ୍ଥି ବି ଆମର ଦୁଆରେ ମଡ଼ା ଫୁଲ ଗଛ କେତେଟା ରୂପିଥିସନ୍, ଆର୍ ବେର୍ନେ ବି ରୂପିଥିସନ୍, ଆର୍ ଏବେ ଆମର କେତେ ଚାଷୀ ଦଦା କପା ବେର ତରା ତରା ବି ମଡ଼ା ଫୁଲ ଚାଷ କଲେ ନା। ତ ଆମେ କେନ୍ତେ କରି ଇଟାକେ ବ୍ୟବସାୟିକ ଭିତ୍ତିରେ କର୍ମା, ସେଥିର୍ଲାଗି କେନ୍ କେନ୍ କିସମର ଫୁଲ ମାନେ ଅଛେ ସେ ବିଷୟରେ ଟିକେ କହିଦିଅନ୍ତି ଦିଦି।
1: ଆଜ୍ଞା, ଆମର ଯେଉଁ ମଣ୍ଡା ଫୁଲ ଅଛି

0: ପାଇଁ ବା ଗେଣ୍ଡୁ ଫୁଲ ଅଛି, ସେଇଟା ତ ଆମେ ସମସ୍ତେ ଜାଣିଛେ କି ଆମେ ଆମ ବାଡ଼ିପଟରେ ଲଗାଇ ପାରିବା, ସେଇ ବାଡ଼ିପଟରେ ଲଗାଇକି ମଧ୍ୟ ଆମେ ଯଦି ବିକ୍ରି କରିବା ତାହେଲେ ବି ସେଇଥିରୁ ଆମେ ଲାଭବାନ ହେବା। କିନ୍ତୁ ଆମେ ଯଦି ଦେଖି ରଖିବା କି ତା'ର ଦୁଇଟା ପ୍ରକାରର କିସମ ଅଛି, ଗୋଟେ ହେଉଛି ଆଫ୍ରିକାନ୍ ମ୍ୟାରିଗୋଲ୍ଡ ବା ତାକୁ ଆଫ୍ରିକାନ୍ ଗେଣ୍ଡୁ କିମ୍ବା ମଣ୍ଡା କହିପାରିବେ, ଯେଉଁଟାକି ଗଛ ଆଉ ଫୁଲ ବଡ଼ ହୋଇଥାଏ ଆଉ ତା'ର ରଙ୍ଗ ହଳଦିଆ କିମ୍ବା କମଳା କଲର୍ର ହୋଇଥାଏ। ତା'ର ଯଦି ଆମେ ଏକ୍ଜାମ୍ପଲ୍ ଦେଖିବା ବା ଭେରାଇଟି ବା କିସମର ନାଁ, ପୁଷା ନାରଙ୍ଗୀ, ପୁଷା ବସନ୍ତୀ, କଲକତିଆ ଗେଣ୍ଡୁ, ସେରାକୁଲ, ବିଧାନ ମ୍ୟାରିଗୋଲ୍ଡ 1 ଆଉ ବିଧାନ ମ୍ୟାରିଗୋଲ୍ଡ 2। ଏବେ ଯଦି ଆମେ ଓଡ଼ିଶାରେ ଦେଖିବା, ଓଡ଼ିଶାରେ ବହୁତ ସାରା ଯେଉଁ ଡିଷ୍ଟ୍ରିକ୍ଟ ଅଛି ସେଇଠି ମେନ୍ଲି ଆମର ସେରାକୁଲ୍ ଗ୍ରୋ କରାହେଉଛି କିମ୍ବା ବିଧାନ ମ୍ୟାରିଗୋଲ୍ଡ 1 ଆଉ 2 ଲଗାହେଉଛି। କାରଣ ସେରାକୁଲ୍ ଯେଉଁ ଭେରାଇଟିଟା ଅଛି ସେଇଟା ଆମେ ବର୍ଷ ସାରା ଆମେ ତାକୁ ଲଗାଇ ପାରିବା ବା ସେଇଥିରୁ ଆମେ ଫୁଲ ପାଇପାରିବା। ଆଉ ଗୋଟେ କିସମ ହେଉଛି ଫ୍ରେଞ୍ଚ ମ୍ୟାରିଗୋଲ୍ଡ ବା ଫ୍ରେଞ୍ଚ ଗେଣ୍ଡୁ ତାକୁ କହିପାରିବା। ଏହାର ଗଛର ସାଇଜ୍ ଯେଉଁଟା ଛୋଟ ଆଉ ଫୁଲ ଗୁଡ଼ିକ ମଧ୍ୟ ଛୋଟ କିନ୍ତୁ ଅଧିକା ହୋଇଥାଏ ସେଇଥିରେ। ତା'ର ଯଦି ଆମେ ଦେଖିବା କ'ଣ କ'ଣ ଭେରାଇଟି ବା କିସମ ଅଛି, ସେଇଟା ଗୋଟେ ହେଉଛି ରଷ୍ଟି ରେଡ୍, କ୍ରାକର୍ ଜ୍ୟାକ୍ ଆଉ ରଷ୍ଟୋ କ୍ୟାଭେଲିୟର, ଏହିସବୁ କିସମ ଗୁଡ଼ାକ ଅଛି। କିନ୍ତୁ ଆମେ ଯଦି ଦେଖିବା ବ୍ୟବସାୟିକ ଭିତରେ ଯଦି ଆମେ ଦେଖିବା ତାହେଲେ ଆମେ ଆଫ୍ରିକାନ୍ ଗେଣ୍ଡୁ ବା ଆଫ୍ରିକାନ୍ ମ୍ୟାରିଗୋଲ୍ଡକୁ ଆମେ ଯଦି କରିବା ତା'ର ସବୁଠାରୁ ବେଷ୍ଟ ଭେରାଇଟି ହେଉଛି ପୁଷା ନାରଙ୍ଗୀ ବା କଲକତିଆ ଗେଣ୍ଡୁ କିମ୍ବା ସେରାକୁଲ, ବିଧାନ ମ୍ୟାରିଗୋଲ୍ଡ 1 ଆଉ ବିଧାନ ମ୍ୟାରିଗୋଲ୍ଡ 2।
1: ତ ଆପଣଙ୍କର କଥା ତ ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଦଦା ମାନେ କାମେ ଲଗାଇବେ। ତ ଆମର ଅଞ୍ଚଳରେ ପ୍ରାୟତଃ ଆମେ ଦେଖୁଛୁଁ ଯେ ମ୍ୟାଡ଼ାମ୍ ଇ ଡିଙ୍ଗ ଡିଙ୍ଗ ଗଛରେ ମଳା ଫୁଲ ଗଛ ଆମେ ଦେଖୁଛୁଁ, ଯେନ୍ଟାକି ବଡ଼ ବଡ଼ ଗଛ ହେଉଛେ ଆର୍ ଫୁଲ ଫୁଟୁଛେ, କିନ୍ତୁ ତାର୍ ଗୋଟେ ସମୟ ନା ସେ ଗଛଟା ଫୁଲ ଫୁଟିକରି ଆଉ ନେଇ ଫୁଟବାର ନା ମରିଯାଉଛେ। ତ ଇଟା ତ ତିଆରି କରି କହିଦେଲେ, ତ ସବୁ ଚାଷ ଲାଗି ତ ଗୋଟେ ଋତୁ ଦରକାର, ତ କେନ୍ ସମୟନେ ଆମେ ଇ ମଡ଼ା ଫୁଲ ଚାଷ କଲେ ଆମର ମଡ଼ା ଫୁଲ ବଢ଼ିଆ ଚାଷ ହେଇକରି ଆମର ଚାଷୀ ଦଦାମାନେ ଦୁଇ ପଇସା ବଢ଼ିଆ କରି ପାଇପାରବେ?
0: ଆକ୍ଚୁଆଲି ଆମେ ଗେଣ୍ଡୁ ଚାଷକୁ ଆମେ ବର୍ଷ ସାରା କରିପାରିବା, କିନ୍ତୁ ଯଦି ଦେଖିବା ମେନ୍ଲି ଆମର ରବି ଋତୁରେ ସମସ୍ତେ କରନ୍ତି, କିନ୍ତୁ ଆକୁ ଆମେ ଯଦି ବୈଜ୍ଞାନିକ ପଦ୍ଧତିରେ କରିବା ତାହେଲେ ଆମେ ବର୍ଷ ସାରା କରିପାରିବା। ସେଥିପାଇଁ ବର୍ଷକୁ ତିନିଥର ଆମେ ତାକୁ ଲଗାଇ ପାରିବା, ଖରିଫ ଋତୁରେ, ରବି ଋତୁରେ, ଖରାଦିନେ ମଧ୍ୟ। ତ ତେବେ ଶୀତଦିନିଆ ମାନେ ରବି ଫସଲ ପାଇଁ ସେପ୍ଟେମ୍ବର ଅକ୍ଟୋବର ମାସରେ ତଳି ପକାଯାଏ, ମାନେ ଏବେ ଆପଣ ପକାଇ ପାରିବେ। ଏବେ ଯେହେତୁ ବର୍ଷା ହେଉଛି, ବର୍ଷା ଛାଡ଼ୁ ଛାଡ଼ୁକା ଆମେ ସେଥିରେ ଆମେ ତଳି ପକାଇ ଦେଇପାରିବା, ଯାହାକି ଦୀପାବଳି ବା ଶୀତ ଦିନେ ଭଲ ବିକ୍ରି ହେବ। ମଞ୍ଜିରୁ ତାପରେ ଆମେ ଯଦି ଖରାଦିନେ କରୁଛେ ତାହେଲେ ଖରାଦିନ ପାଇଁ ଆମେ ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ଆମେ ତଳି ପକାଇ ଦେଇପାରିବା। ଆଉ ଖରିଫ ପାଇଁ, ଖରିଫ ହେଲେ ଆମର ମାର୍ଚ୍ଚ ଏପ୍ରିଲ ମେ ଭିତରେ ଆମେ ତଳି ପକାଇ ଦେଇପାରିବା। ତ ଫାର୍ଷ୍ଟ ଆମେ ଜାଣିବା କି ଯେତେବେଳେ ତଳି ପକାଉଛେ ତା'ର କେମିତି କେଉଁ ପ୍ରସେସରେ ପକାଇବା ଦରକାର, କାରଣ ସେଇଟା ବେଶୀ ଇମ୍ପୋର୍ଟେଣ୍ଟ। ତ ଆମେ ସବୁବେଳେ ଯେତେବେଳେ ବି ମଞ୍ଜି କିଣୁଛେ ଆମେ ଗୋଟେ ଜଣାଶୁଣା ଜାଗାରୁ କିଣିବା, ଯେମିତିକି ଗଭର୍ଣ୍ଣମେଣ୍ଟ ଅଫିସିଆଲ୍ସ ବା ଗଭର୍ଣ୍ଣମେଣ୍ଟରୁ କିଣିବା କିମ୍ବା ଜଣାଶୁଣା ଦୋକାନରୁ କିଣିବା, ଯାହାର ଯେମିତି କିଛି ନାମୀ ଦାମୀ କମ୍ପାନୀ ଥିବ ସେଇ ଜାଗାରୁ ଆମେ ମଞ୍ଜି କିଣିବା ଫାର୍ଷ୍ଟ। ତାପରେ ଯେତେବେଳେ ଆମେ ମଞ୍ଜି ବୁଣିବାକୁ ଯାଉଛେ ତ ସବୁବେଳେ ମନେ ରଖିବେ କି ମଞ୍ଜି ବୁଣିବା ପୂର୍ବରୁ ଆମକୁ ମଞ୍ଜି ବିଶୋଧନ କରିବା ଦରକାର। ତାପରେ ଯେତେବେଳେ ଆମେ ନର୍ସରୀ ବା ତଳି ଘେରା ତିଆରି କରୁଛେ ତା'ର ଟିକେ ମୁଁ କହିଦେବି କି କେମିତି ଆପଣ କରିବା କଥା। ତ ଫାର୍ଷ୍ଟ ଅଫ୍ ଅଲ୍ ଆମକୁ ଓସାରଟା କେତେ ରଖିବା କଥା, ଯେତେବେଳେ ଆମେ ତଳି ଘେରା କରୁଛେ ବା ବେଡ଼୍ ବନାଉଛେ ସେତେବେଳେ ଆମର ଓସାରଟା 1 ମିଟର ରହିବା ଦରକାର ଆଉ 3 ମିଟର ତା'ର ଲମ୍ବା ରହିବା ଦରକାର। ଆଉ ଯେଉଁ ଆମେ ଯେଉଁ ବେଡ଼୍ଟା କରିବା ତାକୁ ବା ନର୍ସରୀ ଯେଉଁଟା କହନ୍ତି ବା ନର୍ସରୀ ବେଡ଼୍, ତା'ର ଉଚ୍ଚତାଟା ଆମେ 10-15 ସେମି ରଖିବା ଦରକାର। ତାପରେ ସେଇଥିରେ ଆମେ କେମିତି ମଞ୍ଜି ବୁଣିବା, ଆମେ ସବୁବେଳେ ଦେଖିଥିବେ କି ଆମେ ଯେତେବେଳେ ମଞ୍ଜି ବୁଣୁଛେ ଏମିତି ବୁଣି ଦେଉଛେ, କିନ୍ତୁ ଆକ୍ଚୁଆଲି ବୁଣିବା କଥା ନୁହଁ, ଆମେ ଲାଇନ୍ରେ ମଞ୍ଜି ରୋଇବା କଥା। ଯେମିତିକି ଲାଇନ୍ ସୁଇଙ୍ଗ ହେବ ବା ତାକୁ ଲାଇନ୍ ସୁଇଙ୍ଗ କୁହାଯାଏ ସେଇ ଅନୁସାରେ କରିବା।
1: ହ୍ୟାଲୋ ହ୍ୟାଲୋ

0: ତ ଆମର୍ ଚାଷୀ ଦଦାଗୁଡ଼େ ତ ଆମର୍ ଫୋନ୍ ଲାଇନ୍ରେ ଥିଲେ ଆର୍ କୌଣସି କାରଣରୁ ଫୋନ୍ ଯୋଗାଯୋଗ ନାଇଁ ହେଇପାର୍ବାର୍। ତ ଫେର୍ ଆମେ ବିଷୟବସ୍ତୁ କହେମା ଯେ ଇ ଆମେ ତ ଯେନ୍ ଚାଷ୍ କଲେ ବି ଜମି ପ୍ରସ୍ତୁତି ଆର୍ ଗୁଟେ ଖତ୍ ସାର୍ ଲାଗ୍ସି ଆଜ୍ଞା। ତ ଗେଣ୍ଡୁ ଫୁଲ୍ ଚାଷ୍ରେ କେନ୍ତା କରି କେନ୍ କେନ୍ ପ୍ରକାର ଆମେ ଖତ୍ ସାର୍ ବ୍ୟବହାର କରିପାର୍ମା? ହ୍ୟାଲୋ, ଜୁହାର ଜୁହାର, ଆପଣ କେନ୍ ଗାଁରୁ କହୁଛନ୍ ଆର୍ କିଏ କହୁଛନ୍? ଆଜ୍ଞା ଆଜ୍ଞା ଆଜ୍ଞା
1: ଆଜ୍ଞା, ମୁଇଁ ଗୋଟେ ପଚାରିବାର।
0: ହଁ, ଆପଣ ଆମର ବିଶେଷଜ୍ଞ ଦିଦି ବସିଛନ୍, ଯେକୌଣସି ପ୍ରଶ୍ନ ଅଛେ ବୋଲେ ପଚାରି ପାରନ୍।
1: ଆଜ୍ଞା, ଏଇ ଯେନ୍ ଗେଣ୍ଡୁ ଚାଷ କହୁଛନ୍, ଏନ ରେଟ୍ କେତେ ରହିବା ବେଲେ ପଇସା ପତର କେତେ କରବାର ଲାଗି?
2: ଆଜ୍ଞା, ସେଥିପାଇଁ ଆମକୁ କିଛି ବେଶୀ ସେଥିରେ ଆମର ଇନଭେଷ୍ଟମେଣ୍ଟ ନାହିଁ, ବେଶୀ ପଇସା ଲାଗିବନି। କାରଣ ଆମେ ଯେଉଁ ନର୍ମାଲ ଆମେ ଯେଉଁ ବଜାରରେ ଆମକୁ ମିଳୁଛି ମଞ୍ଜି, ସେଇ ମଞ୍ଜିରୁ ମଧ୍ୟ ଆମେ କରିପାରିବା। ଆମର ଯଦି ଛୋଟ ଏରିଆ ବି ଅଛି, ସେଇଥିରେ ଆମେ ପଛପଟେ ଆମର ଗଛ ଲଗାଇ ଦେଇପାରିବା, ଆଉ ସେଇଥିରୁ ଯେତିକି କଲେକ୍ସନ୍ ହେଉଛି ସେଇଥିରୁ ବି ଆମେ ଦେଖିଥିବା ମାର୍କେଟରେ ଯଦି ଦେଖିବା, ଆମେ ମାଳ କରିକି ଯଦି ବିକୁଛେ 50 ଟଙ୍କାରେ ଆମର ବିକ୍ରି ହେଇଯାଉଛି। ଆଉ ଦେଖିବେ ଯଦି ଆମର 50-60 ଟଙ୍କା ମଧ୍ୟରେ ଯଦି ସେଇ ଟାଇମ୍ରେ କିଛି ପୂଜା ପର୍ବାଣି ଅଛି, ତାହେଲେ ଆମକୁ 50-60 ଟଙ୍କାରେ ଆମେ ବିକ୍ରି କରିପାରିବା। ତ ସେଥିପାଇଁ ଆଉ ସେଇଥିରେ ବେଶୀ ପଇସା ଦରକାର ନାହିଁ। ସିମ୍ପଲି ଆମର ଯେଉଁ ନର୍ମାଲ ସିଡ୍ ମିଳୁଛି ବା ନର୍ମାଲ ମଞ୍ଜି ମିଳୁଛି, ତାକୁ ଆମେ କରିକି ଗ୍ରୋ କରିପାରିବା।
0: ତ ଆମେ ଆର୍ଥରେ ଆମର ଆଲୋଚନାକେ ଯିମା ଯେ ଆମେ ତ ଯେନ୍ ଚାଷ୍ କଲେ ବି ଆମର୍ ଜମି ପ୍ରସ୍ତୁତି ଗୁଟେ ଆର୍ ଖତ୍ ସାରର କଥା ଚିନ୍ତା କରସୁଁ। ତ ଆମର୍ ଇ ଯେନ୍ ମଡ଼ାଫୁଲ୍ ଚାଷ୍ କର୍ମୁ ଯେ ଆଜ୍ଞା, ଇତି କେନ୍ତା ପ୍ରକାର ଜମି ପ୍ରସ୍ତୁତି କର୍ମୁ ଆର୍ କେନ୍ କେନ୍ ପ୍ରକାର ଖତ୍ ସାର ମାନେ ବ୍ୟବହାର କର୍ବାକେ ପଡ଼୍ବା?
2: ଆଜ୍ଞା, ଫାର୍ଷ୍ଟ ଆମେ ଜମିକୁ ଯେତେବେଳେ ଆମେ ଯେଉଁ ଜମିରେ ଆମେ ଲଗାଇବା ବୋଲି ପ୍ଲାନ୍ କରୁଛେ, ସେଇ ଜମିକୁ ଫାର୍ଷ୍ଟ ଆମେ ହଳ କରିଦେବା। 2-3 ଥର ତାକୁ ଭଲସେ ହଳ କରିବା, ଯେମିତିକି ମାଟି ସବୁ ଗୁଣ୍ଡ ହେଇଯିବ। ଗୁଣ୍ଡ ହେଇସାରିଲା ପରେ ତାକୁ ଆମେ କିଛି ଦିନ ପାଇଁ ଛାଡ଼ିଦେବା, ତାକୁ ଯେଉଁଟାକୁ କୁହନ୍ତି କି ସଏଲ୍ ସୋଲାରାଇଜେସନ୍, ମାନେ ତା ଉପରେ ଖରା ପଡ଼ିବ। ଖରା ପଡ଼ିଲେ ସେଇଥିରେ ଯେତିକ ବି କୀଟାଣୁ ଅଛନ୍ତି ବା ଜୀବାଣୁ ଅଛନ୍ତି ବା ଯେଉଁ ଘାସର ମଞ୍ଜି ଅଛି ସେଗୁଡ଼ାକ ସବୁ ନଷ୍ଟ ହେଇଯିବ। ତ ତାକୁ ସେଥିପାଇଁ ସଏଲ୍ ସୋଲାରାଇଜ୍ କରିବା, 15 ଦିନ ଯାଏ ତାକୁ ଖୋଲା ଛାଡ଼ିଦେବା। ତାପରେ ଯେମିତି ସୂର୍ଯ୍ୟର କିରଣ ପଡ଼ିବ, ତାପରେ ଆମେ ସେଇଥିରେ ତାକୁ ଆଉ ଥରେ ଭଲସେ ଗୁଣ୍ଡ କରିଦେଇକି ସେଇଥିରେ ଆମେ 8-10 ଟନ୍ ସଡ଼ା ଗୋବର ଖତ ବା ଯାହାକୁ FIM କୁହନ୍ତି ବା ଫାର୍ମ ୟାର୍ଡ ମ୍ୟାନୁଆର୍ କୁହନ୍ତି, ତାକୁ ଆମେ ଭଲ ଭାବରେ ପକାଇକି ମିଶାଇଦେବା। ମିଶାଇ ସାରିଲା ପରେ ତାପରେ ଆମେ କ'ଣ କରିବା ନା, ଆମର ଜାଣିଛନ୍ତି ସବୁଠାରୁ ରାସାୟନିକ ସାର ମଧ୍ୟରେ ଯବକ୍ଷାରଜାନ ଗୋଟେ ଅଛି, ସଲଫର ଅଛି ଆଉ ପଟାସ ଅଛି। ତ ଆମେ 40 କିଲୋଗ୍ରାମ ଯବକ୍ଷାରଜାନ, 24 କିଲୋଗ୍ରାମ ସଲଫର, 24 କିଲୋଗ୍ରାମ ପଟାସ ଦେଇପାରିବା।
0: ହ୍ୟାଲୋ
3: ହ୍ୟାଲୋ,
0: କିଏ କହୁଛନ୍, କେନ୍ ଗାଁରୁ କହୁଛନ୍? ହଁ କହନ୍।
3: ମୋର ପ୍ରଶ୍ନ ହେଲା ଯେ ଗଛକେ କେନ୍ତା କରି ଯତ୍ନ ନେମୁ ଆମେ ଗଛ ହେଲା ପରେ?
0: ଯତ୍ନ ପାତନର କଥା କହୁଛନ୍? ହଁ ଦିଦି ତ ଆମ ପାଖେ ଅଛନ୍, ସେ ଭଲ କରି ବୁଝେଇ ଦେବେ।
2: ଆଜ୍ଞା ହଁ, ମୁଁ କହୁଛି, ଆପଣ ବଢ଼ିଆ କ୍ୱେଶ୍ଚିନ୍ଟା ପଚାରିଲେ। ଫାର୍ଷ୍ଟ ଆପଣ ଯେତେବେଳେ ମଞ୍ଜି ନେଉଛନ୍ତି, ମଞ୍ଜି କିଣିବେ କେଉଁଠୁ? ତ ଆପଣ ଗୋଟେ ମଞ୍ଜି ଯେତେବେଳେ ଭଲ ଜାଗାରୁ ଗୋଟେ କିଣିବେ ବା ଯେଉଁ ଗୋଟେ ଭଲ କମ୍ପାନୀରୁ କିଣିବେ, କିଣିସାରିଲା ପରେ ଆପଣ ତାକୁ ଯେତେବେଳେ ତଳି ପକାଇବାକୁ ଯିବେ ନା, ତାକୁ ମଞ୍ଜି ବିଶୋଧନ କରିବେ। ତ ମଞ୍ଜି ବିଶୋଧନ ବିଷୟରେ ମୁଁ ଟିକେ କହି ରଖୁଛି କି ମଞ୍ଜି ବିଶୋଧନ ଯେତେବେଳେ ବି କରୁଛନ୍ତି, ଆମର ସାଫ୍ ବା କିଛି ବି ଫଙ୍ଗିସାଇଡ୍ ବା ସିଡ୍ ଟ୍ରିଟିଂ କେମିକାଲ୍ସ କିଛି ଥାଏ, ଯାହାର ନାଁ ହେଉଛି ସାଫ୍, କାର୍ବେଣ୍ଡାଜିମ୍, ଟାଗମିଲ୍, ଏଇସବୁ ନାଁରେ ବିକ୍ରି ହେଉଛି ମାର୍କେଟରେ। ତ ସେଇଟା ଆପଣ ନେଇ ଆସିବେ, ଗୋଟେ କେଜି ମଞ୍ଜିରେ 1-2 ଗ୍ରାମ ଅର୍ 2-3 ଗ୍ରାମ ମଧ୍ୟ ଆପଣ ନେଇପାରିବେ। ତାକୁ ନେଇକି ଭଲସେ ଗୋଳେଇ ଦେବେ, 30 ମିନିଟ୍ ପାଇଁ ତାକୁ ରଖିବେ, ତାପରେ ଆମେ ତାକୁ ନେଇକି ମଞ୍ଜି ବୁଣିପାରିବା। ତ ଯେତେବେଳେ ମଞ୍ଜି ବୁଣୁଛନ୍ତି ସେତେବେଳେ ଆପଣ ଚେଷ୍ଟା କରିବେ କି ତାକୁ ଲାଇନ୍ ସୋଇଂ କରିବେ, ମାନେ ଧାଡ଼ିରେ ମଞ୍ଜି ଗୁଡ଼ାକ ପକାଇବେ। କାରଣ ଆପଣ ଯଦି ବୁଣି ଦେଉଛନ୍ତି, ବୁଣିଦେଲେ କ'ଣ ହେବ ନା, ସବୁ ଗଛକୁ ମାନେ ଭଲସେ ହେଇପାରିବନି, ସେଥିପାଇଁ ଆପଣ ଲାଇନ୍ରେ ଲଗାଇବେ, ଲାଇନ୍ରେ ମଞ୍ଜି ବୁଣିବେ। ତାପରେ ତାକୁ କ'ଣ କରିବେ ନା, କିଛି ଦିନ

0: ପରେ ତା ଉପରେ ମଲ୍ଚ ପକେଇଦେବେ। ମଲ୍ଚିଂ ମାନେ ବୁଝୁଛନ୍ତି ବା ଯଦି ମଲ୍ଚିଂ ବି
1: ନାଇଁ
0: ନାହିଁ
1: ବୁଝିବାର
0: ତାହେଲେ,
1: ନାହିଁ।
0: ମଲ୍ଚିଂ ମାନେ ଆପଣ ପତ୍ର କିମ୍ବା ଘାସ ଘୋଡ଼େଇ ଦେଇପାରିବେ, ତାହେଲେ ଜଲ୍ଦି ସେଇଟା
1: ଆଜ୍ଞା
0: କ'ଣ
1: ଆଜ୍ଞା
0: ହେବ ନା ଜର୍ମିନେସନ୍ ହେଇଯିବ।
1: ଆଜ୍ଞା
0: ଜର୍ମିନେସନ୍ ହେଇସାରିଲା ପରେ ଆପଣ ଯେତେବେଳେ ସିଏ 20ରୁ 25 ଦିନର ହେଇଯିବ ଗଛଟା, ତାପରେ ତାକୁ ଆପଣ ତାକୁ ଗୋଟେ କୁହନ୍ତି, ତାପରେ ସିଡ୍ଲିଂ ଟ୍ରିଟମେଣ୍ଟ କରିବା। ତା ମାନେ ଆପଣଙ୍କୁ ଯେଉଁ କହିଲି ଫଙ୍ଗିସାଇଡ୍ ଯେମିତିକି ସାଫ୍, ତାର ଗୋଟେ ଘୋଳ ବନେଇବେ। ଘୋଳ ବନେଇକି ସେଇ ଚାରା ଗୁଡ଼ାକ ସେଥିରେ ବୁଡ଼େଇକି ରଖିବେ 30 ମିନିଟ୍ ପାଇଁ, ତାର ଖାଲି ଚେରଟା ବୁଡ଼େଇକି ରଖିବେ। ଚେରଟା ବୁଡ଼େଇ ସାରିଲା ପରେ ତାକୁ ଆପଣ ଆପଣଙ୍କର ମେନ୍ ଫିଲ୍ଡରେ ନେଇକି ରୋପି ପାରିବେ।
1: ଆଜ୍ଞା
0: ଆଜ୍ଞା,
1: ଧନ୍ୟବାଦ ଆଜ୍ଞା।
0: ଧନ୍ୟବାଦ।
2: ତ ଫେର୍ ଥରେ ଆମର୍ କଥାକେ ଆସ୍ମା ଯେ ଦିଦି, ଆମର୍ ଚାଷୀ ଦଦା ମାନେ ଯେନ୍ ମଡ଼ା ଫୁଲ୍ ଗଛ ମାନେ ଖଣେ ଖଣେ ବଡ଼୍ ହେଇଗଲେ ଟିପି ମନ୍କେ ଛିଡ଼େଇ ପକାସନ୍, ତ ଇ ଗଛ ଟିପିକେ ଛିଡ଼େଇ ଦେଲେ ଆମର୍ କାଣା ସବୁ ସୁବିଧା ହେଇପାର୍ସି ସେ କଥା ଟିକେ କହିଦିଅନ୍ତି ଦିଦି।
0: ଆଜ୍ଞା, ଏଇଟା ଗୋଟେ ହେଉଛି, ତାକୁ କୁହନ୍ତି ଅଗ ଛାଣ୍ଟିବା ବା ପିଞ୍ଚିଂ ତାକୁ ଆମେ କହୁ। ତ ଏଇଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ତଳି ରୋପଣ ପରେ 30ରୁ 35 ଦିନ ପରେ ଆମକୁ ଅଗ ଭାଙ୍ଗି ଭାଙ୍ଗି ଦିଆଯାଏ ବା ତାକୁ ଆମେ ପିଞ୍ଚିଂ କହୁ। ତ ସେଇଟା କଲେ କ'ଣ ହେବ ନା, ତା ଉଚ୍ଚତାଟା ବେଶୀ ବୃଦ୍ଧି ହେବନି ଆଉ ଶାଖା ପ୍ରଶାଖା ଅଧିକ ବାହାରିବ। ଯେତେ ଶାଖା ପ୍ରଶାଖା ଅଧିକ ବାହାରିବ ସେତିକି ଆମର ଫୁଲର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ତ ଯେତିକି ଫୁଲ ସଂଖ୍ୟା ଅଧିକା ହେବ ଆମର ଅମଳ ମଧ୍ୟ ସେଇ ଅନୁସାରେ ଅଧିକା ହେବ ଆଉ ଆମେ ସେଇଥିରୁ ଲାଭବାନ ହୋଇପାରିବା।
2: ତ ଏଇଟା ଗୋଟେ ତିଆର କଥା କହିଲେ, ଆପଣଙ୍କ କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଦଦା ମାନେ କାମେ ଲଗାବେ। ତ ଆର୍ ଗୋଟେ କଥା ଆମର ମନେ ପସନ୍ଦ ଉଠୁଛି ଯେ ଆମେ ତ ଯେନ୍ ଚାଷ୍ କଲେ ବି ଆମର ଚାଷ୍କେ ରୋଗ ପୋକ ମାନେ ଖାଇଯାଏସି, ତ ଆମର ହେନ୍ତି ମଡ଼ା ଫୁଲ୍ ଚାଷ୍ ନେ କେନ୍ତା କେନ୍ତା ପ୍ରକାର ରୋଗ ପୋକ ମାନେ ହେସି ସେ ବିଷୟରେ ଟିକେ କହିଦିଅନ୍ ଆଜ୍ଞା।
0: ଆଜ୍ଞା, ସବୁଠାରୁ ବଡ଼ ରୋଗ ହେଉଛି, ଆପଣମାନେ ଦେଖିଥିବେ ଯଦି ଆମେ ଯେତେବେଳେ ଚାରା କରୁଛେ, ଗୋଟେ ରୋଗ ହେଉଛି, ତା ନାଁ ହେଉଛି ଢଳା ରୋଗ। ସେଇଟା ଖାଲି ଗେଣ୍ଡୁ ବୋଲି ନୁହଁ, ଯେତିକ ପନିପରିବା ବି ଅଛି ସେଇଥିରେ ମଧ୍ୟ ସେଇ ଢଳା ରୋଗ ହୁଏ, ତାକୁ ଆମେ ଡ୍ୟାମ୍ପିଂ ଅଫ୍ କହୁ। ତ ଏଇଟା ଗୋଟେ ବହୁତ ମୁଖ୍ୟ ରୋଗ କହିବାକୁ କହିଲେ ଚଳେ। ଆଉ ଗୋଟେ ହେଉଛି କଳା ଦାଗ ରୋଗ। ଆପଣମାନେ ଦେଖିଥିବେ ଗେଣ୍ଡୁର ଫୁଲ ପତ୍ରରେ କଳା କଳା ଦାଗ ହୋଇଥାଏ, ତ ସେଥିପାଇଁ ମେନ୍ ହେଉଛି ତାକୁ କେମିତି ଆମେ ବଞ୍ଚେଇବା ନା, ଏଥିପାଇଁ ଆମର ବେଷ୍ଟ ହେଉଛି ମଞ୍ଜି ବିଶୋଧନ କରିବା ଦରକାର। ମୁଁ ଏବେ ଯେମିତି କହିଲି, ମଞ୍ଜି ବିଶୋଧନ କରିବା ପାଇଁ ଆମେ କିଛି ବି ସିଡ୍ ଟ୍ରିଟିଂ କେମିକାଲ୍ସ ବା ଫଙ୍ଗିସାଇଡ୍ ୟୁଜ୍ କରିପାରିବା, ଯେମିତିକି ସାଫ୍ କହିଲି, ଆଉ ଗୋଟେ କାର୍ବେଣ୍ଡାଜିମ୍। ତ ଏଇଟା 2 ଗ୍ରାମ୍ ପ୍ରତି ଲିଟର ପାଣିରେ ମିଶାଇ ତାକୁ ସିଞ୍ଚନ କରିପାରିବା। ଆଉ ଯଦି ପୋକ ଦେଖିବା, ପୋକରେ ହେଲା ସବୁଠାରୁ ଅଧିକା ଲାଗେ ସେଇଥିରେ ଯଦି ଦେଖିବେ, ଜବ ପୋକ ବା ତାକୁ ଯୋଉ ପୋକ କୁହନ୍ତି, ଯେଉଁଟାକି ଆଫିଡ୍ କଳା କଳା କଲର୍ ଦେଖାଯାଏ, ଆଉ ଗୋଟେ ଲାଲ ସୂତା ପୋକ ବା ରେଡ୍ ଟର୍ମାଇଟ୍ ତାକୁ କୁହାଯାଏ। ସେମାନଙ୍କ କାମ ହେଉଛି ସେମାନେ ଗଛରୁ ରସ ରସ ସବୁ ଶୋଷି ନିଅନ୍ତି। ତ ଏଥିପାଇଁ ଆମର ସବୁଠାରୁ ଭଲ ଔଷଧ ହେଉଛି ଇମିଡାକ୍ଲୋପିଡ୍ ଅର୍ ଥାୟୋମେଥୋକ୍ସାମ୍। ଗୋଟେ ମିଲିଲିଟର 3 ଲିଟର ପାଣିରେ ମିଶାଇ ଆମେ ସିଞ୍ଚନ କରିପାରିବା।
2: ତ ଦିଦି ଇଟା ତ ବଢ଼ିଆ କରି ବୁଝେଇଦେଲେ। ତ ଆର୍ ଗୁଟେ ଆମେ ଦେଖୁଛୁଁ ଯେ ଆର୍ ଗୁଟେ କଥା ଆମେ ଦେଖୁଛୁଁ ଯେ ସୂତ୍ରକୃମି ବୋଲିକରି, ତ ଇ ସମସ୍ୟା ହେଲେ କେନ୍ତା କରି ଆମେ ସମାଧାନ କର୍ମୁ ସେ ବିଷୟରେ ଟିକେ କହିଦିଅନ୍ତି ଦିଦି।
0: ଆଜ୍ଞା, ତ ସୂତ୍ରକୃମି ବା ତାକୁ ନେମାଟୋଡ୍ ବୋଲି କୁହାଯାଏ, ତ ଏଥିପାଇଁ ଆମର
2: ହ୍ୟାଲୋ ହ୍ୟାଲୋ ହ୍ୟାଲୋ କିଏ କହୁଛନ୍, କେନ୍ ଗାଁରୁ କହୁଛନ୍ ଦାଦା? କିଏ କହୁଛନ୍, କେନ୍ ଗାଁରୁ କହୁଛନ୍?
3: ଆମେ ପଲସାପଡାରୁ କହୁଛୁ।
2: ହଁ ହଁ ହଁ ପଲସାପଡାରୁ। ହଁ ପଚାରନ୍ ଦିଦି, ଆମର ପାଖେ ଅଛନ୍ କିଛି ଗେଣ୍ଡୁ ଫୁଲ ଚାଷ ଉପରେ, ଯେନ୍ଟା ପଚାରାବେ ସେ କହିଦେବେ।
3: ଫୁଲ କେତେ ମାସେ ଫୁଲବା ଫୁଟବା?
2: ହଁ
0: 3ରୁ 4 ମାସ ଭିତରେ ଆମକୁ ମିଳିଯିବ ଫୁଲ। ଆମର ଆମର ଆମେ ତାକୁ 2 ମାସ ଭିତରେ ଫୁଲ ଫୁଟିବା ଷ୍ଟାର୍ଟ କରିବ ହେଲା। କିନ୍ତୁ ଆମେ ଯେତେବେଳେ ପ୍ରଥମ ଯେତେବେଳେ ଫୁଲଟା ଆସିବ ତାକୁ ଆମେ ମାନେ ଆମେ ତାକୁ ଆଲାଉ କରିବାନି, ତାକୁ ଛିଣ୍ଡେଇ ଦେବା। ତା ପରଠୁ ଆମେ ତାକୁ ଆଲାଉ କରିବା ଫୁଲ ଫୁଟିବା ପାଇଁ। ତ ଆମର 2ରୁ 3 ମାସ ଭିତରେ ଫୁଲ ଆସିଯିବ। ଆଜ୍ଞା, ଧନ୍ୟବାଦ।
2: ତ ଆର୍ ଥରେ ଆମ କଥାକେ ଏମା ଯେ ଇ ଆମେ ତ ବର୍ଷା ଦିନ ଚାଲିଛେ ଆର୍ ପେନ୍ ବର୍ଷା ବି ହଉଛେ ଆଜ୍ଞା, ତ ଆମେ ବର୍ଷା ଦିନେ ଏଇ ମଡ଼ା ଫୁଲ ଚାଷର କେନ୍ କେନ୍ ପ୍ରକାର ଯତ୍ନ ପାତନ ନେଲେ ଆମର ଚାଷ ଟିକେ ଭଲ ହେଇପାରବା?
0: ଆଜ୍ଞା, ବର୍ଷା ଦିନେ ଯେତେ

0: ଆମେ କରୁଛେ ଏଇ ଚାଷ, ସବୁବେଳେ ଆମେ ଚେଷ୍ଟା କରିବା କି ଆମେ ନର୍ସରୀ ବେଡ଼୍ ଯେଉଁଟା କରୁଛେ ବା ତଳି ଘେରା ଯେଉଁଟା କରୁଛେ ତାକୁ ରେଷ୍ଟ ବେଡ଼୍ କରିବା ବା ଉଚ୍ଚ ରଖିବା 10-15 ସେମି ଆଟଲିଷ୍ଟ, ତାକି ସେଇଥିରୁ ଯେତିକ ପାଣି ଯଦି ପଡ଼ୁଛି ସେଗୁଡ଼ାକ ସବୁ ନିଷ୍କାସନ ହେଇଯିବ।
1: ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ, ନମସ୍କାର ଆଜ୍ଞା।
1: ହଁ, କିଏ କହୁଛନ୍, କେନୁ କହୁଛନ୍?
2: କଳାହାଣ୍ଡି ଜିଲ୍ଲା ମୁଡିଙ୍ଗ ପାକେଲ ପଡ଼ାରୁ କ୍ଷମା ସାଗର ସାହୁ କହୁଥିଲି।
1: ହଁ ଦାଦା, କହନ।
2: ଗେଣ୍ଡୁ ଫୁଲ ଚାଷ ଯେନ୍ଟା ଆପଣ କହୁଛନ୍ ଯେ ସାର୍, ଏଇଟା କରିକରି କେନ୍ ଜାଗାରେ ବିକ୍ରି କରି ହେବା ନା ନିଜର ଘରର ଲାଗି ସେ ଜିନିଷଟାକେ କାମରେ ଲାଗି ପାରବା ସେଟା? ଆଜ୍ଞା
1: ଦିଦି ତ ପାଖେ ଅଛନ୍, ସବୁ ବୁଝେଇ ଦେବେ।
0: ଆଜ୍ଞା ସେଇଟା ଆପଣ,
2: ନମସ୍କାର ଆଜ୍ଞା, ନମସ୍କାର
0: ନମସ୍କାର ନମସ୍କାର ଜୁହାର। ସେଇଟା ଆପଣ ନିଜ ପାଇଁ ମଧ୍ୟ କରିପାରିବେ ଚାଷ, ଆପଣ ବିକ୍ରି ବଟା ପାଇଁ ମଧ୍ୟ କରିପାରିବେ। ଆପଣ ଦେଖିବେ ମାର୍କେଟରେ, ଆମର ମାର୍ଗଶିର ମାସ ହେଇଯାଉ, ମାର୍ଗଶିର ମାସରେ ଆପଣ ଦେଖିବେ ମାର୍କେଟରେ କେତେ ମିଳୁଛି, ଗୋଟେ ଗୋଟେ ଠୋଲା ଆମର 20 ଟଙ୍କାରେ ବିକ୍ରି କରୁଛନ୍ତି। ତ ଆପଣ ଯେତେବେଳେ ଫେଷ୍ଟିଭାଲ ଟାଇମ୍ ରହୁଛି, ଯେମିତିକି ପୂଜା ହେଇଗଲା, ଦିୱାଲି, ଦଶହରା, ମାର୍ଗଶିର ମାସ, ବାହାଘର ଟାଇମ୍ରେ ଆମର ସବୁଠାରୁ ଅଧିକା ଦରକାର ପଡ଼ୁଛି ଗେଣ୍ଡୁ ଫୁଲ, ତ ସେଇ ଟାଇମ୍ରେ ଆପଣ ବିକ୍ରି କରିପାରିବେ। ଦେଖନ୍ତୁ ଖୋଲା ଫୁଲଟା ଅଧିକା ଟଙ୍କା ପଡ଼ିବନି, 10-20 ଟଙ୍କା, କିନ୍ତୁ ଆମେ ଯଦି ମାଳ ଆକାରରେ ତାକୁ ବିକ୍ରି କରିବା 50-60 ଟଙ୍କାରେ ମଧ୍ୟ ଆପଣ ବିକ୍ରି କରିପାରିବେ। ଆଉ ଯଦି ଆପଣ କ୍ଲଷ୍ଟର ବେସ୍ଡ କରୁଛନ୍ତି, ଧର ଆପଣଙ୍କର ଜାଗା କମ୍ ଅଛି, ଆପଣଙ୍କ ଗାଁରେ ବହୁତ ଜଣଙ୍କର ବହୁତ ସାରା ଜାଗା ଅଛି, ତ ଆପଣ ଯଦି ମିଶିକି ସେଇଟା କରିବେ, ମିଶିକି କଲେ କ'ଣ ହେବ ନା, ଆପଣ ଜାଣିଥିବେ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍ ବି ଅଛି, ତ ସେମାନେ କ'ଣ କରିବେ ନା ଆପଣଙ୍କ ପାଖକୁ ଦୋକାନୀମାନେ ନିଜେ ଆସିବେ, ଆପଣଙ୍କଠୁ ନେଇଯାଇପାରିବେ, ତ ଆପଣଙ୍କୁ କିଛି ସେଇଥିରେ କଷ୍ଟ କରିବା ଦରକାର ନାହିଁ। ତ ଆପଣ ସେଇଟା ଚାଷ ହିସାବରେ ମଧ୍ୟ କରିପାରିବେ, ଏମିତି ନାହିଁ କି ଖାଲି ଘର ପାଇଁ।
2: ଆଜ୍ଞା, ଘର ଯଦି ଆମେ ବିକ୍ରି କରବାର ଲାଗି ହେଲେ ସରକାରଙ୍କ ତରଫରୁ ବି କିଛି ସେମିତି ଆଣିକରି ବି କରିକରି ବି ସେଇଟା ବିକ୍ରି କରି ହେଉଛେ?
0: ଆଜ୍ଞା ଆଜ୍ଞା ଆଜ୍ଞା, ଆପଣ ଆପଣଙ୍କ ଡିଷ୍ଟ୍ରିକ୍ଟରେ ଯେଉଁ ଉଦ୍ୟାନ କୃଷି ବିଭାଗ ଅଛି ତାକୁ ଟିକେ କଣ୍ଟାକ୍ଟ କରନ୍ତୁ, ତାଙ୍କ ପାଖରେ କଣ୍ଟାକ୍ଟ କଲେ ଆପଣଙ୍କୁ ଜଣାପଡ଼ିବ କି ସେଇଥିରେ କିଛି ସବସିଡ଼ି ମଧ୍ୟ ଅଛି। ଆଉ ଏବେ ଫାର୍ମର ପ୍ରଡ୍ୟୁସର ଗ୍ରୁପ୍ ସବୁ ଜାଗାରେ ଅଛି, ସେମାନେ ହିଁ ଆପଣଙ୍କର ସବୁ ବିକ୍ରି ବଟା କଥା ବୁଝିନେବେ।
1: ନମସ୍କାର। ଯେ ଆମେ ତ ଫୁଲକୋବି, ଆମେ ତ ଫୁଲ ଚାଷ କର୍ମା, ତ ଇଟା କେନ୍ ସମୟରେ ଫୁଲକେ ଆମେ ତୁଲ୍ମା, ଫୁଲ କେନ୍ତା କରି ଫୁଟିଥିଲେ, କେତେ କେତେ ଟାଇମ୍ ହେଲେ ଆମେ ସେ ଫୁଲକେ ତୁଲ୍ମା, ସେ କଥା ଟିକେ କହିଦିଅନ୍।
0: ଯେମିତିକି ମୁଁ କହିଲି 2-3 ମାସରେ ଆମର ଫୁଲ ଫୁଟିବା ଷ୍ଟାର୍ଟ ହେଇଯିବ। ତାପରେ ସବୁବେଳେ ଯେତେବେଳେ ଆମର ଫୁଲଟା ଯେତେବେଳେ ଫୁଲି ମ୍ୟାଚୁର ବା ପୁରା ଫୁଲ ଖୋଲି ଯାଇଥିବ ସେତେବେଳକୁ ଆମେ ତୋଳିପାରିବା। ଆଉ ତୋଳିବାର ଟାଇମ୍ ହେଉଛି ସକାଳ, ୟା ତ ଆମେ ସକାଳୁ ତୋଳିବା ନହେଲେ ଇଭିନିଂରେ ବା ସନ୍ଧ୍ୟା ସମୟରେ ତାକୁ ତୋଳିବା, କାରଣ ସେତେବେଳେ ସେଇଟା ଫ୍ରେଶ୍ ରହିଥିବ। ଆଉ ସବୁବେଳେ ଆମେ ଆଭଏଡ଼ କରିବା ଯେମିତିକି ଧର ବର୍ଷା ହେଉଛି, ଏବେ ଯେମିତି ବହୁତ ବର୍ଷା ହେଉଛି, ବର୍ଷା ଟାଇମ୍ରେ ଆମେ ତାକୁ ତୋଳିବାନି, କାରଣ ଯଦି ଆମେ ଫୁଲ ତୋଳି ଦେଉଛେ ବର୍ଷା ଟାଇମ୍ରେ ତାହେଲେ ସେ ଜଲ୍ଦି ପଚିଯିବ। ତ ସେଥିପାଇଁ ସବୁବେଳେ ଟ୍ରାଏ କରିବ ଅଲଗା ଟାଇମ୍ ଯେତେବେଳେ ଆମେ ତୋଳୁଛେ ସକାଳେ କିମ୍ବା ସନ୍ଧ୍ୟାରେ ଆମେ ତାକୁ ତୋଳିବା। ଆଉ ତାକୁ ତୋଳି ସାରିଲା ପରେ ତାକୁ ଗୋଟେ ସେଡ୍ ଏରିଆ ବା ଯେଉଁଠି ଛାଇ ଥିବ ସେଇ ଜାଗାରେ ଆମେ ତାକୁ ରଖିବା।
1: ତ ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଦଦାମାନେ କାମରେ ଲଗାବେ। ତ ଯେହେତୁ ଆପଣ କହୁଛନ୍ତି ଯେ ଆଜ୍ଞା ବୈଜ୍ଞାନିକ ପଦ୍ଧତିରେ ଗେଣ୍ଡୁ ଫୁଲ ଚାଷ ମାନେ ବ୍ୟବସାୟିକ ଭିତ୍ତିରେ ବି କରବାର୍ ଲାଗି ଆମର କିଛି ଚାଷୀ ଦଦା ଚାହୁଁଛନ୍, ତ ଗୋଟେ ଏକର ଜମିନ କେତେ ପୁରା ଅମଲ ହେଇପାରବା, କେନ୍ତା କେତେ ପୁରା ଲାଭ ହେବା ଆଜ୍ଞା?
0: ଯଦି ଆମେ ସଠିକ୍ ପରିଚାଳନା କଲେ ବା ବୈଜ୍ଞାନିକ ଭିତ୍ତିରେ ଆମେ ଯଦି କରୁଛେ ତାହେଲେ ଏକ ଏକର ଜମିରୁ ଆମକୁ 60-80 କ୍ୱିଣ୍ଟାଲ ଆଫ୍ରିକାନ୍ ଗେଣ୍ଡୁ ଯେଉଁଟାକି ସବୁଠାରୁ ଅଧିକା ଆମର କଲ୍ଟିଭେଟ୍ ହେଉଛି, ତ 80-80 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଆମେ ଆଫ୍ରିକାନ୍ ଗେଣ୍ଡୁ ଅମଳ କରିପାରିବା। ଆଉ ଯଦି ଦେଖିବା ଚାଷୀ ଭାଇମାନେ ସେଇଥିରୁ ଏକ ଏକରରୁ ସହଜରେ 80,000-100,000 ପର୍ଯ୍ୟନ୍ତ ଟଙ୍କା ମଧ୍ୟ ପାଇପାରିବେ।
1: ତ ଆଜ୍ଞା ଏଇଟା ତ ତିଆରି କଥା କହିଲେ, ତ ଆର ଗୋଟେ କଥା ଆମର ମନେ ପର୍ସନ ଉଠୁଛି। ହ୍ୟାଲୋ,
3: ହଁ ଆଜ୍ଞା, ନମସ୍କାର।
1: ନମସ୍କାର, କେନ୍ ଗାଁରୁ କହୁଥିଲେ, କିଏ କହୁଥିଲେ?
3: ମୁଇଁ ଡୁମା ରୁଦିନାଥପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଥିଲି ଆଜ୍ଞା।
1: ତ ଦିଦି ତ ଆମ ପାଖେ ଅଛନ୍।
3: ଆଜ୍ଞା କେ ମଧ୍ୟ ମୋର ନମସ୍କାର ଆଜ୍ଞା।
0: ନମସ୍କାର
3: ଆଜ୍ଞା, ଏଇ ଗେଣ୍ଡୁ ଫୁଲଟା ଆଜ୍ଞା ମାନେ ମୋର ପ୍ରଶ୍ନଟା ହେଲା
0: ଆଜ୍ଞା,

0: ଗେଣ୍ଡୁ ଫୁଲଟା କେତେ ଦିନ ଭିତରେ ଆମର ଚାରା ହେଇଯିବ ଆଜ୍ଞା? ଆଉ ଏଟାର କେନ୍ କେନ୍ ଭେରାଇଟି ଅଛେ ଆଜ୍ଞା, ମାନେ କେନ୍ କେନ୍ କିସମର ବିହନ ଅଛେ ଆଜ୍ଞା, ସେଟା ଟିକେ ଜଣେଇ ଦେବେ ଆଜ୍ଞା?
1: ଆଜ୍ଞା ଆଜ୍ଞା, ତ ଆପଣଙ୍କର ଯଦି ମଞ୍ଜି ଯେତେବେଳେ ବୁଣୁଛନ୍ତି ତାର 10-15 ଦିନ ଭିତରେ ଆପଣଙ୍କର ଯଦି ଭଲ ମଞ୍ଜି ଅଛି ଆଉ ଆପଣ ମାନେ ତାକୁ ବୈଜ୍ଞାନିକ ଭିତ୍ତିରେ ଯଦି କରୁଛନ୍ତି 7-10 ଦିନ ମଧ୍ୟରେ ତାର ଜର୍ମିନେସନ୍ ହେଇଯିବ, ହେଲା। ତାପରେ ଆପଣ କିସମ ହିସାବରେ ଯଦି ଦେଖୁଛନ୍ତି, ଆମର ଓଡ଼ିଶାରେ ଏବେ ଯଦି ଦେଖିବା ସେରାକୋଲ ଗୋଟେ ଭେରାଇଟି ଅଛି ବା କିସମ ଅଛି, ଆଉ ଗୋଟେ ବିଧାନ ମ୍ୟାରିଗୋଲ୍ଡ 1, ବିଧାନ ମ୍ୟାରିଗୋଲ୍ଡ 2, କୋଲକାତା ମ୍ୟାରିଗୋଲ୍ଡ, ଆଉ ପୁଷା ବସନ୍ତୀ ଗେନ୍ଦା ଆଉ ପୁଷା ନାରଙ୍ଗୀ ଗେନ୍ଦା, ଏଇଗୁଡ଼ାକ ସବୁ କିସମ ଅଛି ଯେଉଁଟାକି ଆମେ କରିପାରିବା। ଆଉ ସବୁଠାରୁ ବେଷ୍ଟ ହେଉଛି ସେରାକୋଲ୍, ଯେଉଁଟାକି 12 ମାସିଆ ତାକୁ କହିପାରିବା, ଆମେ 3 ଋତୁରେ ତାକୁ କରିପାରିବା।
0: ଆଜ୍ଞା ଆଜ୍ଞା
1: ଆଜ୍ଞା,
0: ଆଉ ଆଉ ଗୋଟେ ପ୍ରଶ୍ନ ଅଛି ଆଜ୍ଞା, ଆମେ ଯେନ୍ଟା ମାନେ ଦେଶୀ କିସମରଟା ମାନେ କରୁଛୁ ଆଜ୍ଞା, ସେଟା ଭଲ କି ଏନ୍ତା ହାଇବ୍ରିଡ୍ କିସମରଟା କଲେ ଭଲ ହେବା ଆଜ୍ଞା?
1: ଆପଣ ଏମିତି ଦେଖିବାକୁ ଗଲେ ଯଦି ଅମଳ ପାଇଁ ଦେଖୁଛନ୍ତି, ଅଧିକା ଯଦି ଆମକୁ ଇଲ୍ ଦରକାର, ତାହେଲେ ଆମେ ହାଇବ୍ରିଡ୍ ଗଲେ ବେଶୀ ଭଲ। ଦେଶୀରେ କ'ଣ ହେଉଛି ନା ଫୁଲର ସଂଖ୍ୟା କମିଯିବ, କିନ୍ତୁ ହାଇବ୍ରିଡ୍ରେ ଫୁଲର ସଂଖ୍ୟା ଅଧିକା ଅଛି, ଅଧିକା ରହିବ। ଆଉ ଇଭେନ୍ ଇଫ୍ ଯେଉଁ ଆମର ସେଲ୍ଫ ଲାଇଫ୍, ଆପଣ ଜାଣିଥିବେ କି ଆମେ ଯେତେବେଳେ ଫୁଲ ତୋଳୁଛୁ ସେଇଟା ବହୁତ ଜଲ୍ଦି ଖରାପ ହେଇଯାଏ, କିନ୍ତୁ ଆମର ଯେଉଁ ହାଇବ୍ରିଡ୍ଟା ସେଇଟା ଟିକେ ଅଧିକା ଟାଇମ୍ ଆମେ ରଖିଦେଇ ପାରିବା।
0: ଆଜ୍ଞା ଆଜ୍ଞା
1: ଆଜ୍ଞା,
0: ଆଉ ଆଉ ଗୋଟେ କଥା ଆଜ୍ଞା, ମାନେ ଯେତେବେଳେ ଗେଣ୍ଡୁ ଚାଷ କରୁଛୁ ଆଜ୍ଞା, ମାନେ ସବୁ କିଛି ତ ହଉଛି ଆଜ୍ଞା, ସେଟାର ଲାଗି କାଣା ଖତ ସାର ଅଛେ କି ଆଜ୍ଞା ଆମର ଦେବାର ଲାଗି?
1: ଆଜ୍ଞା, ଆପଣ ସିମ୍ପଲି ଯଦି କିଛି ଖତ ସାର ଦେବାକୁ ଯଦି ସାର କିଛି ଦେବାକୁ ଚାହୁଁନାହାନ୍ତି ତାହେଲେ ଖତ ଦେଲେ ବି ହେବ। ଗେଣ୍ଡୁ ଗୋଟେ ଏମିତିଆ ଜିନିଷ କି ଯେଉଁଟାକି ସହଜେ ଆମେ ତାକୁ କରିପାରିବା, ତ ଆପଣ ଯଦି ସାର ଦେବାକୁ ଚାହୁଁନାହାନ୍ତି ତାହେଲେ ଆପଣ ଖତ ଦେଇପାରିବେ, ନଚେତ ଆପଣ ଯେମିତି ସିମ୍ପଲି ଆମର ୟୁରିଆ, ଫସ୍ଫରସ୍ ଆଉ ପଟାସ୍ ୟୁଜ୍ କରୁଛନ୍ତି ସେଇଟା ଆପଣ ଦେଇପାରିବେ। 40 କିଲୋଗ୍ରାମ ୟୁରିଆ ବା ଯବକ୍ଷାର ଜାଣ, 24 କିଲୋଗ୍ରାମ ସଲଫର ଆଉ 24 କିଲୋଗ୍ରାମ ପଟାସ ଦେଇପାରିବେ। ସେଇଟା ଆମର ମାଟିଆ ଦୋରସା ମାଟି ବା ଆପଣଙ୍କର ସାଣ୍ଡି ଲୋମ ଯୋଉଟା କୁହା ହଉଛି, ବାଲିଆ ଦୋରସା ମାଟିରେ ସେଇଟା ହେଇପାରିବ। ନମସ୍କାର।
2: ତ ଆମେ ଆର୍ଥରେ ଆମର କଥାକେ ଆସମା ଯେ ଦିଦି, ଆମର ସରକାରଙ୍କ ତରଫରୁ ଆମେ ମଡ଼ା ଫୁଲ ଚାଷ କରିବାର ଲାଗି କେନ୍ କେନ୍ ପ୍ରକାର ଉତ୍ସାହ ମନେ ଅଛେ ସେଥି ଦୁଇ ପଦ କହିଦିଅ।
1: ଗୋଟେ MIDH ବା ନ୍ୟାସନାଲ ହର୍ଟିକଲଚର ମିଶନ ଯୋଜନା ଅଧିକାରୀରେ ଗେଣ୍ଡୁ ଚାଷ ପାଇଁ ମାଗଣାରେ ଉନ୍ନତି ମଞ୍ଜି ଆଉ ତଳି ଏବଂ 50% ପର୍ଯ୍ୟନ୍ତ ଆର୍ଥିକ ଅନୁଦାନ ବା ସବସିଡ଼ି ମିଳିପାରିବ। ତ ଆପଣମାନେ ଆପଣଙ୍କ ନିକଟସ୍ଥ ଉଦ୍ୟାନ ବିଭାଗ ଯେଉଁ ଅଛି ସେଇଠି ଯାଇକି ଆପଣ ବୁଝିପାରିବେ, ଯଦି ସେଇ ଟାଇମ୍ରେ ଯଦି ଏଇ ଟାଇମ୍ରେ କିଛି ବି ତାଙ୍କର ସବସିଡ଼ି ଥିବ ତାହେଲେ ସେ ଆପଣଙ୍କୁ ଜଣାଇ ଦେଇପାରିବେ।
2: ତ ଆଜିର୍ ଲାଗି ତ ବେଲ୍ ହେଇଗଲା ନା, ଆଜିର୍ କାର୍ଯ୍ୟକ୍ରମକେ ଆମେ ଏଠାଣେ ରଖୁଛୁଁ। ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଚାଷୀ ଦଦା କକା ବବା ମା ବୁହେନ୍ ମନ୍କେ ମୁଇଁ ଗୁରୁବାରୁ ଦଦାର ଜୁହାର
1: ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ। ଆଜି କାର୍ଯ୍ୟକ୍ରମରେ ଆପଣମାନେ ଥିଲେ ଲାଇଭ୍ ଫୋନ୍ ଇନ୍ ପ୍ରୋଗ୍ରାମରେ, ଏବଂ ଆଜିର ବିଷୟ ଥିଲା ବୈଜ୍ଞାନିକ ପଦ୍ଧତିରେ ଗେଣ୍ଡୁ ଫୁଲ ଚାଷ। ଆପଣମାନଙ୍କର ଉତ୍ତର ଦେଇଥିଲେ ଆଜିର ଅତିଥି ଡକ୍ଟର ସାଧନା ସ୍ୱସ୍ତିକା, ଓୟୁଟି ଭବାନୀପାଟଣା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତ ଗଜଲର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମ

ପ୍ରଚାର କଲୁ ଗୀତ ଗଜଲର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ସନୁ ନିଗମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଆଞ୍ଚଳିକ ଗୀତକ୍ରମରେ ଏଥର ଶୁଣିବା କେତୋଟି ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀ ଯୋଗେଶ୍ୱର ପଣ୍ଡା। ଶିଳ୍ପୀ ପ୍ରଥମେ ଗାଇଛନ୍ତି ଆଦିତ୍ୟ ପ୍ରସାଦ ସାଇଙ୍କ ରଚନାରୁ।

ଶୁଣୁଛନ୍ତି ଆଞ୍ଚଳିକ ଗୀତକ୍ରମରେ ଗୀତଟି ସମ୍ବଲପୁର ଅଞ୍ଚଳର ଗୀତ ଶିଳ୍ପୀ ଯୋଗେଶ୍ୱର ପଣ୍ଡାଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଏଥର ଶିଳ୍ପୀ ଗାଇଛନ୍ତି ଯୁଧିଷ୍ଠିର ମେହେରଙ୍କ ରଚନାରୁ।

ଶୁଣୁଥିଲେ ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ ଆକାଶବାଣୀ ଭବାନୀ ପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ପୋର୍ଟସ୍ କାନ୍ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ବିରୋଧ କରି ଗୃହ ମଧ୍ୟରେ ଆସି ପ୍ରତିବାଦ କରିଥିଲେ। ପରେ କଂଗ୍ରେସ ସଦସ୍ୟମାନେ ସମାନ ପ୍ରସଙ୍ଗରେ ଗୃହ ମଧ୍ୟକୁ ଆସି ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ରିପୋର୍ଟର୍ସଙ୍କ ଟେବୁଲ୍ ଉପରେ ଚଢ଼ି ପ୍ରତିବାଦ କରୁଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ହଟ୍ଟଗୋଳ ମଧ୍ୟରେ ବିଜେପି ବିଧାୟକ ଡକ୍ଟର ଫକୀରମୋହନ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଥିଲେ 2026-27 ଶିକ୍ଷାବର୍ଷ ପାଇଁ ତେଲକୋଇ ମୁକ୍ତ ବିଦ୍ୟାଳୟ ଶିକ୍ଷାକେନ୍ଦ୍ରରେ ଅଦ୍ୟାବଧି 26 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ପ୍ରଚଳିତ ମାର୍ଗଦର୍ଶିକା ଅନୁଯାୟୀ 150 ଜଣ ପରୀକ୍ଷାର୍ଥୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏକ ପରୀକ୍ଷା କେନ୍ଦ୍ରର ଚୟନ କରାଯାଇଥାଏ। ଏଥିନିମନ୍ତେ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ପ୍ରସ୍ତାବିତ ପରୀକ୍ଷା କେନ୍ଦ୍ରକୁ ମାଧ୍ୟମିକ ଶିକ୍ଷା ବୋର୍ଡ ଅନୁମୋଦନ କଲାପରେ ଉକ୍ତ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଦେବା ନିମନ୍ତେ ବ୍ୟବସ୍ଥା ହୋଇଥାଏ। ଡକ୍ଟର ନାୟକ ଅତିରିକ୍ତ ପ୍ରଶ୍ନ ଆକାରରେ ପଚାରିଥିଲେ ଯେ ତେଲକୋଇର ଛାତ୍ରଛାତ୍ରୀମାନେ ସୁଦୂର କେନ୍ଦୁଝରକୁ ପରୀକ୍ଷା ଦେବାକୁ ଯାଉଥିବାରୁ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ। ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ ଯେ ମାର୍ଗଦର୍ଶିକା ଅନୁଯାୟୀ ସରକାର ପଦକ୍ଷେପ ଗ୍ରହଣ କରିବେ। ଦ୍ୱିତୀୟ ପ୍ରଶ୍ନଟି ଥିଲା ବିଜେପି ବିଧାୟକ ଅମର କୁମାର ନାୟକଙ୍କର। ବର୍ଚଣାରେ ଶିଳ୍ପାନୁଷ୍ଠାନ ସଂକ୍ରାନ୍ତରେ ଥିବା ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ବର୍ଚଣା ନିର୍ବାଚନ ମଣ୍ଡଳୀରେ 5ଟି ବୃହତ ଶିଳ୍ପାନୁଷ୍ଠାନ ଗଢ଼ିଉଠିଛି। ଏହି ଶିଳ୍ପାନୁଷ୍ଠାନରେ 1209,50,00,000 ବିନିଯୋଗ କରାଯାଇ 4,126 ନିଯୁକ୍ତି ସୁଯୋଗ ସୃଷ୍ଟିର ଆକଳନ କରାଯାଇଛି। କମ୍ପାନୀମାନଙ୍କ ଦ୍ୱାରା ଯାଜପୁର ଜିଲ୍ଲାରେ 2021-22 2025-26 ବର୍ଷ ମଧ୍ୟରେ ସିଏସ୍ଆର୍ କାର୍ଯ୍ୟ ପାଇଁ 163,03,00,000 ଖର୍ଚ୍ଚ କରାଯାଇଛି। ଏହି ଅର୍ଥ ସୈନ୍ୟବାହିନୀର ଯବାନ, ବିପର୍ଯ୍ୟୟ ପରିଚାଳନା, ଶିକ୍ଷା ଓ ଦକ୍ଷତା ବିକାଶ, ପରିବେଶ, ଲିଙ୍ଗଗତ ସମାନତା, ସ୍ୱାସ୍ଥ୍ୟ ସେବା, ଐତିହ୍ୟ ସଂରକ୍ଷଣ, ଗ୍ରାମ୍ୟ ଉନ୍ନୟନ, କ୍ରୀଡ଼ା ଓ ସ୍ୱଚ୍ଛ ଭାରତ ଆଦି କାର୍ଯ୍ୟକ୍ରମରେ ବିନିଯୋଗ ହୋଇଛି। ତେବେ ମନ୍ତ୍ରୀ ତାଙ୍କର ଉତ୍ତର ରଖୁଥିବା ବେଳେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଉପବାଚସ୍ପତି ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, କ୍ରୀଡ଼ା ଓ ଯୁବସେବା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଆଦି ବିଭାଗ ଉପରେ ବିଧାୟକମାନେ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ପ୍ରଦାନ କରିଥିଲେ। ରାଜ୍ୟରେ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ରାଜ୍ୟରେ 26,777 ସରକାରୀ ପ୍ରାଥମିକ ବିଦ୍ୟାଳୟ, 15,724 ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, 4,918 ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ 982 ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ରାଜ୍ୟର 702 ପ୍ରାଥମିକ ସରକାରୀ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଥିବାବେଳେ 42 ଉଚ୍ଚ ପ୍ରାଥମିକ, 2 ମାଧ୍ୟମିକ ଓ 87 ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ପାଠ ପଢ଼ାଉଛନ୍ତି। ସେହିଭଳି 702 ପ୍ରାଥମିକ ବିଦ୍ୟାଳୟର ଗୋଟିଏ ବଖରା ଶ୍ରେଣୀଗୃହ ଥିବାବେଳେ 37 ଉଚ୍ଚ ମାଧ୍ୟମିକ ଓ 73 ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବଖରାଏ ଘର ଚାଲିଛି। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ଭାଷା ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ଖାରବେଳନଗରଠାରେ 2009 ଏକ ଜମି ଯୋଗାଇ ଦେଇଥିଲେ। ପ୍ରତିଷ୍ଠାନର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ 2005-06 ଆର୍ଥିକ ବର୍ଷରେ 1,05,000 ଯୋଗାଇ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଯୋଗାଇ ଦେଇଥିବା ଜମିକୁ 2018 ଭୁବନେଶ୍ୱର ମହାନଗର ନିଗମକୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ନିର୍ମାଣ ପାଇଁ କୌଣସି ଜମି ଉପଲବ୍ଧ ନାହିଁ। ପ୍ରତିଷ୍ଠାନର କାର୍ଯ୍ୟାଳୟ ଏବେ ସଂସ୍କୃତି ଭବନଠାରେ ଚାଲୁଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ 2006 ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି। ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ କମିଟି ଓ ସାଧାରଣ ପରିଷଦ ଦ୍ୱାରା ସର୍ବମୋଟ 31 ପଦବୀ ସୃଷ୍ଟି କରାଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ଡାକ୍ତର ସିଏସ୍ ରାଜନ ଏକ୍କା ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦର୍ଶାଇଛନ୍ତି ଯେ 2020-21 ବର୍ଷରେ ଛାତ୍ରଛାତ୍ରୀଙ୍କ ପୋଷାକ ପାଇଁ 277,68,00,000 ବ୍ୟୟ ହୋଇଥିବା ବେଳେ 2025-26 ବର୍ଷରେ ତାହା 541,00,000 ଅତିକ୍ରମ କରିଯାଇଛି। 2020-21 ବର୍ଷରୁ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଣ ବାବଦରେ 2,501,85,00,000 ବ୍ୟୟ ହୋଇଛି। ସରକାରଙ୍କର

ପ୍ରସ୍ତୁତ ମାର୍ଗଦର୍ଶିକା ଓ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଗୁଣବତ୍ତା ନିଶ୍ଚିତ କରାଯାଇ ପୋଷାକ କ୍ରୟ ହେଉଛି। ଜିଲ୍ଲାସ୍ତରୀୟ ଚୟନ କମିଟି ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ପୋଷାକ କ୍ରୟ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଉଛି। ଭତ୍ତା ପ୍ରଦାନ ସଂକ୍ରାନ୍ତରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ପଚାରିଥିବା ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ରାଜ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ମୋଟ 36,75,008 ଜଣ ହିତାଧିକାରୀ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ 20,33,969 ଜଣ ହିତାଧିକାରୀ ବିଭିନ୍ନ ପ୍ରକାରର ସାମାଜିକ ଭତ୍ତା ପାଉଛନ୍ତି। ନିୟମିତ ଭତ୍ତା ନ ପାଇବା ଓ ଦୂରସ୍ଥାନକୁ ଯିବା ସମ୍ବନ୍ଧରେ କିଛି ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁମାନଙ୍କର ଆଧାର ସିଡିଂ ନାହିଁ ସେମାନଙ୍କ କ୍ଷେତ୍ରରେ ବିଳମ୍ବ ହେଉଛି। ମଧୁବାବୁ ଯୋଜନାରେ ସାମିଲ କୌଣସି ହିତାଧିକାରୀ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇନାହାନ୍ତି। ରାଜ୍ୟରେ ମଧୁବାବୁ ପେନ୍ସନ୍ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, ଅବିବାହିତ ମହିଳା ଭତ୍ତା ପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି। ବାର୍ଷିକ ବଜେଟ୍ ସୀମା ଅନୁଯାୟୀ ପ୍ରତି ମାସରେ ମଞ୍ଜୁରୀ ପ୍ରଦାନ କରାଯାଉଛି। ସମସ୍ତ ବଞ୍ଚିତ ଆବେଦନର ତ୍ୱରିତ ଯାଞ୍ଚ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ସମସ୍ତ ନୂଆ ଯୋଗ୍ୟ ଆବେଦନକାରୀଙ୍କୁ ଭତ୍ତା ପ୍ରଦାନ ଲାଗି ବ୍ୟବସ୍ଥା କରିଛନ୍ତି। କୁଳ ସଚିବମାନଙ୍କ ବିରୁଦ୍ଧରେ ନକାରାତ୍ମକ ଟିପ୍ପଣୀ ସଂକ୍ରାନ୍ତରେ ବିଜେଡି ବିଧାୟକ ଶାରଦା ପ୍ରସାଦ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଗତ 5 ବର୍ଷ ମଧ୍ୟରେ ରାଜ୍ୟର 17 ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ 4 କୁଳ ସଚିବଙ୍କ ବିରୁଦ୍ଧରେ ନକାରାତ୍ମକ ଟିପ୍ପଣୀ ପ୍ରାପ୍ତ ହୋଇଥିଲା। ସେମାନଙ୍କ ମଧ୍ୟରୁ 2 କୁଳ ସଚିବ ଅନ୍ୟତ୍ର ବଦଳି ହୋଇସାରିଛନ୍ତି। ଅନ୍ୟ 2 ବିରୁଦ୍ଧରେ ପ୍ରାପ୍ତ ଅଭିଯୋଗ କର୍ତ୍ତୃପକ୍ଷଙ୍କ ବିଚାରାଧୀନ ରହିଛି ଏବଂ ଉକ୍ତ ମାମଲାଗୁଡ଼ିକର ସତ୍ୟତା ପରୀକ୍ଷଣ କରାଯାଇ ଉଚିତ ନିଷ୍ପତ୍ତି ନିଆଯିବ। ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ଦେଶ ବାହାରେ ରାଜ୍ୟ ସରକାର ଆୟୋଜିତ କରୁଥିବା ଇଭେଣ୍ଟ ସଂକ୍ରାନ୍ତରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ପଚାରିଥିବା ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ 2024 ଜୁନ୍ ମାସରୁ ଆଜି ପର୍ଯ୍ୟନ୍ତ ବିଦେଶରେ 2 କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସିଙ୍ଗାପୁରଠାରେ ଆୟୋଜିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ରୋଡ୍ ଶୋ ପାଇଁ 7,50,00,000 ଟଙ୍କା ବ୍ୟୟ ହୋଇଛି। UAEଠାରେ ଆୟୋଜିତ କାର୍ଯ୍ୟକ୍ରମର ହିସାବ ଚୂଡ଼ାନ୍ତ ହୋଇପାରିନାହିଁ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ 15% ଥିବା ହାର ଚଳିତ ବର୍ଷ 14.1%କୁ ଖସିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ 2023-24 ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ହାର 12.80% ଥିଲା। 2024-25 ତାହା 15% ବୃଦ୍ଧି ପାଇଥିଲା। ନୂତନ ତଥ୍ୟ ଅନୁଯାୟୀ 2025-26 ଏହା 14.1% ଖସିଛି, ଯାହା ଏହା ଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ସକାରାତ୍ମକ ପ୍ରଭାବକୁ ସୂଚାଉଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବିଦ୍ୟାଳୟ ବାହାରେ ରହିଯାଇଥିବା ଶିଶୁଙ୍କୁ ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। ରାଜ୍ୟରେ ସ୍କୁଲ ବାହାରେ ରହୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶା ଶିକ୍ଷା ସର୍ବେକ୍ଷଣରେ 216,131 ଜଣ ପିଲା ସ୍କୁଲ ବାହାରେ ଥିବା ଚିହ୍ନଟ ହୋଇଥିବା ବେଳେ 79,996 ଜଣଙ୍କୁ ପୁଣି ବିଦ୍ୟାଳୟକୁ ଫେରାଇ ଅଣାଯାଇଛି। ତେବେ ଆହୁରି 136,135 ଜଣ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ତାଙ୍କ ଉତ୍ତରରେ କହିଛନ୍ତି। ରାଜ୍ୟରେ 460 ପ୍ରାଥମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ବହୁ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ବି 833 ବିଦ୍ୟାଳୟ ମାତ୍ର ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଛି। ସେହିପରି ରାଜ୍ୟର 374 ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ରାଜ୍ୟର ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ମୋଟ 13,903 ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସରକାରୀ ସ୍ତରରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶିକ୍ଷାଦାନ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ 4,264 ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାସିକ 12,000 ଟଙ୍କା ପାରିଶ୍ରମିକରେ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଶିକ୍ଷକ ଅଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଅଧିକ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ନୂତନ ପୁସ୍ତକରେ ମୋଟ 1,741 ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ତ୍ରୁଟି ପାଇଁ 10 ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଜି ବିଧାନସଭାରେ ଲିଖିତ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି ଯେ ତ୍ରୁଟି ପାଇଁ ଦାୟୀ

0: ଜଣ ସହ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟ ଶିକ୍ଷକ ଶିକ୍ଷା ଗବେଷଣା ଏବଂ ତାଲିମ ନିର୍ଦ୍ଦେଶାଳୟର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ସହ ନିର୍ଦ୍ଦେଶକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ମୋଟାମୋଟି ଭାବେ ଆଜି ବିଧାନସଭାରେ ଗତ ତିନି ଦିନ ଭଳି ବିରୋଧୀ ସଦସ୍ୟଙ୍କ ପ୍ରତିବାଦ ଜାରି ରହିଥିଲା। ସଦସ୍ୟମାନେ ଗୃହ ମଧ୍ୟଭାଗରେ ଆସି ପ୍ରତିବାଦ କରିବାରୁ ପ୍ରଶ୍ନକାଳ ଆଜି ମାତ୍ର 4 ମିନିଟ୍ ଚାଲିପାରିଥିଲା। ସେହିଭଳି ଗୃହକୁ ସ୍ୱାଭାବିକ କରିବାକୁ ଆଜି ଡକାଯାଇଥିବା ସର୍ବଦଳୀୟ ବୈଠକରୁ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଅପରାହ୍ନ ଅଧିବେଶନ ବି ହଟ୍ଟଗୋଳରେ ସରିଥିଲା। ଗୃହରେ ଆଜି ସଂଖ୍ୟାଧିକ ସଦସ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ବିଧାନସଭା ସମୀକ୍ଷା ଆଜି ପାଇଁ ଏତିକିରେ ଶେଷ ହେଲା। ଆଜିର ବିଧାନସଭା ସମୀକ୍ଷାଟିକୁ ପ୍ରସ୍ତୁତ କରିଛନ୍ତି ବରିଷ୍ଠ ସାମ୍ବାଦିକ ହିମାଂଶୁ ପ୍ରସାଦ ସିଂ। ସମୀକ୍ଷାଟିକୁ ପଢ଼ି ଶୁଣାଇଛନ୍ତି ସନ୍ତୋଷ କୁମାର ସାହୁ।
1: ପ୍ରଚାର କଲୁ ବିଧାନସଭା ସମୀକ୍ଷା।

0: geliyor.
1: Hello again. Thank you for staying tuned to FM Rainbow.
2: ଏଥି ବେଳେ ଯାଏଁ କାର୍ଯ୍ୟକ୍ରମ ଦିଲ୍ଲୀରେ ଶୁଣିଲୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ନାୟକ ନୁହେଁ ଖଳନାୟକ କଥାଚିତ୍ରର ଗୀତଟିକୁ। କଣ୍ଠଦାନ କରିଛନ୍ତି ମହମ୍ମଦ ନାସିର ଓ ଦୀପମାଳା। ଗୀତ ରଚନା ଅରୁଣ ମନ୍ତ୍ରୀ, ସୁର ସଂଯୋଜନା ଅନୁପମ ଦତ୍ତ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ହେମନ୍ତୀ, ପୁରୁଷୋତ୍ତମ, ବର୍ଷା, ଭୂମିକା, କ୍ଷିତିଶ, ପରୀ, କ୍ଷୀରାତ୍ରୀ, ଜଗନ୍ନାଥ ଏବଂ ତାଙ୍କ ସାଙ୍ଗସାଥୀ ରଣପୁର ଜୁନାଗଡ଼ କଳାହାଣ୍ଡିରୁ।

କାର୍ଯ୍ୟକ୍ରମରେ ଗୀତଟି ପାଇଁ ଆମର ଅନୁରୋଧକାରୀ ଶ୍ରୋତାମାନେ ପ୍ରେମାନନ୍ଦ ଯାଦବେନ୍ଦ୍ର ଗୋବିନ୍ଦା କେସିଙ୍ଗା କଳାହାଣ୍ଡିରୁ, କମଲ ଏବଂ ଭୂପେଶ ନୂଆପଡ଼ା ଜିଲ୍ଲାରୁ ଶୁଣିବାକୁ ଚାହିଁଛନ୍ତି ଇରା ମହାନ୍ତି ଏବଂ ଉଦିତ ନାରାୟଣ ଗାଇଥିବା ଗୀତଟିକୁ। କଥାଚିତ୍ର ଛାତିରେ ଲେଖିଛି ତୋରି ନା। ଗୀତ ରଚନା ଅରୁଣ ମନ୍ତ୍ରୀ। ସ୍ୱର ସଂଯୋଜନା ମଳୟ ମିଶ୍ର।